ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ଶନିବାର 1948 ଶତାବ୍ଦ ଆଷାଢ଼ 6 ଦିନ 2026 ମସିହା ଜୁନ୍ ମାସର 27 ତାରିଖ।

ଆମେ ସବୁଥିରୁ ବର୍ତ୍ତିପାରିବା, ହେଲେ ନିଜଠାରୁ ବର୍ତ୍ତିବା ଅସମ୍ଭବ, କହିଛନ୍ତି ହୋସେ ସାରାମାଗୋ। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ಶೇಷಹಲ್ಲ ಭಕ್ತಿ ಸಂಗೀತರ ಕಾರ್ಯಕ್ರಮ ಆರಾಧನಾ ಆಕಾಶವಾಣಿ ବାଲାଙ୍ଗୀର ଶୁଣନ୍ତୁ ଆଜିର ଭାବନା ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଚୀନର ଏକ ପ୍ରସିଦ୍ଧ ଲୋକୋକ୍ତି ହେଲା, ତୁମେ ଯଦି ଘଣ୍ଟାଏ ଖୁସି ହେବାକୁ ଚାହୁଁଛ ତେବେ କିଛି ସମୟ ଶୋଇପଡ଼, ଯଦି ଦିନଟିଏ ଖୁସି ରହିବାକୁ ଚାହୁଁଛ ତାହେଲେ ମାଛ ଧରିବାକୁ ବାହାରି ପଡ଼, ଆଉ ଯଦି ବର୍ଷଟିଏ ଖୁସି ହେବାକୁ ଚାହୁଁଛ ଉତ୍ତରାଧିକାରୀ ସୂତ୍ରରେ ଧନ ଦରକାର, ମାତ୍ର ସାରା ଜୀବନ ଯଦି ଆନନ୍ଦିତ ରହିବାକୁ ଚାହଁ ତେବେ ଅନ୍ୟକୁ ସାହାଯ୍ୟ କର। ପରୋପକାରର ମହତ୍ଵ ସମ୍ବନ୍ଧରେ ରହିଛି ଅନେକ ହୃଦୟସ୍ପର୍ଶୀ ଉକ୍ତି, ଉପଦେଶ, ଶାସ୍ତ୍ରୀୟ ବାଣୀ। ଏଭଳି ଏକ ଚମତ୍କାର ପ୍ରବାଦ ହେଲା, ପ୍ରାର୍ଥନା କରୁଥିବା ଓଠ ଅପେକ୍ଷା ସେବା କରୁଥିବା ହାତ ହେଉଛି ଅଧିକ ପବିତ୍ର। ମାର୍ଟିନ୍ ଲୁଥର କିଙ୍ଗ ଜୁନିୟର ଏ ପ୍ରସଙ୍ଗରେ ଏକଦା କହିଥିଲେ, ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ତୁମେ ଅନ୍ୟମାନଙ୍କ ପାଇଁ କ'ଣ କରୁଛ। ପରୋପକାରର ମହତ୍ଵକୁ ହୃଦୟଙ୍ଗମ କରି ପ୍ରାଚୀନ କାଳରୁ ଏ ଯାବତ୍ ଜନହିତୈଷୀଗଣ ଉଦ୍ୟମ କରିଛନ୍ତି, ସେମାନଙ୍କ ଉଦ୍ୟମରୁ କେତେବେଳେ ଛୋଟ ପରିବର୍ତ୍ତନଟିଏ ହୋଇଛି ତ କେତେବେଳେ ରେଡ଼୍କ୍ରସ୍ ପରି ବିଶାଳ ସଂସ୍ଥା ଜନ୍ମଲାଭ କରିଛି। ମାନବ ସମାଜର ଇତିହାସକୁ ତର୍ଜମା କଲେ ଜଣାଯାଏ, ସମସ୍ୟାବହୁଳ ଦୁଃଖଭରା ଜଗତରେ ଦଧିଚିମାନଙ୍କ ଅସ୍ଥିଦାନ ହିଁ ଯୁଗେ ଯୁଗେ ସଂସାରର କଷ୍ଟ ଲାଘବ କରିଛି, ସୃଷ୍ଟି କରିଛି ଆଶାର କିରଣ। ପ୍ରାଚୀନ କାଳର କଥା, ସେତେବେଳେ ବୁଦ୍ଧଙ୍କ ବାଣୀ ଭାରତବର୍ଷର ସୀମାରେଖା ଅତିକ୍ରମ କରି ପୃଥିବୀର ଅନ୍ୟାନ୍ୟ ଦେଶକୁ ପ୍ରସାରିତ ହେବାରେ ଲାଗିଥାଏ। ଜାପାନର ଜଣେ ସାଧୁ ବୁଦ୍ଧଙ୍କ ବାଣୀ ଥିବା ଏକ ଗ୍ରନ୍ଥର ଜାପାନୀ ଭାଷାରେ ଅନୁବାଦ କରିବା ପାଇଁ ପ୍ରୟାସ କରୁଥିଲେ। ପ୍ରଥମଥର ପାଇଁ ପାଲି ଭାଷାରୁ ଜାପାନୀ ଭାଷାକୁ ବୁଦ୍ଧଙ୍କ ବାଣୀ ଅନୁବାଦ କରିବା ପାଇଁ ସାଧୁଙ୍କର ଅଦମ୍ୟ ଇଚ୍ଛା ଥାଏ। ସିଏ ଥିଲେ ଖୁବ୍ ଦରିଦ୍ର, ଅନୁବାଦ କାର୍ଯ୍ୟ ପାଇଁ ସିଏ ଭାଷାବିତ୍, ପଣ୍ଡିତ ତଥା ଅନ୍ୟାନ୍ୟ କେତେକ ଲୋକଙ୍କ ସାହାଯ୍ୟ ଆବଶ୍ୟକ କରୁଥିଲେ। ଏଥିପାଇଁ ଆବଶ୍ୟକ ହେଉଥିଲା ଟଙ୍କା, ଅର୍ଥାଭାବ ହେତୁ ତାଙ୍କ କାର୍ଯ୍ୟ ଆଗେଇ ପାରୁନଥିଲା। ସେଇଥିପାଇଁ ସେ 10 ବର୍ଷ ଯାଏଁ ଭିକ୍ଷା ମାଗି ବୁଲିଲେ। 10 ବର୍ଷ ପରେ ବେଶ୍ କିଛି ଟଙ୍କା ସିଏ ସଞ୍ଚୟ କରିପାରିଲେ। ତାପରେ

ସେ ଅନୁବାଦ କାମ ଆରମ୍ଭ କରିବାକୁ ଯାଉଥିଲେ। ମାତ୍ର ଠିକ୍ ସେହି ସମୟରେ ଦେଶରେ ଦୁର୍ଭିକ୍ଷ ଦେଖାଗଲା। ଶୋଚନୀୟ ହେଉଠିଲା ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କ ଅବସ୍ଥା। ସାଧୁ ଦଶ ବର୍ଷର ଭିକ୍ଷାବୃତ୍ତିରୁ ସଂଗୃହୀତ ଅର୍ଥ ଜନକଲ୍ୟାଣରେ ବିନିଯୋଗ କରିବା ପାଇଁ ଚାହିଁଲେ। ତାଙ୍କ ବନ୍ଧୁମାନେ ତାଙ୍କୁ ଏଥିରୁ ନିବୃତ୍ତ ହେବାକୁ କହିଲେ ଓ ବୁଝାଇଲେ ଯେ ଦୁର୍ଭିକ୍ଷ କିଛି ନୂଆ କଥା ନୁହେଁ, ଲୋକେ ମରିବାରେ କିଛି ବିଚଳିତ ହେବାର ନାହିଁ, ମୃତ୍ୟୁ ହେଉଛି ସୃଷ୍ଟିର ନିୟମ। ଲୋକଙ୍କୁ ବଞ୍ଚାଇବା ପାଇଁ ଧନ ବ୍ୟୟ କରିବା ଅପେକ୍ଷା ବୁଦ୍ଧଙ୍କ ବାଣୀର ଅନୁବାଦ ପରି ମହତ୍ କାର୍ଯ୍ୟରେ ଅର୍ଥ ବ୍ୟୟ କରିବା ବିଜ୍ଞୋଚିତ। ମାତ୍ର ସାଧୁ କାହାରି କଥା ଶୁଣିଲେ ନାହିଁ, ସମସ୍ତ ଅର୍ଥ ଦୁର୍ଭିକ୍ଷର ମୁକାବିଲା ପାଇଁ ଖର୍ଚ୍ଚ କରାଯିବ ବୋଲି ଘୋଷଣା କଲେ, ସେୟା ହିଁ ହେଲା। ତାପରେ ସାଧୁ ପୁଣି ଭିକ୍ଷା ସଂଗ୍ରହ କରିବାକୁ ବାହାରି ପଡ଼ିଲେ। ପୁନଶ୍ଚ ଦଶ ବର୍ଷ ଭିକ୍ଷା ସଂଗ୍ରହ କରି ସେ ବେଶ କିଛି ଅର୍ଥ ସଞ୍ଚୟ କରିବାରେ ସମର୍ଥ ହେଲେ। ସେତେବେଳେ ତାଙ୍କ ବୟସ 60 ଟପି ସାରିଥିଲା। ଅନୁବାଦ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିଲା। ସାଧୁଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଥିବାରୁ ତାଙ୍କ ଶିଷ୍ୟ, ବନ୍ଧୁ, ଶୁଭେଚ୍ଛୁ ସମସ୍ତେ ଆନନ୍ଦିତ ହେଉଥିଲେ। ମାତ୍ର ଦୁର୍ଭାଗ୍ୟକୁ ଠିକ୍ ସେହି ସମୟରେ ଦେଶରେ ସୃଷ୍ଟି ହେଲା ଅଭୂତପୂର୍ବ ବନ୍ୟା। ଭୟଙ୍କର ବନ୍ୟାରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାର ସୀମା ରହିଲାନି। ସାଧୁ ପୁନଶ୍ଚ ତାଙ୍କ ଦଶ ବର୍ଷର ସମସ୍ତ ସଂଗୃହୀତ ଅର୍ଥ ବନ୍ୟାକ୍ଲିଷ୍ଟ ଲୋକଙ୍କ ସାହାଯ୍ୟାର୍ଥେ ଦାନ କରିବାକୁ ଚାହିଁଲେ। ତାଙ୍କ ଶିଷ୍ୟଗଣ ତାଙ୍କୁ ବାରଣ କଲେ, ମାତ୍ର ସେ କାହା କଥା ଶୁଣିଲେ ନାହିଁ। ପୁନଶ୍ଚ ଦଶ ବର୍ଷ ସେ ଭିକ୍ଷା ମାଗି ବୁଲିଲେ। ବୃଦ୍ଧାବସ୍ଥାରେ ମଧ୍ୟ ସିଏ ଥିଲେ ଅବିଚଳିତ, ଲକ୍ଷ୍ୟ ପୂରଣ ପାଇଁ ସଂକଳ୍ପବଦ୍ଧ। ଏଥର ସିଏ ପୁସ୍ତକ ଅନୁବାଦ ଓ ପ୍ରକାଶନ କାର୍ଯ୍ୟରେ ସଫଳ ହେଲେ। ତାଙ୍କ ମହତ୍ କାର୍ଯ୍ୟ ପାଇଁ ସମସ୍ତେ ଅଭିନନ୍ଦନ ଜଣାଇଲେ। ତେବେ ପୁସ୍ତକଟି ଯେତେବେଳେ ପ୍ରକାଶିତ ହେଲା, ସେଥିରେ ଉଲ୍ଲିଖିତ ଗୋଟିଏ କଥା ସମସ୍ତଙ୍କୁ ବିସ୍ମିତ କଲା। ପୁସ୍ତକର ଆରମ୍ଭରେ ଲେଖା ହୋଇଥିଲା ତୃତୀୟ ସଂସ୍କରଣ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ହେଲା, ତାହେଲେ ପ୍ରଥମ ଦୁଇଟି ସଂସ୍କରଣ କୁଆଡ଼େ ଗଲା? ସାଧୁଙ୍କୁ ଯେତେବେଳେ ପଚରାଗଲା ଏହି ପ୍ରଶ୍ନ, ସିଏ ହସି ଉତ୍ତର ଦେଲେ, ପ୍ରଥମ ଦୁଇଟି ସଂସ୍କରଣ ନିରାକାର ଥିଲା। ପ୍ରଥମଟି ଦୁର୍ଭିକ୍ଷ ବେଳେ ଓ ଦ୍ୱିତୀୟଟି ବନ୍ୟା ସମୟରେ ପ୍ରକାଶିତ ହୋଇଥିଲା। ତାଙ୍କ ଇଙ୍ଗିତ ସମସ୍ତେ ବୁଝିପାରିଲେ।

ଶୁଣୁଥିଲେ ଆଜିର ଭାବନା, ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 493।

0: ଶ୍ରୀକୃଷ୍ଣ କହିଲେ, ସତ୍ୟଯୁଗରେ ହଂସ ନାମରେ ଗୋଟିଏ ବର୍ଣ୍ଣ ମାତ୍ର ଥିଲା, ଓଙ୍କାର ଥିଲା ବେଦ, ଜନ୍ମ ମାତ୍ରେ ମଣିଷ ଥିଲା ସତ୍ୟ ଧର୍ମପର। ତ୍ରେତୟା ଯୁଗରେ ବିରାଟ ପୁରୁଷଙ୍କ ମୁଖ, ବାହୁ, ଉରୁ ଓ ପାଦରୁ ଯଥାକ୍ରମେ ଉତ୍ପନ୍ନ ହେଲେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରଗଣ, ଚତୁର୍ପର୍ଣ୍ଣ। ଚାରିଟି ଆଶ୍ରମ ବି ପ୍ରବର୍ତ୍ତିତ ହେଲା, ଯଥା ଗୃହସ୍ଥାଶ୍ରମ, ବ୍ରହ୍ମଚର୍ଯ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସ। ଏହି ବର୍ଣ୍ଣ ଓ ଆଶ୍ରମରେ ପୁରୁଷମାନଙ୍କ ସ୍ୱଭାବ ଭିନ୍ନ ଭିନ୍ନ ହେଲା।
1: ଭଗବାନ ଉବାଚ, ତ୍ରିସନ୍ଧ୍ୟା ସେବିବ ସ୍ନାହାନେ, ଗାୟତ୍ରୀ ଜପିବ ମୌନେ, ସାକ୍ଷାତେ ଗୁରୁ ଯେ ଈଶ୍ୱର, ଗୁରୁଙ୍କୁ ନମଣିବ ନର, ଗୁରୁଟି ସର୍ବଦେବମୟେ, ମୁହିଁ ବସଇ ଗୁରୁ ଦେହେ, ଏ ଘେନି ଗୁରୁ ଭଗବାନ, ସେ ନୁହେଁ ମନୁଷ୍ୟ ସମାନ, ସ୍ୱଧର୍ମେ ନିର।

ଟିପୁଣା ତମ ରାଜସ ପ୍ରାଣୀ ଯେତେ ସଙ୍ଗ ନହିବ କଦାଚିତେ ଯେଣୁ ଏ ଦୁଷ୍ଟ ଗଣ ସଙ୍ଗ କରଇ ନିଜ ଧର୍ମ ଭଙ୍ଗ ଶୌଚ ସ୍ନାନ ଆଚମନ ତ୍ରିକାଳ ସନ୍ଧ୍ୟା ଉପାସନ ତୀର୍ଥ ଗମନ ଜପ ହୋମ ଶ୍ରବଣ କୀର୍ତ୍ତନ ମନାମ ମୋର ଚରଣ ସେବା ଯେତେ ସଂଯତେ କରିବ ନିରତେ ଅସାଧୁ ସଙ୍ଗେ ସମ୍ଭାଷଣ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ଭାଗ ଥିଲା 493। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 6:45 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ରାଇଜେ ମହିଳାମାନଙ୍କୁ ସଶକ୍ତ କରବାର ଉଦ୍ଦେଶ୍ୟ ଆଜି ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଆଉ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଆଉ ଗଞ୍ଜାମ ଜିଲ୍ଲାର ବରପାଲିଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଆଉ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନା ଆଉ ଉଦ୍ଘାଟନ କରିବେ। ଇତାର ସହିତ ବାଲେଶ୍ୱରନ ରାଇସ୍ ମିଲିଂ ସେଣ୍ଟ କ୍ଲଷ୍ଟର ଉଦ୍ଘାଟନ ହେବା ସହିତ ପାହାଳ ରସଗୋଲାର କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବା। କାର୍ଯ୍ୟକ୍ରମଟି ନୀତି ଆୟୋଗ ଉପାଧ୍ୟକ୍ଷ ଅଶୋକ କୁମାର ଲାହିରି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲ ଦିନର 11 ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଥିବାର 35 ଆଉ 36 ନମ୍ବର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବଟି ଯୋଗ ଦେଇକରି ଓଡ଼ିଆ ଚଳଚ୍ଚିତ୍ର ଆମର ଜାତିର ଅସ୍ମିତାର ପରିଚୟ ବୋଲି କହିଥିଲେ। କଳାକାରମାନଙ୍କର ସୁରକ୍ଷା ଆଉ ସିନେମାର ସର୍ବାଙ୍ଗୀନ ବିକାଶ ଲାଗି ରାଜ୍ୟ ସରକାର ଖୁବ୍ ଜଲ୍ଦି ନୂଆ ଚଳଚ୍ଚିତ୍ର ନୀତି ଲାଗୁ କରିବେ ବୋଲି ସେ ଘୋଷଣା କରିଛନ୍। ଉତ୍ସବଟି 2023 ବଛର ଲାଗି ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଆଉ 2024 ଲାଗି ନମ୍ରତା ଦାସଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ଦିଆଯିବା ସହିତ 62 ବିଭାଗର ଶ୍ରେଷ୍ଠ କଳାକାର ସମ୍ମାନିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟୁଡିଓ କେ ଦେଶର ଗୋଟିଏ ପ୍ରମୁଖ ଡିଜିଟାଲ ପୋଷ୍ଟ ପ୍ରଡକ୍ସନ ହବ୍ କରାଯିବା ବୋଲି କହିଛନ୍। ଇତାର ସହିତ ଓଡ଼ିଆ ସିନେମାକେ ହର୍ନୁ ହଟେଇକରି ଅଲଗା ସିନେମାର ପ୍ରଚାର ପ୍ରସାର କଲେ ସରକାରୀ ସ୍ତରଠି କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସ୍କୁଲ ପଢ଼ା ବହିତି ଦେଖାଦେଇଥିବାର ଭୁଲକେ ସୁଧରାବାର ଲାଗି ଏସ୍ସିଇଆର୍ଟି ତରଫୁ 14 ସୁପାରିଶ କରାଯାଇଛି। ଇ ସୁପାରିଶ ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ତଥ୍ୟ ଦିଆଯିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍।
2: ବହି କିଛି ତ୍ରୁଟି ଅଛି, ସେ ତ୍ରୁଟିରେ 14 ପ୍ରକାର ରିକମେଣ୍ଡେସନ ଦେଇଛନ୍ତି। ସେଇ ରିକମେଣ୍ଡେସନକୁ ବିଶେଷ କରି ଆମର ଟି ଆଣ୍ଡ ଏସ୍ସିଇଆର୍ଟି ବହି ବିଷୟରେ 14 ରିକମେଣ୍ଡେସନକୁ ତାକୁ ବି ସେମାନେ କାର୍ଯ୍ୟକାରୀ କରିବେ। ଏସ୍ସିଇଆର୍ଟି ପକ୍ଷରୁ ମାଷ୍ଟର ତ୍ରୁଟି ଯେଉଁ ଅଛି ରେଜିଷ୍ଟର ପ୍ରସ୍ତୁତ କରାଯିବ। ଏସ୍ସିଇଆର୍ଟିରେ କ୍ୱାଲିଟି ଆସୁରାନ୍ସ ସେଲ୍ଫ ଲାଗିବ। ଏଇଭଳି ଭାବରେ ଯେଉଁ 14 ରିକମେଣ୍ଡେସନ ଅଛି ସେ 14 ରିକମେଣ୍ଡେସନ ଦେବା କାମ କରିବ।
1: ଗଲାକାଲି ଏଥିଲାଗି ଗଠନ ହୋଇଥିବା 3-ଜଣିଆ ତଦନ୍ତ କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ଋତୁରୁ 4 ନିଲମ୍ବନ କରାଯାଇଛି ଆର୍ 6 ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍। ଇତାର ସହିତ ଏସ୍ସିଇଆର୍ଟି ତରଫୁ ମାଷ୍ଟର ତ୍ରୁଟି ରେଜିଷ୍ଟର ତିଆରି କରାଯିବା ଆଉ କ୍ୱାଲିଟି ଆସୁରାନ୍ସ ସେଲ୍ ବିଲ୍ ଖୋଲାଯିବା, ପଢ଼ା ବହିତି ହୋଇଥିବାର ଭୁଲ୍କେ ପୂରାପୂରି ହଟାଯିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ରାଜ୍ୟ ସରକାର ଡାଲୁଆ ଧାନଘିନା ସମୟକେ ଆଇବା ମାସର 3 ତକ ବଢ଼େଇଛନ୍। ଧାନଘିନାନୁ ଯେନ୍ତା କେହି ଯୋଗ୍ୟ ଚାଷୀ ବାଦ୍ ନାଇଁ ପଡ଼ବେ ସେଥିଲାଗି ରାଜ୍ୟ ସରକାର ଏ ପଦକ୍ଷେପ ନେଇଛନ୍। ଏ ବାବଦେ ରାଜ୍ୟ ଯୋଗାଣ ବିଭାଗ ତରଫୁ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଆଉ ସୁନ୍ଦରଗଡ଼ ଜିଲ୍ଲା ସହିତ 20 ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି ଯେନ୍ ଚାଷୀମାନଙ୍କ ଟୋକନ ସମୟ ରହିଛେ ସେମାନେ କେନ୍ତା କରି ଧାରି ସମୟ ଭିତରେ ମଣ୍ଡିକେ ଧାନ ଆଣବେ ତାର ବନ୍ଦୋବସ୍ତ କରବାର ଲାଗି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପାରାଦୀପ ଯାଇକରି ଭିନ୍ ଭିନ୍ ଭିତ୍ତିଭୂମି ଆଉ ଜନକଲ୍ୟାଣକାରୀ ପ୍ରକଳ୍ପମାନଙ୍କର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍। ସହରୀ ବିକାଶ ଗତିକେ ତୁର୍ତ୍ତି କରବାର ଆର୍ ନାଗରିକ ସେବାର ମାନକେ ବଢ଼ାବାର ତାଙ୍କର ଏ ଗସ୍ତର ମୂଳ ଉଦ୍ଦେଶ୍ୟ ଥିଲା। ଗସ୍ତ ଅବସରରେ ଶ୍ରୀମତୀ ପାଢ଼ୀ ସହର ବର୍ଜ୍ୟବସ୍ତୁ ବ୍ୟବସ୍ଥାପନ କେନ୍ଦ୍ର ପରିଦର୍ଶନ କରିକରି କଠିନ ବର୍ଜ୍ୟ ପ୍ରକ୍ରିୟାକରଣ ଆଉ ପରିବେଶ ଅନୁକୂଳ ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ତା ଋତୁରୁ ପାରାଦୀପନ ପ୍ରସ୍ତାବିତ କନ୍ଭେନ୍ସନ୍ ସେଣ୍ଟର ଜାଗା ବୁଲିକରି ଅଧିକାରୀମାନଙ୍କ ସାଙ୍ଗେ ଭିନ୍ ଭିନ୍ ଦିଗ ଉପରେ

ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା ଆମର କାର୍ଯ୍ୟକ୍ରମର ସୂଚନା। ସକାଳ 7:10ରେ ଶୁଣିବେ ଆମର ସ୍ୱାସ୍ଥ୍ୟ, 7:25ରେ ଓଡ଼ିଆ ଭକ୍ତି ଗୀତ, 7:35ରେ ଚାଷର ହାଲ, 7:40ରେ ପ୍ରଚାର କରିବୁ ଭକ୍ତିପୂର୍ଣ୍ଣ ସଙ୍ଗୀତ ଧାରାବାହିକ ଶ୍ରୀରାମଚରିତ ମାନସ ଭାଗ 324। 7:50ରେ ଶୁଣିବା ହେଉ କହିବେ ଜ୍ୟୋତିରଞ୍ଜନ ମିଶ୍ର। 8:30ରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ, 8:45ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 9:00ରୁ 10:00, 10:05ରୁ ଦିନ 11:00, 1:00ରୁ 1:50, 2:45ରୁ ଅପରାହ୍ନ 5:00 ଏବଂ ରାତି 9:15ରୁ 10:00 ପର୍ଯ୍ୟନ୍ତ। ଦିନ 11:00ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ଏ ମାସର ଅତିଥି। ଏଥରର ଅତିଥି ଅବସରପ୍ରାପ୍ତ ଅଧ୍ୟାପକ ତଥା କଣ୍ଠଶିଳ୍ପୀ ଡକ୍ଟର ପ୍ରେମଚାନ୍ଦ ମହାନ୍ତି। 12:00ରେ କାର୍ଯ୍ୟକ୍ରମ ଗୀତ ଗଜଲ, କଣ୍ଠଶିଳ୍ପୀ ଅଦନାନ ସ୍ୱାମୀ। 5:00ରେ ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ପାଲା, ପରିବେଷଣ କରିବେ ଗୋପବନ୍ଧୁ ସୁନା ଏବଂ ସାଥୀ। ଓଡ଼ିଆ ସୁଗମ ସଙ୍ଗୀତ ପ୍ରଚାର କରିବୁ 5:30ରେ। 6:10ରେ ଶୁଣିବେ ହିନ୍ଦୀ ଭକ୍ତି ଗୀତ, ଆଞ୍ଚଳିକ ଗୀତ ପ୍ରଚାର କରିବୁ 6:30ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 7।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟ ସରକାର ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓକୁ ଦେଶରେ ଏକ ପ୍ରମୁଖ ଚଳଚ୍ଚିତ୍ର ନିର୍ମାଣର ପେଣ୍ଠସ୍ଥଳୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଗତକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2023-24 ପ୍ରଦାନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ହେଉଛି ଅସ୍ମିତାର ପରିଚୟ। ଚଳଚ୍ଚିତ୍ରର ସର୍ବାଙ୍ଗୀନ ବିକାଶ ଏବଂ କଳାକାରମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ରାଜ୍ୟର ପ୍ରତ୍ୟେକ ବ୍ଲକରେ ସିନେମା ହଲ୍ ନିର୍ମାଣ କରିବା ସହିତ ଖୁବ୍ ଶୀଘ୍ର ଚଳଚ୍ଚିତ୍ର ପାଇଁ ସରକାର ନୂଆ ନୀତି ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ଓ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟ ସରକାର ରବି ଧାନ କିଣା ଅବଧି ଜୁଲାଇ ମାସ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ 20 ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଟୋକନ ଅବଧି ରହିଥିବା ଚାଷୀମାନେ କିଭଳି ଧାର୍ଯ୍ୟ ସମୟ ଭିତରେ ମଣ୍ଡିକୁ ଧାନ ଆଣିପାରିବେ ତା'ର ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପ୍ରତ୍ୟେକ ଯୋଗ୍ୟ ଚାଷୀ ଧାନ କିଣା ପ୍ରକ୍ରିୟାରୁ ବାଦ୍ ନ ପଡ଼ିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସର

ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶର ଧାରା ଓଡ଼ିଶା ସାରା ସାମ୍ବାଦିକ ଓ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା

0: ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ସୁଶାସନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ବ୍ରଜରାଜନଗରଠାରେ ଆୟୋଜିତ ଏକ ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ବିକଶିତ ଓଡ଼ିଶା ଗଠନରେ ବୁଦ୍ଧିଜୀବୀଙ୍କ ପରାମର୍ଶ ଓ ସହଯୋଗ ସରକାରଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ବୋଲି କହିଥିଲେ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ଟିକାକରଣ ସମ୍ବନ୍ଧୀୟ ଅଧିକ ବିବରଣୀ ଜାଣିବା ପାଇଁ ଅଙ୍ଗନବାଡ଼ି ଓ ଏଏନ୍ଏମ୍ କର୍ମୀଙ୍କ ସହ ଯୋଗାଯୋଗ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିୟନ୍ସିପ୍ର ତୃତୀୟ ଦିନରେ ଓଡ଼ିଶା ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ 4x100 ମିଟର ରିଲେରେ ଓଡ଼ିଶା ଦଳକୁ ଏହି ପଦକ ମିଳିଛି। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହା ସହିତ ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରତିଭା ଶ୍ରୀ।
2: ପିଠିର ମାଂସପେଶୀ ଦୁର୍ବଳ ହେଲେ ପିଠିର ଯନ୍ତ୍ରଣା ଦେଖାଯାଇଥାଏ। ଏହା ଧୀରେ ଧୀରେ ଆମର ଅଣ୍ଟାକୁ ବି ଗ୍ରାସ କରିଥାଏ। ଆଉ ଏହି ଅଣ୍ଟାବିନ୍ଧା ବି ଆମ ପିଠି ବିନ୍ଧାର ଏକ ଅଂଶ, ଯାହାକି ଆମର ପିଠିର ତଳ ଭାଗରେ ଯନ୍ତ୍ରଣା ହୋଇଥାଏ। ସ୍ନାୟୁ ଦୁର୍ବଳ ହେଲେ ତଥା ବାତ ପ୍ରକୋପ ଯୋଗୁଁ ମଧ୍ୟ କ୍ରମକ୍ରମେ ଏ ଯନ୍ତ୍ରଣା ବୃଦ୍ଧି ପାଇଥାଏ। ଅସଂଯତ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ରାତି ଅନିଦ୍ରା, ବହୁ ସମୟ ଧରି ଟିଭି ବା କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିବା, ଓଜନିଆ ଜିନିଷ ଉଠାଇବା, ଆଉ କେବେହେଲେ ନିଜର ଯତ୍ନ ନ ନେବା କି ମୋ ପିଠିରେ କ'ଣ ପ୍ରେସର ହେଉଛି, ମୁଁ କିଛି କାମ କଲାବେଳେ ମୋର କୋଉ ଜାଗାରେ କେତେ ପ୍ରେସର ପଡୁଛି, ତାକୁ ଆମେ ଖାମଖିଆଲି ଭାବରେ ଯଦି ଏଭଳିଆ ପରିଶ୍ରମ କରି ଚାଲିବା, ତାହେଲେ ଏଭଳି ଯୋଉ ଯନ୍ତ୍ରଣା ପିଠିରେ ହେଇଥାଏ ତା ବଢି ଚାଲିଥାଏ। ଆଉ ଅଣ୍ଟା ଆମର ବେଶୀ ଆଫେକ୍ଟ ହେଇଥାଏ, ତେଣୁ ପିଠି ଅଣ୍ଟା ଓ କାନ୍ଧରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଦୈନିକ ଯୋଗାଭ୍ୟାସ ଏହି ସମସ୍ୟାର ଉପଶମ କରିବାରେ ସହାୟକ ହୋଇଥାଏ। ଭୁଜଙ୍ଗାସନ, ମକରାସନ, ଧନୁରାସନ, ଚକ୍ରାସନ, ଉଷ୍ଟ୍ରାସନ ଭଳି ପଛକୁ ମୋଡ଼ି ହେବା ଭଳିଆ ଆସନଗୁଡ଼ିକର ଅଭ୍ୟାସ ଏହି ଯନ୍ତ୍ରଣାର ଉପଶମ ନିମନ୍ତେ ବହୁତ ସହାୟକ ହୋଇଥାଏ। ତେଣୁ ମେରୁଦଣ୍ଡରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ। ବେଳେବେଳେ ମେରୁଦଣ୍ଡରେ କିଛି ଆଘାତ ଲାଗିଥାଏ। ଯେଉଁମାନେ ବହୁତ ସମୟ ଧରି ଡ୍ରାଇଭିଂ କରନ୍ତି, 2-wheeler ହଉ 4-wheeler ହଉ, ତଥା ମେଦବହୁଳତାର ଶିକାର ହେଇଥାନ୍ତି, ଆଉ ତା ସହିତ ସେମାନେ ସବୁବେଳେ ଗୋଟେ ବ୍ୟସ୍ତବହୁଳ ଜୀବନରେ ଜଞ୍ଜାଳରେ ରୁହନ୍ତି, ନିଜ ଶରୀରକୁ ମନକୁ ଟିକେ ରିଲାକ୍ସ ରଖିବା ପାଇଁ ବା ଶାନ୍ତ କରିବା ପାଇଁ, ଆରାମ ଦେବା ପାଇଁ କେବେହେଲେ ଚିନ୍ତା କରିପାରନ୍ତି ନାହିଁ, ସେମାନେ ଏଭଳିଆ ଯନ୍ତ୍ରଣାରେ ସବୁବେଳେ ସମ୍ମୁଖୀନ ହେଇଥାନ୍ତି। ସମ୍ପୂର୍ଣ୍ଣ ବିଶ୍ରାମ ବା ବେଡ୍ ରେଷ୍ଟର ଆବଶ୍ୟକତା ରହିଛି। ଯୋଗ ନିଦ୍ରା ଗୋଟେ ଅଭ୍ୟାସ, ଯେମିତିକି ଆମର ଯୋଗରେ ରହିଛି, ଯୋଉଥିରେ ଆପଣ ସବାସନରେ ଶୋଇ ରହିବେ, ଆଉ ଆପଣଙ୍କର ଯେ ଯୋଗ ପ୍ରଶିକ୍ଷକ ସେ ଆପଣଙ୍କୁ ତାଙ୍କର ଇନଷ୍ଟ୍ରକ୍ସନ ମାଧ୍ୟମରେ 30 ମିନିଟର ଅଭ୍ୟାସ ଦେବେ, ଯୋଉଥିରେ କି ଆପଣ କିଛି କରୁନାହାନ୍ତି, ଆପଣ ଜଷ୍ଟ ଶୁଣି ଚାଲିଛନ୍ତି। ଆଉ ଏହାଦ୍ୱାରା ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ତଥା ପ୍ରତ୍ୟେକ ଅବୟବ ଯୌଗିକ ଉପାୟରେ ବାହିକ ଓ ଆନ୍ତରିକ ଭାବରେ ବିଶ୍ରାମ ପାଇଥାନ୍ତି। ସୀମା ଭିତରେ ରହି ବା ସତର୍କ ଭାବରେ ରହି ଆମେ ଯଦି ଚଳପ୍ରଚଳ କରିବା

0: ଆମର ନୀତିଦିନର କାର୍ଯ୍ୟକ୍ରମକୁ ସମ୍ପାଦନ କରିବା, ଏଥିରେ ଶୀଘ୍ର ଆରୋଗ୍ୟ ଲାଭ ମିଳିଥାଏ। ତେବେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ପରାମର୍ଶ ନେଇ ଦୈନିକ ତାଡ଼ାସନର ଅଭ୍ୟାସ, ବକ୍ରାସନ, ଅର୍ଦ୍ଧଶଲଭାସନ, ମକରାସନ, ଗୋମୁଖାସନର ଅଭ୍ୟାସ ସହିତ ଆପଣ ସକାଳେ ଯେତେବେଳେ ଟାଇମ୍ ମିଳୁଛି କିମ୍ବା ଆପଣ ସନ୍ଧ୍ୟାବେଳେ ବି ସମୟ ମିଳୁଛି, ସବାସନରେ 10 ମିନିଟ୍ ପାଇଁ ବିଶ୍ରାମ ନିଅନ୍ତୁ। ତା ସହିତ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ତା ଫଳରେ କୋଷ୍ଠକାଠିନ୍ୟତା ଭଳି ପ୍ରୋବ୍ଲେମ୍ ରହିବନି। କାରଣ ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କର କୋଷ୍ଠକାଠିନ୍ୟ ଭଲ ହେଇନି, ଏଇ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବା ସହଜ ହେଇନଥାଏ। ତେଣୁକରି ଯେଉଁମାନେ ଯୋଗ ବିଶାରଦ, ସେମାନେ ପ୍ରଥମେ ଦେଖନ୍ତି ଖାଦ୍ୟପେୟକୁ, ଯେ ରୋଗୀ କୋଉ ଭଳିଆ ଖାଦ୍ୟ ଖାଉଛି, ସେ ଦୈନନ୍ଦିନ ଜୀବନରେ ଏସିରେ କେତେ ସମୟ ରହୁଛି। ଆମର ଯୋଉ ଆଧୁନିକ ଜୀବନଶୈଳୀ ଆମର ରହିଛି, ଯେମିତି ଆଗରୁ ରହିଥିଲା, ଆମେ ଯଦି ତଳେ ବସି ବସି ଘରକୁ ଓଳଉଛେ ତାହେଲେ ଆଣ୍ଠୁରୁ ଏକ୍ସରସାଇଜ ହେଇଥାଏ, ପେଲଭିକ୍ ରିଜନ୍ର ଏକ୍ସରସାଇଜ ହେଇଥାଏ, ଅଣ୍ଟାରେ ବି ଏକ୍ସରସାଇଜ ହେଇଥାଏ, ଯୋଉଟାକି ଆମର ଯୋଗର ଗୋଟେ ଅଭ୍ୟାସ ରହିଛି, କୌଆ ଚଲନ। ଏହି ଅଭ୍ୟାସ ଫଳରେ ଆପଣଙ୍କର ଅଣ୍ଟା ବିନ୍ଧା ଭଳି ପ୍ରୋବ୍ଲେମ୍ ଆସିବନି। ଆଉ ତା ସହିତ ଆମର କିଛି ପ୍ରାଣାୟାମର ଅଭ୍ୟାସ ବି ଦରକାର ଦୈନନ୍ଦିନ ଜୀବନରେ। ନାଡ଼ି ଶୋଧନ ପ୍ରାଣାୟାମକୁ 10 ଚକ୍ର ପର୍ଯ୍ୟନ୍ତ କରିବେ, ମିନିମମ 10 ରାଉଣ୍ଡ ଭ୍ରମରୀ ପ୍ରାଣାୟାମ ଆପଣଙ୍କୁ ରାତିରେ ଭଲସେ ନିଦ କରେଇବ। ଯଦି ଆପଣ ରାତିରେ ନିଦ ହଉନି ବି ଏ ଅଣ୍ଟା ବିନ୍ଧା କମିବା ବି ସହଜ ହେଇନଥାଏ। ଯଦି ଆମେ 10 ମିନିଟ୍ ପର୍ଯ୍ୟନ୍ତ କଣ୍ଟିନ୍ୟୁଅସଲି ଓମ୍ ଚାଣ୍ଟିଂ କରିବା ତାହେଲେ ମଧ୍ୟ ଅଣ୍ଟା ବିନ୍ଧାରୁ ଆମକୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଯୋଗ ମାଧ୍ୟମରେ ଅଣ୍ଟା ବିନ୍ଧା ସମସ୍ୟାର ନିରାକରଣ, ଏ ସମ୍ପର୍କରେ କହିଲେ ଡାକ୍ତର ପ୍ରତିଭାଶ୍ରୀ।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସନ୍ତାକାଲି ଓ 29 ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଗ୍ରାମୀଣ ବିକାଶ ସମ୍ମିଳନୀ 2026ରେ ଅଧ୍ୟକ୍ଷତା କରିବେ। ଏହି ଦୁଇଦିନିଆ ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ବିଶେଷଜ୍ଞମାନେ ଅଂଶଗ୍ରହଣ କରି ସମସ୍ତ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର ସମୀକ୍ଷା କରିବେ। କୋଲକାତାର ତାରାତାଲା ଅଞ୍ଚଳରେ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 16କୁ ବୃଦ୍ଧି ପାଇଛି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ଘଟଣାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ 6 ଜଣଙ୍କୁ ପୁଲିସ୍ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 10 ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ 1 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଭେନେଜୁଏଲାରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ଭାରତ ଅପରେସନ୍ ଆମିସ୍ତାଦ ଆରମ୍ଭ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଅଭିଯାନର ଅଂଶ ଭାବେ ଭାରତୀୟ ବାୟୁସେନାର 2 C-17 ଗ୍ଲୋବ୍ ମାଷ୍ଟର ବିମାନ ଆଜି ସକାଳେ ଭେନେଜୁଏଲା ଅଭିମୁଖେ ଯାତ୍ରା କରିଛି। ଏହି ବିମାନଗୁଡ଼ିକରେ ମାନବିକ ସହାୟତା ସାମଗ୍ରୀ ସହ 41 ଜଣିଆ ଉଦ୍ଧାରକାରୀ ଦଳ ପଠାଯାଇଛି। ସେଠାରେ ଆହତମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଚିକିତ୍ସା ଟାସ୍କଫୋର୍ସ, ଭାରତୀୟ ସେନାର ଫିଲ୍ଡ ହସ୍ପିଟାଲ ୟୁନିଟ୍, ଔଷଧ, 30 ଟନ୍ ସହାୟତା ସାମଗ୍ରୀ, 6 ଟନ୍ ଔଷଧ ଓ ଚିକିତ୍ସା ଉପକରଣ ସମେତ 2 ପୋର୍ଟେବୁଲ୍ ହସ୍ପିଟାଲ ପଠାଯାଇଛି। ଅନ୍ୟପକ୍ଷରେ ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 920କୁ ବୃଦ୍ଧି ପାଇଛି। ପ୍ରାୟ 3,300 ଲୋକ ଆହତ ହୋଇଛନ୍ତି। ଧ୍ୱଂସସ୍ତୂପ ମଧ୍ୟରେ ଉଦ୍ଧାରକାରୀ ଦଳ ଜୀବନ ରକ୍ଷା ପାଇଁ ତ୍ୱରିତ ଅଭିଯାନ ଚଳାଇଛନ୍ତି। ଅଯୋଧ୍ୟାର ଏକ ଅଦାଲତ ଶ୍ରୀରାମ ମନ୍ଦିର ଦାନରାଶି ହେରଫେର ଅଭିଯୋଗ ମାମଲାରେ ଗିରଫ 8 ଜଣ ଅଭିଯୁକ୍ତଙ୍କୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଗିରଫ ପରେ ସେମାନଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ଅଯୋଧ୍ୟା ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଦାଲତର ସରକାରୀ ଓକିଲ କେସି ବର୍ମା କହିଛନ୍ତି ଆସନ୍ତା ସୋମବାର ପୁଣିଥରେ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବ। ସେ କହିଛନ୍ତି ଅଭିଯୁକ୍ତମାନଙ୍କଠାରୁ ମୋଟ 79,85,000 ଟଙ୍କା ଜବତ କରାଯାଇଛି। ତେବେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସୁବାସଙ୍କଠାରୁ କୌଣସି ଟଙ୍କା ଜବତ ହୋଇନଥିବା ସେ କହିଛନ୍ତି। ଦୁର୍ନୀତି ନିବାରଣ ଆଇନ ଅଧୀନ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତ ଛୁଟି ଥିବାରୁ ମାମଲାର ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେତେଜଣ ସରକାରୀ ଓ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କର୍ମଚାରୀ ରହିଥିବା ଜଣାପଡ଼ିଛି। କେନ୍ଦ୍ର ପରମାଣୁ ଶକ୍ତି ବିଭାଗ ସଚିବ ଅଜିତ କୁମାର ମହାନ୍ତି ତାମିଲନାଡୁ କଳ୍ପକମ୍ସ୍ଥିତ ଇନ୍ଦିରା ଗାନ୍ଧି ପରମାଣୁ ଗବେଷଣା କେନ୍ଦ୍ର IGCAR ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଫାଷ୍ଟ ବ୍ରିଡର୍ ଟେଷ୍ଟ ରିଆକ୍ଟରରୁ ଉତ୍ପାଦିତ ପରମାଣୁ ପ୍ରକ୍ରିୟା ଉତ୍ତାପକୁ ବ୍ୟବହାର କରି କପର କ୍ଲୋରିନ୍ ଥର୍ମୋକେମିକାଲ ସାଇକେଲ ଆଧାରିତ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। ଏହି ଅବସରରେ ଡକ୍ଟର ମହାନ୍ତି କହିଛନ୍ତି ହାଇଡ୍ରୋଜେନ୍ ଉତ୍ପାଦନ ଭଳି ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ସହ ପରମାଣୁ ଶକ୍ତିର ସମନ୍ୱୟ ସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନ ଦିଗରେ ଏକ ରଣନୈତିକ ପଦକ୍ଷେପ ସାବ୍ୟସ୍ତ ହେବ। ଏହାଦ୍ୱାରା ଅଙ୍ଗାରକମୁକ୍ତ ଓ ନିରନ୍ତର ବିଦ୍ୟୁତ୍ ଯୋଗାଣ କରିବାର କ୍ଷମତା ଥିବା ପରମାଣୁ ଶକ୍ତି ହାଇଡ୍ରୋଜେନ୍ ଉତ୍ପାଦନ ସହ ଭାରତର ଶକ୍ତି ସୁରକ୍ଷା, ଅଙ୍ଗାରକ ନିର୍ଗମନ ହ୍ରାସ ଏବଂ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ସହାୟକ ହେବ। ବାର୍କ ଏବଂ IGCAR ମିଳିତ ଉଦ୍ୟମରେ ଦୀର୍ଘଦିନର ଗବେଷଣା, ପ୍ରକ୍ରିୟା ବିକାଶ, ଯନ୍ତ୍ରାଂଶ ନିର୍ମାଣ, ସ୍ଥାପନ, ପରୀକ୍ଷଣ ଓ କାର୍ଯ୍ୟକ୍ଷମ କରାଯିବା ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। IIT ବମ୍ବେ ଏବଂ ନ୍ୟୁୟର୍କର ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ ଓଲ୍ଡ ୱେଷ୍ଟବେରୀ ମଧ୍ୟରେ ଇଞ୍ଜିନିୟରିଂ, ଗବେଷଣା, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗର ସମ୍ଭାବନା ଅନ୍ୱେଷଣ ପାଇଁ ସ୍ୱାକ୍ଷରିତ ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତିକୀକରଣ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ ପ୍ରମୁଖ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରୁଛି। ସେ କହିଛନ୍ତି ଏଭଳି ସହଯୋଗ ଗବେଷଣା ସଂସ୍କୃତିକୁ ସମୃଦ୍ଧ କରିବା ସହ ଛାତ୍ରଛାତ୍ରୀ, ଗବେଷକ ଓ ଶିକ୍ଷାର୍ଥୀଙ୍କ ପାଇଁ ନୂଆ ସୁଯୋଗ ଉନ୍ମୁକ୍ତ କରିବ। ଏହି ପଦକ୍ଷେପ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ସହ ଭାରତର ବୌଦ୍ଧିକ ସାମର୍ଥ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଅରୁଣାଚଳ ପ୍ରଦେଶରେ ହୋଇଥିବା ଆକସ୍ମିକ ବନ୍ୟାରେ ନିଖୋଜ 4 ଜଣଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ତୃତୀୟ ଦିନ ସୁଦ୍ଧା ସଫଳ ହୋଇନାହିଁ। ସନ୍ଧାନ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ, ପୂର୍ବତନ ପୁଲିସ୍ କର୍ମଚାରୀ ଓ ସୈନିକ ଏବଂ 23 ଜଣ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଯବାନ ସାମିଲ ହୋଇଛନ୍ତି।

0: ସୂଚନା ଅନୁଯାୟୀ ସେଠାକାର ଭିକେଭି ସ୍କୁଲରେ ସ୍ଥାପିତ ଅସ୍ଥାୟୀ ଆଶ୍ରୟସ୍ଥଳରେ 62 ଜଣ ରହିଛନ୍ତି। ଜିଲ୍ଲା ପ୍ରଶାସନର କ୍ଷୟକ୍ଷତି ଆକଳନ ଅନୁଯାୟୀ ନିପ୍କୋ କଲୋନୀରେ 30 ଘର ସମ୍ପୂର୍ଣ୍ଣ ଭାସିଯାଇଥିବା ବେଳେ 52 ଘର କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଭାରତ ବ୍ରିଟେନ୍ ସମ୍ପର୍କ ଉଭୟ ଦେଶ ମଧ୍ୟରେ ରଣନୈତିକ ଆର୍ଥିକ ଓ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ନିର୍ଣ୍ଣାୟକ ଦିଗକୁ ଅଗ୍ରସର ହେଉଛି। ଗତକାଲି ଲଣ୍ଡନରେ ଏକ ବାଣିଜ୍ୟିକ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ କହିଛନ୍ତି ବିଭିନ୍ନ କ୍ଷେତ୍ରର ନେତାମାନଙ୍କ ସହ ଆଲୋଚନା ସଫଳ ହୋଇଛି। ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ସ୍ଥାୟୀ ଶାନ୍ତି ଏବଂ ସୁରକ୍ଷା ପ୍ରତିଷ୍ଠା ପାଇଁ ଏକ ଚୁକ୍ତି ଚୂଡ଼ାନ୍ତ ହୋଇଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି। ପ୍ରସ୍ତାବିତ ଚୁକ୍ତିରେ ଯୁଦ୍ଧବିରତି ବ୍ୟବସ୍ଥା ରହିଛି, ତେବେ ଏଥିଲାଗି ହେଜବୋଲା ସମସ୍ତ ଆକ୍ରମଣ ବନ୍ଦ କରିବା ସହ ଦକ୍ଷିଣ ଲେବାନନରୁ ସୈନ୍ୟ ପ୍ରତ୍ୟାହାର କରିବା ସର୍ତ୍ତ ରହିଛି। ସୂଚନା ଅନୁଯାୟୀ ଆମେରିକାର ମଧ୍ୟସ୍ଥତା ଓ ସହଯୋଗରେ ଲେବାନନ ଏବଂ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡାର କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ପାଇଁ ଇରାନ୍ ଉପରେ ଆକ୍ରମଣ କରାଯାଇପାରେ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ତେହେରାନ ଅନୁମୋଦିତ ଜଳପଥ ବ୍ୟବହାର କରିବାକୁ ପଡ଼ିବ ବୋଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି କହିଛି। ସମ୍ପୃକ୍ତ ଅଞ୍ଚଳରେ ଆଇଆର୍ଜିସି ଏବଂ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ମଧ୍ୟରେ ଯୋଗାଯୋଗ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତେହେରାନର ଅନୁମୋଦନ ନଥିବା ବିକଳ୍ପ ଜଳପଥଗୁଡ଼ିକୁ ଆବଶ୍ୟକ ପଡ଼ିଲେ ବନ୍ଦ କରାଯାଇପାରେ ବୋଲି ଇରାନ୍ର ଉପବୈଦେଶିକ ମନ୍ତ୍ରୀ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ ଭାରତ ଗତକାଲି ଲଣ୍ଡନସ୍ଥିତ ଲି ଭ୍ୟାଲି ହକି ଆଣ୍ଡ ଟେନିସ୍ ସେଣ୍ଟରରେ ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନକୁ 7-1 ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ 7 ଭିନ୍ନ ଭିନ୍ନ ଖେଳାଳି ଗୋଲ୍ କରିଥିଲେ। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଶେଷ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ 4-1 ନରୱେକୁ ପରାସ୍ତ କରିଥିବା ବେଳେ ଅନ୍ୟ ଏକ ମ୍ୟାଚ୍ରେ ସେନେଗାଲ 5-0 ଗୋଲ୍ରେ ଇରାକକୁ ପରାସ୍ତ କରିଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ T20 ଅନ୍ତର୍ଜାତୀୟ ମ୍ୟାଚ୍ରେ ଆୟାରଲାଣ୍ଡ 34 ରନ୍ରେ ଭାରତକୁ ପରାସ୍ତ କରିଛି। ଏହି ଶୃଙ୍ଖଳାର ଦ୍ୱିତୀୟ ତଥା ଶେଷ T20 ଅନ୍ତର୍ଜାତୀୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ 3-ଦିନିଆ ସେସେଲ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅପରେସନ୍ ଆମିସ୍ତାଦ ଅଧୀନରେ ଭେଞ୍ଜୁଆଲାର ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା ସାମଗ୍ରୀ ପଠାଇଲା ଭାରତ। ତାମିଲନାଡୁର କଳ୍ପକମ୍ ପରମାଣୁ ଗବେଷଣା କେନ୍ଦ୍ରରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ ଏବଂ ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ 7-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ଓଡ଼ିଆ ଭକ୍ତିଗୀତ, କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତ ବନବିହାରୀ ପଣ୍ଡା, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି।

0: ଶୁଣୁଥିଲେ ଓଡ଼ିଆ ଭକ୍ତିଗୀତ, କଣ୍ଠଶିଳ୍ପୀ ଥିଲେ ମହମ୍ମଦ ଅଜିଜ, ଗୀତ ରଚନା କରିଥିଲେ ବନବିହାରୀ ପଣ୍ଡା, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି। ଆକାଶବାଣୀ ବଲାଙ୍ଗୀର, ଶୁଣନ୍ତୁ ଚାସର ହାଲ, ଉପସ୍ଥାପନ କୀର୍ତ୍ତନ ଦୀପ।
1: ଗଲା ଚାଷ ବାସ ମାନକେ ଆମେ ଧାନ ଜାତର ଭିନ୍ନେ ଭିନ୍ନେ କଥା ମାନେ ସବୁ ହେତେଲ ଆସୁଛୁ। ସେ ହିସାବରେ ଯଦି ଦେଖମା ବେଲେ ଆଗକେ ଯେତେବେଲେ ଆମେ ଯାଉଛୁ, ଧାନ ବୁଣା ହେଉଛେ ଗୋଟେ କେନ୍ଦ୍ରେ କେତେ ମୁଖ୍ୟ କାମ। ଯେ ଏଇ ବର୍ଷର ପାଣିପାଗକେ ଦେଖିକିରି ବହୁତ ଜାଗାରେ ଆକଳନ କରାହେଉଥିଲା ଯେ ଧାନଟା ବୁଣା ସବୁନୁ ଟିକେ ଅଧିକ କରବାରଟା ଭଲ ହେବା, କିନ୍ତୁ ରୁଆର ବୁଣା ଭିତରେ ବି କେତେ କେତେ ଫରକ ରହିଛି। ଚାଷୀ ଭାଇମାନେ ନିହାତି ହିସାବରେ ରୁଆକେ ଥୁଆ ବୋଲିକିରି ଗଛ ମାର ନେଇଯାଏ ବୋଲିକିରି କୁହାଯାଏସି, ଆର୍ ବୁଣା ବୁଣାକେ ମାନେ ମଡ଼ି ନେଇ ଖାଇପାରେ, ଖଡ଼ି ଆର୍ କେବେ ନେଇ ଖାଇ ମଡ଼ି ବୋଲିକିରି କୁହାଯାଏସି। ସେ ହିସାବରେ ଯଦି ଆମେ ଧାନ ବୁଣାକେ ଆକଳନ କର୍ମା, ଧାନ ବୁଣବାର ଆଗରୁ କେନ୍ ହିସାବରେ ଆମେ ବୁଣବାର କଥା କାଣା ସେଟାକେ ଯଦି ଆମେ ଦେଖମା ବୋଲେ କେତେ କେତେ କଥା ରହିଛି। ପହଲା ହଉଛେ ସୁଲ ଉଡ଼େ ମୂଲା, ତାର ଅଧା ତୁଲା, ତାର ଅଧା ଧାନ, ଆର୍ ତାର ନୁ ସୁଇନ୍ ପାନ୍ ବୋଲିକିରି କୁହାଯାଏସି। ସେ ହିସାବରେ ଯଦି ଆମେ ଦେଖମା ବେଲେ ଧାନ ଚାଷରେ ସୁଲ ଯଦି କାଶ କରିକିରି ମୂଲା ଚାଷ କରାହଉଛେ, ତାର ଅଧା ବୋଇଲେ ଆଠ କାଶେ କପା ହେସି ଆର୍ ଚାର କାଶେ ଧାନ ଚାଷ ହେସି। ଧାନ ଚାଷକେ ଚାର କାଶ ନିହାତି କରିକିରି ବୁନ୍ବାର୍ ଲାଗି ପ୍ରସ୍ତୁତି କରାଯାଏସି। ଇଟାକେ ସବୁ ଚାଷୀ ଭାଇମାନେ ପାରମ୍ପରିକ ହିସାବରେ ବି ନିହାତି ହିସାବରେ ଉରା କାଶ, ଦୂରା କାଶ ଇଟା ବୋଲିକିରି କୁହାଯାଏସି, ୱାରା ଦୂରା ବୋଲିକିରି ପ୍ରାୟ ଚାଷୀ ଭାଇ କହୁଛନ୍। ଆର୍ ସେ ହିସାବରେ ଯଦି ଆମେ ପାଣିପାଗ ହେଲା ମାଟିର ପ୍ରସ୍ତୁତି ଇଟାକେ ଦେଖିକିରି ଆମେ ଧାନ ବୁଣା କରବାର୍ ଲାଗି ଯାଉଛୁଁ ବୋଇଲେ କିଛି ନାଇଁ ହେଲେ ମାଟି ତ ସମାନ ରହିବା, ଚାର କାଶ ଖଣ୍ଡେ ହେଇଯାଇକିରି ପଟା ମାରିଦେବାର କଥା। ତାର୍ ପରେ ଆମେ ଯଦି ଶୁଖା ବୁଣା କରୁଛୁଁ, ଶୁଖା ବୁଣା ଆମେ କରିପାର୍ମା, ଶୁଖାର ସମିଆକେ ଯଦି ଆମେ ଆକଳନ କର୍ମା ବୋଇଲେ ଜୁନ୍ ପନ୍ଦର ପରେ, ପହଲା ତ ଜୁନ୍ ମାସର ପ୍ରଥମ ସପ୍ତାହରୁ ଧାନ ବୁଣା ଯାଏସି, ମେ ମାସର ଶେଷ ସପ୍ତାହନୁ ପ୍ରଥମ

0: ମା ଦ୍ୱିତୀୟ ସପ୍ତାହ ଜୁନ୍ ମାସ ତକ୍ ଧାନ ବୁନାର ବଢ଼ିଆ ସମିଆ ବୋଲିକିରି କୁହାଯାଏସି। ତାର୍ ବାହାରେ ପାଣିପାଗକେ ଯଦି ଆମେ ଦେଖିକିରି ଆଗକେ ଯାଉଛୁ, ଜୁନ୍ ମାସର ତୃତୀୟ ଚତୁର୍ଥ ସପ୍ତାହ ଯେନ୍ ସମିଆଗେ ବହୁତ କେ ଚାଷୀ ମାନେ ପୁରା ଧାନ ବୁନା ଉପରେ ଲାଗି ପଡ଼ିଥିସନ୍, ଆର୍ ସେ ସମିଆଗେ ଗୋଟିଏ ହେଲା ଖଡ଼ି ଆର୍ ଗୋଟିଏ ହେଲା ବତ୍ରୀ। ଖଡ଼ିଟା ଆମେ ପୁରା ଟିକେ ଆମର ଯେନ୍ଟାକି ଦାୟିତ୍ୱ ସେଠି କେତେ କେତେ ରହିସି, କାଲି ଲାଗି ଧରୁନ୍ ବୁଣିଦେଲେ ଆର୍ ବହୁତ ସମିଆ ଯଦି ବର୍ଷା ନେଇ ହେଲା ମାନେ ଧାନ କ୍ଷତି ହେବାର ବି ଭୟ ଥିସି। ଯେନ୍ଟାକି ବତ୍ରୀରେ ମାଟିର ବତର ହେଲା, ଠିକ୍ ମାଟ ବତର ଆସିଗଲା, ତାର୍ପରେ ଏଥର ଆମେ ଧାନ ବୁନା କଲା। ସେ ହିସାବରେ ଯଦି ଆମେ ବୁଣା କରୁଛୁ ବୋଲେ ଖଡ଼ି ବୁଣାରେ ଖଡ଼ିଟା କିଛି ଖରା ଖାଇକରି ବି ବିହନ ଆର୍ ଟିକେ ବି ଶୋଧିତ ହେଇଯାଏସି, ଯାହାଦ୍ୱାରା କି ସେ ଗଛକେ କେବେ ରୋଗ ନେଇ ଲାଗେ। ଆର୍ ଯଦି ଖରା ସମିଆଗେ ଖଡ଼ିରେ ଧାନ ବୁନା ହେଇଛେ, ପଛେ ବର୍ଷା ଯଦି ହେଇଗଲା, ସେ ବର୍ଷା ସେ ବିହନର ଲାଗି ଅମୃତେ ଆର୍ ନିରୋଗେ। ଧାନ ବି କେତେବେଲେ ମଡ଼ି କେ ବି ର ବୋଲିକିରି କହେବା, ମଡ଼ି ବି ବଢ଼ିଆ ସହିପାରସି। ବୁଣା ଧାନର ଚେରଟା ଟି ବେଶୀ ତଲକେ ଯାଏସି, ଗଛ ମଜବୁତ ରହିସି ଆର୍ ନିରୋଗ ରହିସି। ସେଥିର୍ଲାଗି ଶୁଖା ବୁଣା କର୍ବାରଟା ହଉଛେ କେତେ କେତେ ବଢ଼ିଆ। ତାର୍ ବାହାରେ ଯଦି ଆମେ ବତ୍ରୀ ବୁଣା କର୍ମା ବେଲେ ବର୍ଷା ହେବା, ତାଲ ବର୍ଷା ହେବା ମାଟକେ ଜୁତିକିରି ଠିକ୍ ତାର୍ ପାଗ ରାଗ ଦେଖିକିରି ଧାନକେ ଆମେ ବୁଣିଦେମା, ତାର୍ ଉପରେ ଫେରଗା ଆର୍ ଟିକେ ନଙ୍ଗଲ ଚଲାମା, ଇଟାକେ ବୋଲା ହଉଛେ ଯେନ୍ଟାକି ବତ୍ରୀ ପାଗ। ସେ ହିସାବରେ ଚାଷୀ ଭାଇ ସବୁବେଳେ ଧ୍ୟାନ ଦେବେ ଯେ ନିଜର ଜମିରେ କେନ୍ ପାଗ ବଢ଼ିଆ ହେସି, ଏତ୍କି ଇଟା ହଉଛେ ମୂଲ କଥା। ନିଜର ଜମିରେ ବଢ଼ିଆ ବତ୍ରୀ ଧରୁଛେ, ବତ୍ରୀ ବୁଣ, ନିଜର ଜମିରେ ଖଡ଼ି ଧରୁଛେ, ଖଡ଼ି ବୁଣ, ଏତ୍କିକେ ଯଦି ଆମେ ଧ୍ୟାନ ଦେଉଛୁ, ଧାନ ଚାଷ ବୁଣା ଉପରେ କିଛି ଅସୁବିଧା ନାଇଁ ହୁଏ।
1: ଶୁଣୁଥିଲେ ଚାଷର ହାଲ, ଉପସ୍ଥାପନା କଲେ କୀର୍ତ୍ତନ ଦୀପ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଭକ୍ତିପୂର୍ଣ୍ଣ ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ ଭାଗ 324।

0: ପ୍ରଚାର କଲୁ ଭକ୍ତିପୂର୍ଣ୍ଣ ସଙ୍ଗୀତ ଧାରାବାହିକ ଶ୍ରୀରାମଚରିତ ମାନସ ଭାଗ ଥିଲା 324 ଆକାଶବାଣୀ ବଲାଙ୍ଗୀର।
1: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
2: ବନିଗଲା ବଜେଟ୍?
1: ହଁ, 5000 ବଞ୍ଚିଗଲା।
2: ତ ନୂଆ ଶାଢ଼ୀ ନେଇଯିବା?
1: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ। ନା, ପ୍ରଥମେ ବଜେଟ୍ ବନାଓ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
2: ଦେଖେଇ ହଉଛି
1: ଏବେ, ଯାଅ ଭାଇ।
3: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
0: ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ, ଶୁଣିମା ହେଉ, କହୁଛନ୍ତି ଜ୍ୟୋତିରଞ୍ଜନ ମିଶ୍ର।
4: ବେଳେବେଳେ ଦେଖାଯାଏ କିଛି ଲୋକ ଜୀବନ ଜୀବିକାକୁ ନେଇ ଅନ୍ୟମାନଙ୍କୁ ହେୟ ଜ୍ଞାନ କରିଥାନ୍ତି, ଛୋଟ ଦୃଷ୍ଟିରେ ଦେଖି ସମାଲୋଚନା କରିଥାନ୍ତି। ଏହାଦ୍ୱାରା ଘୃଣା କରାଯାଉଥିବା ମଣିଷର କିଛି କ୍ଷତି ହୁଏ ନାହିଁ, ବରଂ ଏଭଳି ମନୋଭାବ ଯିଏ ପୋଷଣ କରିଥାଏ ସେହି ଲୋକ ହିଁ ସବୁବେଳେ ଦୁଃଖ ଓ ଗ୍ଲାନିରେ ମୁହ୍ୟମାନ ହୋଇଥାଏ। ପରଶ୍ରିକାତରତା, ଈର୍ଷାପରାୟଣତା ଏଭଳି ଭାବରେ ଏମାନଙ୍କୁ କବଳିତ କରି ପକାଏ ଯେ ସେମାନେ ଅନ୍ୟର ସୁଖ ଦେଖି ସହ୍ୟ କରିପାରନ୍ତି ନାହିଁ। ତାଙ୍କ ଭିତରେ ଅନେକ ନକାରାତ୍ମକ ଭାବନା ଉଦ୍ରେକ ହୋଇଥାଏ। ଏଡ଼େ ଛୋଟ କାମଟିଏ କରି ସେ ଏତେ ସୁନ୍ଦର ଭାବରେ ଚଳିପାରୁଛି, ମୁଁ ଚଳିପାରୁନାହିଁ ବୋଲି ଅହଂକାରର ନିଆଁ ଏମାନଙ୍କ ଭିତରେ ହୁତୁହୁତୁ ହୋଇ ଜଳୁଥାଏ। ଯେତେ ପ୍ରାଚୁର୍ଯ୍ୟ ଭିତରେ ଥିଲେ ହିଁ ସେମାନେ ତାଙ୍କର ଏଇ ଗୁଣ ଯୋଗୁଁ ଶାନ୍ତିରେ ରହିପାରନ୍ତି ନାହିଁ। କୌଣସି ବ୍ୟକ୍ତିବିଶେଷଙ୍କୁ କେବେ ହେଲେ ନ୍ୟୁନ ମନେ କରି ସମାଲୋଚନା କରିବା ଉଚିତ ନୁହେଁ। ପୃଥିବୀର ସମସ୍ତ ମଣିଷ ଯେ ଧନାଢ଼୍ୟ ବ୍ୟକ୍ତି ହୋଇଯିବେ କି ଉଚ୍ଚ ପଦସ୍ଥ ଅଧିକାରୀ ବା ଆଉ କିଛି ବଡ଼ ପଦପଦବୀ ଲାଭ କରିବେ ତାର କିଛି ମାନେ ନାହିଁ। ତେଣୁ ଏହି ମାନସିକତାକୁ ହୃଦୟ ଭିତରୁ ପୋଛିପାରିଲେ ଜଣେ ସୁଖମୟ ତଥା ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିପାରିବ। ରିକ୍ସାବାଲାଟିଏ ହେଉ ବା ମୋଚିଟିଏ ହେଉ, ସେ ଯଦି ତାର କର୍ମ ସୁଚାରୁରୂପେ କରିପାରୁଛି, ଆମେ ତାର ସେହି ଗୁଣକୁ ସମ୍ମାନ ଦେବା ଉଚିତ। ତଳିଆ କର୍ମଚାରୀଟିଏ ହେଉ ପଛକେ, ସେ ଯଦି ତାର କର୍ତ୍ତବ୍ୟରେ ଅବହେଳା ନକରି ଆଗ୍ରହର ସହିତ

0: ସଠିକ୍ ସମୟରେ ପ୍ରତିପାଦନ କରିପାରୁଛି ତାଠୁ ବଳି ବଡ଼ ଆଉ କିଛି ନାହିଁ ବୋଲି ମନେ କରିବା ଉଚିତ। ଏଇମାନଙ୍କର ସହାୟତା ଅନେକ ସମୟରେ ଆବଶ୍ୟକ ପଡ଼ିଥାଏ। ବିପଦ ଆପଦରେ ଏହି ଶ୍ରେଣୀର ଲୋକମାନେ ହିଁ ଅନ୍ୟକୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଥାନ୍ତି। କର୍ମଠ ମଣିଷ ହିଁ ସୁଖମୟ ଜୀବନ ବଞ୍ଚି ପାରିଥାଏ। ସେହି କର୍ମ ବଡ଼ ହେଉ ବା ଛୋଟ ହେଉ, ନିଜର ସାଧ୍ୟ ମତେ ପ୍ରତ୍ୟେକ ପ୍ରତ୍ୟହ କିଛି ନା କିଛି କର୍ମ କରିବା ଉଚିତ। ଜଣଙ୍କ ଦ୍ୱାରା ଯଦି କିଛି ହୋଇ ନପାରିଲା, କାହାକୁ ପାଣି ଗ୍ଲାସ୍ଟେ ତ ଆଣି ଧରାଇ ଦେଇ ତାର ତୃଷା ନିବାରଣ କରିପାରିବ? ଅଫିସରେ ହେଉ ବା ଘରେ ସଭା ସମିତିରେ ହେଉ ବା କୌଣସି ସାମାଜିକ କାର୍ଯ୍ୟ ପ୍ରଭୃତିମାନଙ୍କରେ, କର୍ମ ବିନା ମଣିଷ ଜୀବନ ନିରର୍ଥକ। କର୍ମକୁଢ଼ିଆ ମଣିଷ ପଙ୍ଗୁ ଅଥର୍ବ ହୋଇ ଦୁଃଖ ଭୋଗ କରିଥାଏ। କିଛି କର୍ମ ନ କରିବା ଠାରୁ କର୍ମ କରିଯିବାଟା ଶ୍ରେଷ୍ଠ ଅଟେ। କର୍ମ ନ କଲେ ଶରୀର ନିର୍ବାହ ସିଦ୍ଧ ହୋଇପାରିବ ନାହିଁ। ଶ୍ରୀମଦ୍ ଭଗବତ ଗୀତାରେ ଏହି କଥା ଅତି ପ୍ରାଞ୍ଜଳ ଭାବରେ ଭଗବାନ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ ତୃତୀୟ ଅଧ୍ୟାୟ ଅଷ୍ଟମ ଶ୍ଳୋକରେ ବୁଝେଇ କହିଛନ୍ତି, ନିୟତମ କୁରୁକର୍ମତ୍ୱମ କର୍ମଜ୍ୟାୟୋ ହ୍ୟକର୍ମଣ ଶରୀର ଯତ୍ରାପି ଚତେ ନ ପ୍ରସିଦ୍ଧ୍ୟୋ ତକର୍ମଣ। କର୍ମ ଛୋଟ ହେଉ କି ବଡ଼ ହେଉ, ଏହା ସହିତ ବ୍ୟକ୍ତିତ୍ୱକୁ ତଉଲା ନ ଯାଇ ଜଣେ ସୁଚାରୁ ରୂପେ ତାର କର୍ମକୁ ତୁଲେଇ ପାରୁଛି କି ନାହିଁ ତାହା ଦେଖିବା କଥା। ଏହି ପରିପ୍ରେକ୍ଷୀରେ ପ୍ରଖ୍ୟାତ କବି ତଥା ସମାଲୋଚକ ଡକ୍ଟର ମାୟାଧର ମାନସିଂଙ୍କ କଥାଟିଏ ବାରମ୍ବାର ମନେ ପଡ଼େ। ସେ ତାଙ୍କର ଶ୍ରମକୌଶଳ ଶୀର୍ଷକ ପ୍ରବନ୍ଧରେ କହିଛନ୍ତି, ଜଣେ ଉଚ୍ଚପଦସ୍ଥ ଅଧିକାରୀ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ତୁଲାଇ ପାରୁନଥିବା ସ୍ଥଳେ ଜଣେ କୁଶଳୀ କୁମ୍ଭାକାରର ମୂଲ୍ୟ ଢେର ବେଶୀ, ସେପରି ସ୍ଥଳେ ଉଚ୍ଚପଦସ୍ଥ ଅଧିକାରୀର ମୂଲ୍ୟ କିଛି ବୋଲି କିଛି ନାହିଁ। ତେଣୁ ହେ ସୁଧିଜନ, ଆମ କଥା ଟିକିଏ ଶୁଣିମା ହେଉ, କାହାରିକୁ ଉଚ୍ଚ ନୀଚ ଭେଦଭାବ ନ ରଖି ଘୃଣାରେ ନାକ ନ ଟେକି ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରି ସେମାନଙ୍କ କର୍ମକୁଶଳତାକୁ ପ୍ରଶଂସା କରି ଜୀବନ ତରିକୁ ଏଇ ସଂସାର ରୂପକ ପାରାବାରରେ ବାହି ନେଇ ସବୁରି ଓଠରେ ହସ ଫୁଟେଇବା, ଏଇଥିରେ ହିଁ ନିଜେ ଶାନ୍ତିରେ ବଞ୍ଚିବା ସହ ଆଉ ପାଞ୍ଚ ଜଣଙ୍କୁ ଆନନ୍ଦ ବାଣ୍ଟିପାରିବା।
1: ଶୁଣୁଥିଲେ ଶୁଣିବା ହେଉ, କହୁଥିଲେ ଜ୍ୟୋତିରଞ୍ଜନ ମିଶ୍ର, ଆକାଶବାଣୀ ବଲାଙ୍ଗୀର। ସମବେତ କଣ୍ଠରେ ଶୁଣନ୍ତୁ ଏକ ଦେଶଭକ୍ତି ଗୀତ। ଗୀତ ରଚନା କରିଛନ୍ତି କଳ୍ପତରୁ ବଳ।

0: सहायता टेलीलॉ के ऐप, वेबसाइट www.tele-law.in या टोल फ्री नंबर 14454 से प्राप्त की जा सकती है।
1: ଏଥର କଥାଚିତ୍ର ମୁଁ ଗୋଟିଏ ଦୁଷ୍ଟ ପିଲା। କଣ୍ଠଶିଳ୍ପୀ ପ୍ରଦୀପ ପଲେଇ ଏବଂ ନନ୍ଦିତା ଭଞ୍ଜ। ଗୀତ ମୋହିତ ଚକ୍ରବର୍ତ୍ତୀ। ସଙ୍ଗୀତ ବିଦ୍ୟାଧର ସାହୁ।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9ଟା ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: ନମସ୍କାର ଶ୍ରୋତା ବନ୍ଧୁ, ଏ ମାସର ଅତିଥି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜି ଆମ ଗହଣରେ ଅଛନ୍ତି ଅବସରପ୍ରାପ୍ତ ରସାୟନ ବିଜ୍ଞାନର ସହଯୋଗୀ ପ୍ରାଧ୍ୟାପକ ଡକ୍ଟର ପ୍ରେମଚାନ୍ଦ ମହାନ୍ତି। ଡକ୍ଟର ପ୍ରେମଚାନ୍ଦ ମହାନ୍ତି, ବୃତ୍ତି ତ ତାଙ୍କର ଥିଲା ଅଧ୍ୟାପନା, କିନ୍ତୁ ପ୍ରବୃତ୍ତି ଥିଲା ଭିନ୍ନ। ତେବେ କ'ଣ ଥିଲା ତାଙ୍କ ପ୍ରବୃତ୍ତି ଏବଂ କେମିତି କଟୁଛି ବର୍ତ୍ତମାନର ସମୟ, କେମିତି ଥିଲା ତାଙ୍କର ଅତୀତ, ସବୁକିଛି ଜାଣିବା ଆଜିର କାର୍ଯ୍ୟକ୍ରମରେ। ସ୍ୱାଗତ କରିବା ସାର୍। ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମରେ।
1: ଧନ୍ୟବାଦ। ମୁଁ ବି ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି, ଶୁଭେଚ୍ଛା ଜଣାଉଛି। ଆଉ ମୁଁ ଭାବେ ଯେ ଏଇଟା ଗୋଟେ ଅଭୁଲା ସ୍ମୃତି ହୁଏ ରହିଯାଉ ସମସ୍ତଙ୍କ ମନରେ।
0: ନିହାତି ଭାବରେ। ତେବେ ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଆପଣଙ୍କ ଜୀବନର ଅନେକ ଅଭୁଲା ସ୍ମୃତିକୁ ଆମେ ଏଠି ଶ୍ରୋତାମାନଙ୍କ ଆଗରେ ପରଷିଦେବା। ପ୍ରଥମେ କୁହନ୍ତୁ ଯେ ଆପଣ ଏଇ ଯେଉଁ ଅବସର ଗ୍ରହଣ କେବେଠୁ କଲେଣି ଏବଂ ବର୍ତ୍ତମାନ ସମୟ କେମିତି କରୁଛି?
1: ଦୀର୍ଘ 35 ବର୍ଷ ଚାକିରି କଲା ପରେ 2020 ଅଗଷ୍ଟ 31 ଚାକିରିରୁ ଅବସର ଗ୍ରହଣ କଲି। ଏବଂ ଯଦିଓ ମୋର କାର୍ଯ୍ୟକ୍ଷେତ୍ର ବୁର୍ଲା ଥିଲା, କିନ୍ତୁ ବଲାଙ୍ଗୀରକୁ ମୁଁ ଆସିବାକୁ ମୋର ଅଗ୍ରାଧିକାର ଦେଲି, କାରଣ ବଲାଙ୍ଗୀରଟା ମୋ ଜନ୍ମସ୍ଥାନ ଏବଂ ବଲାଙ୍ଗୀରକୁ ମୁଁ ଅତି ନିପିଡ଼ ଅନ୍ତରଙ୍ଗ ଭାବେ ଭଲ ପାଏ।
0: ବର୍ତ୍ତମାନ କେମିତି କଟୁଛି ଆପଣଙ୍କର ସମୟ?
1: ବର୍ତ୍ତମାନ ତ ଆଉ ସେଇ ଶୃଙ୍ଖଳାବଦ୍ଧ ଜୀବନ ନାହିଁ, ଯେମିତି ବୃତ୍ତି ସମୟରେ ବୃତ୍ତିକୁ ଆମେ ପ୍ରାଧାନ୍ୟତା ଦେଇଥାଉ ଏବଂ ସେ ସମୟରେ ପ୍ରବୃତ୍ତିକୁ ଜଳାଞ୍ଜଳି ଦେବାକୁ ପଡ଼ିଥାଏ। କିନ୍ତୁ ଏବେ ସମୟ ହିଁ ସମୟ ଏବଂ ବହୁତ ସମୟ ମିଳୁଛି, ତେଣୁ ତା ଭିତରେ ନିରୋଳାରେ ବସି ମୋର ଯାହା ଯାହା ପ୍ରବୃତ୍ତି ଥିଲା ତାକୁ ପୁନଃ ଉଜ୍ଜୀବିତ କରୁଛି ଏବଂ ତାର ପୁନରୁତ୍ଥାନ ପାଇଁ ଚେଷ୍ଟା ଚଲାଇଛି।
0: ବହୁତ ଭଲ କଥା, ମାନେ ବହୁତ ସୁନ୍ଦର ଭାବରେ ଆପଣଙ୍କର ସମୟ କଟୁଛି। ଏଥର ଫେରିଯିବା ଆପଣଙ୍କର ଅତୀତକୁ, ଅତୀତ ମାନେ ପିଲାଦିନକୁ। ତେବେ କେଉଁଠି କଟିଥିଲା ଆପଣଙ୍କର ପିଲାଦିନ, କେମିତି ଥିଲା?
1: ବଲାଙ୍ଗୀରରେ ମୋର ଜନ୍ମ, ଟିକ୍ରାପଡ଼ାରେ ମୂଳ ବାସିନ୍ଦା ହିସାବରେ ଆମେ ଥିଲୁ, କିନ୍ତୁ ଗତାନୁଗତିକ ଅନ୍ୟ ପିଲାଙ୍କ ଅପେକ୍ଷା ମୋର ଜୀବନଶୈଳୀ ଟିକେ ଅଲଗା ଥିଲା, କାରଣ ଜୀବନରେ ଦୁଃଖ, ଦାରିଦ୍ର୍ୟ ଏବଂ ସଂଘର୍ଷ ଯାହାକୁ କୁହାଯାଏ ତାକୁ ମୁଁ ପିଲାବେଳୁ ତିଳେ ତିଳେ ଅନୁଭବ କରିପାରିଥିଲି। ଘରେ 8 ପ୍ରାଣୀ କୁଟୁମ୍ବ, ବାପାଙ୍କର ଚାକିରି ନଥାଏ ଏବଂ ଗୋଟିଏ ଭଡ଼ା ଘରେ ଥାଉ, ଗୋଟିଏ ମାତ୍ର ବଖରା, ସେଇଥିରେ ଆମର ପିଲାଦିନ କଟିଛି। ଏମିତି ଅସୁବିଧା ଥିଲା ଯେ ବହି କିଣିବା ଲାଗି ହାତରେ ପଇସା ନଥିଲା। ଅର୍ଥାଭାବରୁ ମୁଁ ଗୋଟିଏ ବିକଳ୍ପ ପନ୍ଥା ବାଛି ନେଇଥିଲି। ପିଆର୍ ହାଇସ୍କୁଲରେ ଆମେ ପାଠ ପଢ଼ୁଥାଉ, ଯେତେବେଳେ 4 ବେଳେ ଅନ୍ୟ ପିଲାମାନେ ହଷ୍ଟେଲରେ ଖେଳିଯାଆନ୍ତି, ସେ ସମୟରେ ସ୍କୁଲ ଛୁଟି ହୋଇଗଲା ପରେ ମୁଁ ଘରକୁ ନ ଫେରି ସେଇଠି ହଷ୍ଟେଲରେ ରହେ ଏବଂ ହଷ୍ଟେଲରେ ପିଲାମାନଙ୍କ ପାଖରେ ଯେଉଁ ବହି ଥାଏ ତାକୁ ପଢ଼ି ମୁଁ ଘରକୁ ଫେରେ। ଯେତେବେଳେ ସନ୍ଧ୍ୟା ହୋଇଯାଇଥାଏ, ସନ୍ଧ୍ୟା ହୋଇଗଲା ପରେ ଘରେ ଫେରିବି। ୟା ଭିତରେ ଗୋଟିଏ ଜିନିଷ ମୁଁ ଅନୁଭବ କରିଛି ଯେ ଭଗବାନ ଯେତେବେଳେ ଗୋଟିଏ ଇନ୍ଦ୍ରିୟକୁ ଶିଥିଳ କରିଦିଅନ୍ତି, ସେତେବେଳେ ଆଉ 5ଟି ଇନ୍ଦ୍ରିୟ ସେମାନେ ସକ୍ରିୟ ହୋଇଉଠନ୍ତି, ଏବଂ ମୋ କ୍ଷେତ୍ରରେ ସେଇଆ ହୋଇଥିଲା। ଭଗବାନଙ୍କର କୃପାରୁ ମୋର ସ୍ମରଣ ଶକ୍ତି ଅତି ତୀବ୍ର ଥିଲା, ତେଣୁ ସେହି ସମୟରେ ଯାହା କିଛି ପଢ଼ୁଥିଲି ସେହି ପଢ଼ା ଟିକକ ମୋତେ

0: କାମ କରୁଥିଲା ଏବଂ ପରୀକ୍ଷା ପର୍ଯ୍ୟନ୍ତ ବି ସେଇଥିରେ ମୁଁ ନିଜକୁ ବାନ୍ଧି ରଖିପାରୁଥିଲି ଏବଂ ଗୋଟିଏ ଖାତାରେ ଯେତେବେଳେ ଲେଖୁଥିଲି ମୋର ମନେ ଅଛି ଗୋଟିଏ ଖାତା ଉପରେ ପ୍ରଥମରେ ପେନ୍ସିଲ୍ରେ ଲେଖୁଥିଲି ତାପରେ ତାକୁ ଲିଭେଇକିରି ତାପରେ ପୁଣି ଆଉ ଥରେ ପେନ୍ସିଲ୍ରେ ଲେଖୁଥିଲି ଏବଂ ତା ଉପରେ ପେନ୍ରେ ଲେଖିକିରି ମାନେ ଗୋଟିଏ କାଗଜକୁ ମୋର ତିନି ଥର ବ୍ୟବହାର ହେଇପାରୁଥିଲା ଏମିତି ପିଲାଦିନ କଟିଲା।
1: ତେବେ ଏଇ ପିଲାଦିନ ତ ବହୁତ ସଂଘର୍ଷରେ କଟିଛି ଯେମିତି ଆପଣ କହୁଛନ୍ତି, ତେବେ କୌଣସି ଗୋଟିଏ ଦିନର ଘଟଣା ଏବେ ବି ମନେ ପଡ଼େ?
0: ହଁ, ଗୋଟେ ସେଇଟା ଅଭୁଲା ସ୍ମୃତି ହେଇକି ରହିଗଲା ଏବଂ ଜୀବନରେ ବି ମୁଁ କେବେ ବି ଭୁଲି ପାରିବିନି। ମୁଁ ବୋଧେ ସେ ସମୟରେ ଦ୍ୱିତୀୟ ଶ୍ରେଣୀ ପଢ଼ୁଥିଲି, ବାପାଙ୍କର ଚାକିରି ନଥାଏ, ଘରେ ବହୁତ ଅଭାବ ଅସୁବିଧାରେ ଆମେ ଚଳୁଥାଉ ଏବଂ ଗୋଟିଏ ଭଡ଼ା ଘରେ ଆମେ ରହୁଥାଉ, ଯେ ଦୈବାତ ବଶତଃ ଆମେ ତିନି ମାସ ଭଡ଼ା ଦେଇପାରିନଥିଲୁ। ତେଣୁ ଏପ୍ରିଲ ମାସର ଶେଷ ହେଇଥାଏ, ସ୍କୁଲ ଛୁଟି ହେଇଥାଏ, ଦିନେ ଘରବାଲା ଆସି ଆମକୁ ଦିନ ଦ୍ୱିପହରେ ଘରୁ ବାହାର କରିଦେଲା। ମା' କାନ୍ଦୁଥାଏ ଯେ ଛୋଟ ଛୋଟ ଛୁଆଙ୍କୁ ନେଇକରି ମୁଁ ଯିବି କୁଆଡ଼େ, କିନ୍ତୁ ବାପା ନିର୍ମାୟ ପୁରୁଷ ହିସାବରେ ସେ ଛିଡ଼ା ହେଇଥାନ୍ତି। ଆମେ ସବୁ ଛୋଟ ଛୁଆ ହେଇଛୁ, ବାହାରକୁ ପଳାଇ ଆସିଛୁ ଏବଂ ବାହାରେ କାନ୍ଦୁଛୁ ଯେ କେଉଁଠିକି ଯିବୁ, ଜିନିଷପତ୍ର ଘରର ଯାହା ଥିଲା ସବୁଯାକ ବାହାରେ ଫୋପଡ଼ା ହେଇକିରି ପଡ଼ିଛି। କିନ୍ତୁ ଭଗବାନଙ୍କ ଲୀଳା ବିଚିତ୍ର।
1: ନିଶ୍ଚିତ ଭାବରେ ଭଗବାନଙ୍କ ଲୀଳା ବିଷୟରେ ଜାଣିବା ତେବେ ଏଇ ଗୀତଟି ପରେ। ଗୀତଟି ଆପଣଙ୍କ ପସନ୍ଦରେ ଶୁଣିବା, ତାପରେ ଆଗକୁ ବଢ଼ିବା।
0: ତ ମୋତେ ସବୁଠୁ ବହୁତ ବଢ଼ିଆ ଲାଗେ ଆରତୀ ମୁଖାର୍ଜୀ ଏବଂ ଯଶପାଲ ସିଂ ଗାଇଥିବା ଗୀତ ଗାଥା ଚଲ୍ର ଶ୍ୟାମ ତେରି ବଂଶୀ ପୁକାରେ ରାଧା ନାମ।
1: ତେବେ ଏଇ ଗୀତଟିକୁ ଲେଖିଥିଲେ ଏବଂ ସ୍ୱରବଦ୍ଧ କରିଥିଲେ ରବୀନ୍ଦ୍ର ଜୈନ। ଭଗବାନଙ୍କ କଥା ଉଠିଛି ଯେତେବେଳେ, ନିଶ୍ଚିତ ଭାବରେ ଭଗବାନଙ୍କ ନାମରୁ ହିଁ ଆମର ଆରମ୍ଭ ହେଇଯାଉ।
0: ନିଶ୍ଚିତ ଭାବରେ।

0: ଏଇ ଗୀତଟି ଶୁଣିଲା ପୂର୍ବରୁ ଆପଣ କହୁଥିଲେ କି ଆପଣ ବାହାରେ ଅଛନ୍ତି, ଘର ନାହିଁ, କିଛି ନାହିଁ, ଦିନ ଦ୍ୱିପହର, ଖରା ଏତେ ଜୋରରେ ହେଉଛି, ଆଉ ସେଇ ସମୟରେ ଭଗବାନଙ୍କର ଆଶୀର୍ବାଦ ମିଳିଛି ଆପଣଙ୍କୁ, କେମିତି ମିଳିଛି ଆଉ କିଏ ସେ ରୂପରେ ଆସିଛନ୍ତି?
1: ସେହି ସମୟରେ ଆମେ ତାଙ୍କୁ ପୂର୍ବରୁ ଦେଖୁ, ଜଣେ ବିଧବା ସ୍ତ୍ରୀ ଲୋକ, ସେ ହସ୍ପିଟାଲରେ ଧାଇ କାମ କରୁଥାନ୍ତି, ସିଏ ସେ ସମୟରେ ଡ୍ୟୁଟିରୁ ଫେରିଥାନ୍ତି। ଫେରିଲା ସମୟରେ ଦେଖିଲେ, ସେ କହିଲେ ଯେ ବାବୁର ମା, ଇମେ କାହିଁ ହେଲା ଯେ ବାହାରେ ସବୁ ଠିଆ ହେଇଛ? ତ ମା କହିଲା ଏମିତି ଏମିତି କଥା। ସିଏ ତାପରେ ତାକୁ କହିଲେ, ହୋଇଗୋ ତୁମକୁ ଦୟା ମାୟା ଟିକେ ନାହିଁ ଯେ ଛୋଟ ଛୁଆଙ୍କୁ ଧରିକିରି ଏମାନେ ଯିବେ କୁଆଡ଼େ? ଏବେ ତାଙ୍କୁ ଘରୁ ତଡ଼ି ଦେଉଛ ଯେ ବାହାରେ ଛିଡ଼ା ହେଇଛନ୍ତି, ଏମାନେ ଯିବେ କୁଆଡ଼େ? ତ ସେ କହିଲା, ତୋତେ ଯଦି ଏତେ ଇଏ ଲାଗୁଛି ତାଙ୍କୁ ନେଇଯାଉନୁ, ତୁମ ଘରେ ରଖୁନୁ। ତାପରେ ସେ କହିଲେ, ହଁ ସେଇଆ ବି ହେବ, ଆଉ ମା ଚାଲ ଛୁଆମାନଙ୍କୁ ସବୁ ଧରିକିରି, ମୋ ଘରେ ଦୁଇ ବଖରା ଘର ଅଛି, ମୁଁ ଗୋଟିଏ ବଖରା ରହୁଛି, ବାକି ଗୋଟିଏ ବଖରାରେ ତୁମେ ରହ। ଆମେ ସେଇଠି ଅନୁଭବ କଲୁ ଯେ ଯେତେବେଳେ ସବୁ ରାହା ତୁଟିଯାଏ, ସେ ସମୟରେ ଈଶ୍ୱରଙ୍କର ଡୋରି ଯେମିତି ହେଲେ ଲାଗି ଆସେ। ଏବଂ ସେଇଦିନଠୁ ଆମେ ଯାଇ ତାଙ୍କ ବାସଘରେ ରହିଲୁ।
0: ତେବେ ଆପଣଙ୍କର ପଢ଼ାପଢ଼ି ଏଇଠି ପିଆର ହାଇସ୍କୁଲରେ ସରିଲା ପରେ ତାପରେ ଆଗକୁ କୋଠି ପଢ଼ିଛନ୍ତି?
1: ପୃଥ୍ୱୀରାଜ ହାଇସ୍କୁଲରେ ପଢ଼ିବା ସମୟରେ ବି ତୀବ୍ର ଅଭାବ ଅସୁବିଧା ଦେଇ ଯିବାକୁ ପଡ଼ୁଥାଏ, ତ ସେଥିପାଇଁ ମୁଁ ସେ ସମୟରେ ଆଉ କେତୋଟି ବିକଳ୍ପ ବ୍ୟବସ୍ଥାକୁ ମୁଁ ବାଛି ନେଇଥିଲି। ଯେମିତିକି ସେ ସମୟରେ କାଗଜ ଫୁଲ ସବୁ ତିଆରି କଲେ, ଗୋଟିଏ କାଗଜ ଫୁଲର ମାଳ ତିଆରି କଲେ 10 ପଇସା ମିଳୁଥିଲା। ଯେ ସ୍କୁଲରୁ ଫେରିବା ସମୟରେ ମୁଁ ସେ ଦୋକାନରୁ କାଗଜ, ସୂତା, ଛୁଞ୍ଚି ଏସବୁ ସେ ଯୋଗାଇ ଦିଅନ୍ତି, ଏବଂ ମୋର କାମ ଥାଏ ଯେତେବେଳେ ରାତି ଅନ୍ଧାର ହେଇଯାଏ, ଆମେ ଖାଇକିରି ଯେତେବେଳେ ସମସ୍ତେ ଶୋଇପଡ଼ନ୍ତି, ମୁଁ ସେହି ଫୁଲମାଳ ଗୁନ୍ଥେ, ଏବଂ ସକାଳୁ ଯେତେବେଳେ ସ୍କୁଲ ଆସିବି ସେ ସମୟରେ ସେ 10ଟି ଫୁଲମାଳ ଆଣିକିରି ଯଦି ତାକୁ ଦେବି, ସେ ଟଙ୍କାଟେ ଦେଉଥିଲେ। ତାପରେ କଲେଜକୁ ଯେତେବେଳେ କଥା ପଡ଼ିଲା, ସେ ସମୟରେ କଥା ଉଠିଲା ଯେ ମୁଁ ଆଉ ଆଗକୁ ପଢ଼ିବି ନା ନାହିଁ, କିନ୍ତୁ ମୁଁ ଦୃଢ଼ ନିଶ୍ଚିତ ଥାଏ ଯେ ମୋତେ ଯେମିତି ହେଲେ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ, ମୋତେ ଆଗକୁ ଯିବାକୁ ପଡ଼ିବ। ଏବଂ ସେହି ସମୟରେ ଗୋଟିଏ ଜିଣ୍ଡଲ ଟ୍ରଷ୍ଟ ବୋଲିକି ଥିଲା, ସେଇଠିକି ଆପ୍ଲାଏ କଲି ଯେ ଗୋଟିଏ ସ୍କଲାରସିପ୍ ପାଇଁ, ଗରିବ ମେଧାବୀମାନଙ୍କ ପାଇଁ ସେଇ ବୃତ୍ତି ଉଦ୍ଦିଷ୍ଟ ଥିଲା, ଏବଂ ମୋତେ ଗୋଟିଏ ଇଣ୍ଟରଭ୍ୟୁ ବି ସେଥିପାଇଁ ଦେବାକୁ ପଡ଼ିଥିଲା, କିନ୍ତୁ ସେଥିରେ ସେମାନେ ପ୍ରୀତ ହୋଇ ଦେଲେ ସେହି ସ୍କଲାରସିପ୍। ଆଉ ସେଇଠି ମୋତେ ଗୋଟିଏ ଅମାପ ଧନର ଭଣ୍ଡାର ଭଳି ଲାଗୁଥିଲା। ତା ବାହାରେ ମୋତେ ଜୁନିୟର ମେରିଟ୍ ସ୍କଲାରସିପ୍ ବି ମିଳୁଥିଲା ମେଟ୍ରିକ୍ ରେଜଲ୍ଟ ପରିପ୍ରେକ୍ଷୀରେ। ତ ଏଇ ଦୁଇଟି ଆସିଲା ପରେ ରାଜେନ୍ଦ୍ର କଲେଜରେ ମୁଁ ନାମ ଲେଖିଲି ଇଣ୍ଟରମିଡ଼ିଏଟ୍ ସାଇନ୍ସରେ। ସାଇକେଲ ନଥାଏ, ମୋତେ ଚାଲି ଚାଲି ଯିବାକୁ ପଡ଼ୁଥାଏ। ଆମ ଘର ଟିକ୍ରାପଡ଼ାରେ ହେଲେ ରାଜେନ୍ଦ୍ର କଲେଜ କଥା ଅତି କମ୍ରେ 2-2.5 କିଲୋମିଟର ହେବ। ସେହି ସମୟରେ ପ୍ରାକ୍ଟିକାଲ ସରୁ ସରୁ ଅନ୍ଧାର ହେଇଯାଏ, ସବୁ ପିଲା ପଳାଇ ଆସିବେ, ଏବଂ ମୁଁ ଚାଲି ଚାଲି ଘରକୁ ଯେତେବେଳେ ଫେରିବି ସେ ସମୟରେ ମାନେ ପୁରା ଅନ୍ଧାର ହେଇଯାଇଥାଏ। କିନ୍ତୁ ଏମିତିକରି ଗୋଟିଏ ବର୍ଷ ଗଲାପରେ ଥରେ ବାପାଙ୍କ ସାଙ୍ଗରେ ଯାଉଥାଏ, ଏବଂ ମୋତେ ଜଣେ ବାପାଙ୍କର ସାଙ୍ଗ ତ କୁହାଯିବନି, ସେ ଜଣେ ବହୁତ ଧର୍ମାତ୍ମା ପୁରୁଷ କହିଲେ ଯେ ଇଏ କିଏ? ବାପା କହିଲେ ଯେ ନାଇଁ ଏଇଟା ପୁଅ, ଇଏ କ'ଣ କରୁଛି? ନା ରାଜେନ୍ଦ୍ର

0: କଲେଜରେ ପଢ଼ୁଛି, ବହୁତ ଭଲ ପଢ଼ୁଛି, କିନ୍ତୁ ଦେଖିଲା ବେଳକୁ ମୁଁ ତାକୁ ଯେତିକି ତାକୁ ଦେବା ସାହାଯ୍ୟ କରିବା କଥା ମୁଁ କିଛି କରିପାରୁନି। ସେ କହିଲେ ହଇରେ ବାପା ତୋର କ'ଣ ଦରକାର? ତ ସେହି ସମୟରେ ବାପା କହିଲେ ଯେ ତା ପାଖରେ ସାଇକେଲ ନାହିଁ। ତାପରେ ସିଏ ଗୋଟେ ସାଇକେଲ ଦେଲେ, ଦାନସୂତ୍ରରେ ଗୋଟେ ସାଇକେଲ ଦେଲେ। ତାପରେ ମୁଁ ସାଇକେଲ ନେଇକରି କଲେଜ ଯାଇଛି।
1: ବହୁତ କଷ୍ଟରେ ଆପଣ ପାଠ ପଢ଼ିଛନ୍ତି, ତେବେ ପରବର୍ତ୍ତୀ ସମୟରେ ଆପଣଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ବଦଳିଛି ଏବଂ ଭଲରେ ଜୀବନ ମଧ୍ୟ କଟିଛି। ସେହି ସମୟରେ ଯେତେବେଳେ ଏମିତି ଅଭାବ ଅସୁବିଧା ଥିଲା, ସେହି ସମୟରେ ଆପଣ ଆଗାମୀ ଭବିଷ୍ୟତ ପାଇଁ ଆଉ ନିଜର କର୍ମସଂସ୍ଥାନ ପାଇଁ ସ୍ୱପ୍ନ ଦେଖିଥିଲେ?
0: ସ୍ୱପ୍ନ ତ ଅମାପ ଥିଲା ମୂଳରୁ। ରୋଗୀ, ରୋଗ, ରୋଗୀର ଆର୍ତ୍ତଚିତ୍କାର ଏବଂ ଦୁଃଖ ଦୈନ୍ୟକୁ ଅତି ନିକଟରେ ଦେଖିଥିବାରୁ ଡାକ୍ତରଟିଏ ହେବା ପାଇଁ ବହୁତ ଇଚ୍ଛା ଥିଲା। ମୋର ଏବେ ବି ମନେ ଅଛି, ମୁଁ କଟକ ମେଡ଼ିକାଲରେ ସେ ସମୟରେ ଗୋଟିଏ ଫର୍ମ ମିଳୁଥିଲା, 40 ଟଙ୍କା ଦେଇ ଗୋଟିଏ ଫର୍ମଟେ ମୁଁ ଆଣିଥିଲି ମେଡ଼ିକାଲ ପଢ଼ିବା ପାଇଁ, ଫିଲଅପ୍ କରିକିରି ଆପ୍ଲାଏ କରିବା ପାଇଁ। ଯେଉଁଦିନ ଆଣିକରି ପହଞ୍ଚିଛି ସେଦିନ ସନ୍ଧ୍ୟାବେଳେ ମା ମୋତେ କହିଲା ଯେ ବାପାରେ ଆଜି ଘରେ କିଛି ନାହିଁ, ଚାଉଳ, ଡାଲି, ତେଲ, ଅଟା କିଛି କିଛି ନାହିଁ। ତ ସେହି ସମୟରେ ମୋ ମନରେ ଗୋଟେ ଦ୍ୱନ୍ଦ୍ୱ ଆସିଲା। ମୁଁ ଭାବିଲି କେଉଁଟାକୁ ମୁଁ ଆଦରି ନେବି, ମେଡ଼ିକାଲ ପଢ଼ା ଫର୍ମଟି ବଡ଼ ନା ପେଟର ଭୋକ ବଡ଼? ତ ସେହି ସମୟରେ ପେଟର ଭୋକ ଜିତିଗଲା ଏବଂ ମେଡ଼ିକାଲ ଫର୍ମଟି ମୁଁ ମୋର ଆଉ ଜଣେ ସାଙ୍ଗକୁ ବିକିଦେଲି। ମୁଁ 40 ଟଙ୍କାରେ କିଣିକିନି ଆଣିଥିଲି, ତାକୁ 30 ଟଙ୍କାରେ ବିକିଲି ଏବଂ ତାପରେ ଚାଉଳ ଏବଂ ଅଟା ଆସିଲା ପରେ ଘରେ ଚୁଲି ଜଳିଥିଲା। ତେଣୁ ସେହି ସ୍ୱପ୍ନ ସେଇଥିରେ ଡୋରି ବାନ୍ଧି ଦେଇକରି ମୁଁ ରଖିଦେଲି।
1: ତଥାପି ଆପଣ ତ ଅଧ୍ୟାପନ କ୍ଷେତ୍ରରେ ଆଗେଇଛନ୍ତି, କେମିତି ଆରମ୍ଭ ହେଲା ସେ ଜୀବନ?
0: ସେହି ସମୟରେ ମୁଁ ଆଉ ଗୋଟେ କଥା କହିଦିଏ, ମାନେ ଯେଉଁଟା ଗୋଟେ ଉଲ୍ଲେଖନୀୟ ଘଟଣା ଘଟିଲା। ଗୀତ ଗାଇବାଟା ମୋର ପିଲାବେଳୁ ଥିଲା ଇଚ୍ଛା। ମୁଁ ଏବେ ବି ମନେ ପକାଏ ଯେ ଦ୍ୱିତୀୟ ଶ୍ରେଣୀ ପଢ଼ିଲା ବେଳେ ଥରେ ରାଜେନ୍ଦ୍ର କଲେଜରେ ଗୋଟେ ସଙ୍ଗ କମ୍ପିଟିସନ୍ ହେଉଥିଲା, ମୁଁ ଯାଇଥାଏ। ଯାଇକିରି ଛୋଟ ଛୁଆଟେ ଥାଏ ଏବଂ ପେଣ୍ଡାଲ ଉପରେ ଯେଉଁ ଗୀତ କମ୍ପିଟିସନ୍ ହେଉଥାଏ ମୁଁ ଉପରକୁ ଚଢ଼ିପାରୁନଥାଏ, ତଳେ ଛିଡ଼ା ହୋଇଥାଏ। ସେହି ସମୟରେ ଜଣେ ଆସି ଦେଖିଲେ, ବାବୁ କାହିଁ ଛିଡ଼ା ହୋଇଛୁ? ନାହିଁ, ମୁଁ କମ୍ପିଟିସନ୍ରେ ମିଶିବାକୁ ଆସିଛି କିନ୍ତୁ ଉପରକୁ ଚଢ଼ିପାରୁନି। ତ ସିଏ ନେଇକରି ଚଢ଼େଇକିରି ଉପରେ ରଖିଦେଇଥିଲେ ଏବଂ ସେଇଥିରେ ଗୋଟିଏ ଗୀତ ଗାଇ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି। ସେ ସମୟରେ ଦ୍ୱିତୀୟ ଶ୍ରେଣୀ ପଢ଼ୁଥିଲି। ଆଉ ଘରେ ସଙ୍ଗୀତର ଗୋଟେ ମାହୋଲ ଥିଲା। ବାପା ମାନେ ଏମିତି କଣ୍ଠଶିଳ୍ପୀ ନଥିଲେ ବି ଯେଉଁଠି କୀର୍ତ୍ତନ ଭଜନ ହୁଏ ବାପା ସେଠିକି ଯାଆନ୍ତି ଏବଂ ମୋତେ ସାଙ୍ଗରେ ନେଇକରି ଯାଆନ୍ତି। ତାଙ୍କଠୁ ମୁଁ ସବୁବେଳେ ସେଇ ପ୍ରେରଣାଟା ପାଇଥିଲି। ତ 1976 ମୁଁ ସେ ସମୟରେ ଦେଖିଲି ଯେ ଆମ ଘର ପାଖରେ ବହୁତ ଜଣ କଳାକାର ଆକାଶବାଣୀ ସମ୍ବଲପୁରରେ ଗୀତ ଗାଇବା ପାଇଁ ସେମାନେ କଣ୍ଠଶିଳ୍ପୀ ହୋଇ ସିଲେକ୍ଟ ହୋଇଥାନ୍ତି। ତ ମୋତେ ଇଚ୍ଛା ଲାଗିଲା ଯେ ମୁଁ ବି ଅଡ଼ିସନ୍ ଦିଏ ଆଉ ଗୀତ ଗାଇବି।
1: କିନ୍ତୁ ଆପଣ ଶିଖିନଥିଲେ?
0: ନାହିଁ, କୌଣସିଟି ମୁଁ ମାନେ ଗତାନୁଗତିକ ଧାରାରେ କିମ୍ବା ପାରମ୍ପରିକ ରୀତିରେ ମୁଁ ଶିଖିନାହିଁ, କାରଣ ସବୁଥିରେ ଅର୍ଥାଭାବଟା ହିଁ ମୋର ସମ୍ମୁଖରେ ଉପସ୍ଥିତ ହେଉଥିଲା। ତ ସେହି ସମୟରେ 1976 କଥା, ଟ୍ରେନ୍ରେ WT ହିସାବ ମାନେ ବିନା ଟିକେଟ୍ରେ ଗଲି, ଯାଇ ସିଲଭର ଜୁବଲି ହଷ୍ଟେଲ GM କଲେଜରେ ମୁଁ ସେଠି ଓହ୍ଲେଇଲି। ତାପରେ ସେଠି ନିତ୍ୟକର୍ମ ସାରି ଅଡ଼ିସନ୍ ଦେଇଗଲି। ମୁଁ ଭାବିଥିଲି ଯେ ଅଡ଼ିସନ୍ ଦେଲି ସିନା ପାଇବିନି, କିନ୍ତୁ ଯେତେବେଳେ ଚିଠି ଆସିଲା ଯେ ମୁଁ ସିଲେକ୍ଟ ହୋଇଯାଇଛି, ମାନେ ସେଦିନର ଖୁସିଟା ମୁଁ ଏବେ ବ୍ୟକ୍ତ କରିପାରୁନାହିଁ, ଏମିତି ଲାଗିଥିଲା ଖୁସି। ଏବଂ ସେଇଥିରେ ସଙ୍ଗୀତ ଶିଖିବା ପାଇଁ ଉତ୍ସାହ ଦ୍ୱିଗୁଣିତ ହୋଇଗଲା, କିନ୍ତୁ ପାଖରେ ହାରମୋନିୟମ ନାହିଁ କି ଗୀତ ଶିଖିବା ପାଇଁ ଅର୍ଥ ବି ନାହିଁ, କରିବି କ'ଣ? ତ ସେହି ସମୟରେ ଗୋଟିଏ ଗୋଟିଏ ପ୍ରୋଗ୍ରାମରେ ସେମାନେ 80 ଟଙ୍କା ଲେଖା ଦେଉଥିଲେ ଏବଂ ସେଇ ଟଙ୍କାଟାକୁ ମୁଁ କୌଣସି ହିସାବରେ ବ୍ୟବହାର ନକରି ମୁଁ ପାଖରେ ରଖିଥାଏ ଏବଂ ଏମିତି କରି ଯେତେବେଳେ 600 ଟଙ୍କା ହୋଇଗଲା, ସେ ସମୟରେ କଲିକତାରେ ଜଣେ ଯାଉଥିଲେ, ତାଙ୍କ ହାତରେ 600 ଟଙ୍କା ଦେଇ ଗୋଟେ ଆଇଡ଼ିଆଲ ଫ୍ଲୁଟ୍ର ହାରମୋନିୟମ ଆଣିଲି ଏବଂ ତାକୁ ନିଜେ ନିଜେ ଶିଖିବା ଲାଗି ଚେଷ୍ଟା କଲି। ଆଉ ଏଥିରେ ପ୍ରେରଣାଦାୟୀ

0: ଥିଲେ ମୋର ବଡ଼ ଭାଇ ସ୍ୱର୍ଗତ ଗୋରା ମହାନ୍ତି, ଗୋରାଚାନ୍ଦ ମହାନ୍ତି ତାଙ୍କ ନାଁ ଥିଲା।
1: ସେ ମଧ୍ୟ ଆମର ଆକାଶବାଣୀର ଗୀତିକାର ଭାବରେ ତାଙ୍କର ପ୍ରସିଦ୍ଧି ରହିଛି। ବିଭିନ୍ନ ନାଟକ ଗୀତିନାଟ୍ୟ ମଧ୍ୟ ଲେଖିଛନ୍ତି, ଯାହାକି ଆମ ଆକାଶବାଣୀରେ ବର୍ତ୍ତମାନ ମଧ୍ୟ ବାଜୁଛି।
0: ହଁ, ସିଏ ସବୁବେଳେ ମୋତେ ଉତ୍ସାହିତ କରୁଥିଲେ। ସେମିତି ଲେଖାଲେଖି ବାବଦରେ ଯେତେବେଳେ ଇଣ୍ଟରମିଡ଼ିଏଟ୍ ସାଇନ୍ସ ପଢ଼ୁଥାଏ, ଆପଣମାନେ ଜାଣିଥିବେ ଯେ ଯୌବନରେ ସମସ୍ତେ ଭଲ ପାଇ ବସନ୍ତି
1: ନିହାତି ଭାବରେ। ତେବେ ଆପଣ ଭଲ ପାଇଛନ୍ତି କି ନାହିଁ ସେ ବିଷୟରେ ମଧ୍ୟ ଜାଣିବା, କ'ଣ ସବୁ ଲେଖା ଆପଣଙ୍କର ରହିଛି ତାରି ଉପରେ ମଧ୍ୟ ଆମେ କିଛି କଥା ହେବା। ପ୍ରଥମେ ଆପଣଙ୍କ ପସନ୍ଦରେ ଗୋଟେ ଗୀତ ଶୁଣିବା,
0: ମେରା ସାୟା ଫିଲ୍ମର

0: ଆପଣ ବହୁତ ସୁନ୍ଦର ଗୀତଟିଏ ବାଛିଥିଲେ। ଗୀତଟି ମେରା ସାୟା କଥା ଚିତ୍ରର ଥିଲା ଏବଂ ମହମ୍ମଦ ରଫିଙ୍କ କଣ୍ଠରେ ତାକୁ ଲେଖିଥିଲେ ରାଜା ମେହେଦୀ ଅଲ୍ଲୀ ଖାନ ଏବଂ ସ୍ୱରବୋଧ କରିଥିଲେ ମଦନ ମୋହନ। ତେବେ ଗୀତଟି ପୂର୍ବରୁ ଆମେ କଥା ହେଉଥିଲେ, ଆପଣଙ୍କର ଲେଖାଲେଖି ବିଷୟରେ ଆପଣ କହୁଥିଲେ, ମାନେ ପ୍ରେମକୁ ନେଇକି ଆପଣଙ୍କର ପ୍ରଥମ ଲେଖା ନୁହେଁ କି?
1: ସେ ସମୟରେ ପ୍ରେମ ପାଇଁ ତ ଅବକାଶ ମିଳୁନଥିଲା, ଏପଟେ ପାଠପଢ଼ା, ଏପଟେ ଘରର ସମସ୍ୟା, କିନ୍ତୁ ତଥାପି ସେ ଯେଉଁ କହନ୍ତି ନାହିଁ ଯେ ପ୍ରେମ ହେଉ ହେଉ ହେଇଯାଏ, ସେଟା ମାଡ଼ି ବସେ ଯେଉଁ କହନ୍ତିନି, ସେମିତି ଗୋଟେ ହେଲା। ମନେ ମନେ ଭଲ ପାଇ ବସିଥିଲି ଏବଂ ସେ ଭଲ ପାଇବାଟା କିନ୍ତୁ କେବେ ପ୍ରକାଶ କରିବାର ଅବକାଶ ବି ନଥିଲା।
0: ସେଇଥିପାଇଁ ଆପଣଙ୍କୁ ସାହାଯ୍ୟ କରିଥିଲା କବିତା।
1: ତ ସେ ସମୟରେ କବିତାଟି ଲେଖା ଆରମ୍ଭ କଲି ଏବଂ ଥରେ ରାଜେନ୍ଦ୍ର କଲେଜରେ ପଢ଼ିଲା ସମୟରେ ଗୋଟିଏ କବିତା ଲିଖନ ପ୍ରତିଯୋଗିତା ହେଇଥିଲା, ସେଇ ଲେଖାଟି ଲେଖିଲି। କିନ୍ତୁ ଲେଖାଟି ଲେଖିଲା ପରେ ସାର୍ ଆସି ମୋତେ କହିଲେ ଯେ ପ୍ରକୃତରେ କ'ଣ ତମେ ଏ କବିତା ଲେଖିଛ, ଯେ ଏଇଟା ଗୋଟେ ଏମିତି ସାଧାରଣ ପିଲାର ଲେଖା ନୁହେଁ, ଆଉ ଆମେ ଅନୁମାନ କରୁଛୁ ଯେ ତାଙ୍କ ବଡ଼ ଭାଇ ସେ ସମୟରେ ଗୋଟେ ଜଣେ ଲବ୍ଧ ପ୍ରତିଷ୍ଠିତ କବି ଗୁରା ମହାନ୍ତି, ଇଏ ବୋଧେ ତାଙ୍କ କବିତାଟାକୁ ଲୁଚେଇକିରି ଆଣିକିରି ଦେଇଦେଇଛନ୍ତି। ତ କଥା ଏତେ ଦୂର ଗଲା ଯେ ସେ ସମୟରେ ରତ୍ନାକର ଚୈନୀ ଥିଲେ ଅଧ୍ୟାପକ, ତ ସିଏ ଭାଇଙ୍କୁ ସେ କବିତାଟା ଦେଲେ ଯେ ଗୋରା ଏଇଟା ଦେଖ ତ ଏଇ କବିତାଟା ତମେ ଲେଖିଛ କି? ଭାଇ କହିଲେ ନାଇଁ ତ ଏଇଟା ମୋର କବିତା ନୁହେଁ, ନା ଏଇଟା ତମ ଭାଇ ଦେଇକିରି କବିତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି, ନା ସିଏ କେବେଠୁ ଲେଖିଲାଣି। କିନ୍ତୁ ତାପରେ ପରେ ଦେଖିଲାକୁ ଇଂରାଜୀରେ ବି ଗୋଟେ କବିତା ଦେଇଥିଲି ଯେ ଇକୋଜ ବୋଲିକିରି, ସେ କବିତାରେ ବି ମୁଁ ଫାଷ୍ଟ ହେଇଯାଇଛି ଏବଂ ଉଭୟ ଥିଲା ପ୍ରେମ କବିତା।
0: ଏଇଟା ଆପଣଙ୍କୁ ପ୍ରେରଣା ଯୋଗାଇଥିବ ଆଗାମୀ ସମୟରେ ଆହୁରି ବଢ଼ିଆ ଲେଖିବା ପାଇଁ?
1: ପ୍ରକୃତରେ ପ୍ରେମିକାକୁ ନ ପାଇଲେ ବି ସେଇ ଯେଉଁ ପ୍ରେମର ଅନୁଭୂତିଟା ଯେଉଁଟା ଥାଏ ସେଇଟା ପରବର୍ତ୍ତୀ କାଳରେ ମାନେ ହୃଦୟରୁ ସ୍ଫୁରିତ ହୁଏ ଏବଂ ସେଇ କବିତା ଗୁଡ଼ାକ ଆପେ ଆପେ ଝରି ଆସେ ଶବ୍ଦ ହିସାବରେ।
0: ତେବେ ସେମିତି ଗୋଟେ କବିତା ଆମେ ଶୁଣିବୁ ଆପଣଙ୍କ ପାଖରୁ।
1: ହଉ, ଏମିତି ତ ଅନେକ ଲେଖିଛି କିନ୍ତୁ ତଥାପି ଏଇଟି ମୋତେ ଭଲ ଲାଗେ। କବିତାର ଶୀର୍ଷକ ହେଲା କେମିତି ତୁମେ ଆସ ଯେ, ହଜିଯାଉଥିବା ଜୀବନକୁ ସାଉଁଟୁ ସାଉଁଟୁ ତୁମେ ହଠାତ୍ ଆସିଗଲ ସମସ୍ତ କଳ୍ପନାର ଚୌହଦି ଡେଇଁ, ନା ଥିଲା ପୂର୍ବ ସୂଚନା ନା ତୁମର ଆସିବାର ଥିଲା, ପୁଣି ସେଇ ଦୁଃଖର ପସରା ଖୋଲିବାକୁ ହେବ, ହସ ଲୁହ ପ୍ରେମ ବିରହ ମିଳନ ବିଚ୍ଛେଦର। ତୁମେ ଯେବେ ଆସ ସ୍ମୃତିଗୁଡ଼ିକ ପୁଣି ପଲ୍ଲବିତ ହୁଅନ୍ତି, ରାତିର ରେଜେଇ ତଳେ ଯେଉଁ ଉଷୁମ ଥିଲା ଆଜି ଲାଗେ ମର୍ମହୀନ ଚୁଇଙ୍ଗମ ପରି, ସକାଳର କଅଁଳ ଖରାର ନାହିଁ ଆଜି ଆଉ ସେ ମାଦକତା, ବୁଝି ହୁଏ ନା ଚାଲିଯାଇଛି ସମୟ ନା ମୋ ବୟସ। ତୁମେ ତ ସେ ମାଇଲ ଖୁଣ୍ଟ ଯାହାର କିଛି ବି ଯାଏ ଆସେନା, କିଏ ଗଲା କିଏ ରହିଲା ଆଉ କିଏ ଆସିଲା, କେତେ ପାର୍ବଣ ଋତୁ ସବୁ ଆସି ଚାଲିଗଲେ, ଥୁଣ୍ଟା ବରଗଛ ପାର୍ଶ୍ୱରେ ଦୀର୍ଘଶ୍ୱାସ ଦେଇ ଆଜି ଲାଗୁଛି ହଜିବାକୁ ବସିଲାଣି ଜୀବନର ମଧୁରିମା, ଆଉ ପାରୁନି ମୁଁ କଳି। ତୁ ଆଜି ବି କ'ଣ ଅଛୁ ସେଇ କେଶବତୀ କନ୍ୟା, ତୁ ଆଜି ବି କ'ଣ ଅଛୁ ସେଇ କେଶବତୀ କନ୍ୟା, ଯଦି ବି ଆସିଛୁ ହୁଅ ନା ଆଉ ଆଗ ପରି ନିଷ୍ଠୁର, ଆଉ ଜଳା ନା ଲିଭି ଯାଇଥିବା ପାଉଁଶର ସନ୍ତାପିତ ପ୍ରାଣ ସବୁକୁ, ଦେବାକୁ କିଛି ଆଉ ନାହିଁ, ତେଣୁ ନେହୁରା ହେଉଛି ଚାଲିଯା ଧୀରେ ଧୀରେ ତୋରି ପରଶ ଦେଇ, ତୋରି ପରଶ ଦେଇ।
0: ବହୁତ ସୁନ୍ଦର। ତେବେ ସେଇ ଅତୀତକୁ ଏମିତି ଝୁରି ହେଇ ଅନେକ କବିତା ଆପଣ ଲେଖିଥିବେ ଆଉ ବର୍ତ୍ତମାନ ସମୟକୁ ମଧ୍ୟ ନେଇ, ତେବେ ଆପଣ କବିତା ମାଧ୍ୟମରେ କ'ଣ ମାନେ କହିବାକୁ ଚାହାନ୍ତି? କେବଳ ନିଜ ମନର ଭାବନାକୁ ପ୍ରକାଶ କରନ୍ତି ନା ଏମିତି ବି କବିତା ଅଛି ଯେଉଁଥିରେ ଆପଣ କିଛି ବାର୍ତ୍ତା ଦିଅନ୍ତି?
1: ମୋତେ ଲାଗେ ଯେ କବିତାଟା ଯଦି ମୁଁ ଚାହିଁବି କେଉଁ ବିଷୟରେ ଲେଖିବା ଲାଗି ତାହେଲେ ଲେଖି ହେବ ନାହିଁ,
0: ହୁଏ ନା
1: ସେ ମାଡ଼ି ଆସେ।
0: ହଁ,
1: ସେ ମାଡ଼ି ଆସେ
0: ନିହାତି ଭାବେ।
1: ତେଣୁ ସମୟର ସ୍ରୋତରେ ଯେତେବେଳେ କେଉଁ ପରିବେଶରେ ମୁଁ ଥାଏ, କିନ୍ତୁ ଲେଖିବାକୁ ଯେତେବେଳେ ଗୋଟେ ଭିତରୁ ଅନ୍ତରାତ୍ମା କହେ ସେ ସମୟରେ କାଗଜ ଟୁକୁରାଟିଏ ବି ଯଦି ଥିବ ସେଇଥିରେ ବି କବିତାଟିଏ ଲେଖି ହେଇଯାଏ। ତେଣୁ ନିର୍ଦ୍ଦିଷ୍ଟ କୌଣସି ଉଦ୍ଦେଶ୍ୟ ନେଇ ମୁଁ କବିତା ଲେଖିପାରେ ନାହିଁ,
0: କେବଳ ମନର ଆବେଗକୁ ପ୍ରକାଶ କରିବା ପାଇଁ ଶବ୍ଦ ଗୋଟେ ମାଧ୍ୟମ।
1: ବାସ୍।
0: ତେବେ ଏଇ ଯେଉଁ କବିତା ଛଡ଼ା ଆପଣ ଅନେକ ଗୁଡ଼େ ଆଲୋଚନା ମଧ୍ୟ ଲେଖିଛନ୍ତି, କବିତା ତ ମାଡ଼ି ଆସେ ନିହାତି ଭାବେ, ଯେତେବେଳେ ଗୋଟେ ବେଦନା ନିଜ ଭିତରେ ଅନୁଭବ ହୁଏ, କିଛି ଗୋଟେ ଆସିବା ଆସିବା ବାଟ ଖୋଜୁଥାଏ, ସେତେବେଳେ ହିଁ ଆମେ କାଗଜ କଲମ ଧରିକି ଲେଖିବସୁ। କିନ୍ତୁ ଆଲୋଚନା ଆଲୋଚନା ଲେଖିବା ପାଇଁ ନିଶ୍ଚିତ ଭାବରେ କିଛି ପୂର୍ବ ପ୍ରସ୍ତୁତି ରହିଥାଏ।
1: ମୋତେ ଯେତେବେଳେ କୌଣସି ଆଲୋଚନା କୌଣସି ଜାଗାରେ ବକ୍ତା ହେଇ ଡକାଯାଏ, ମୁଁ ବିଷୟ ପ୍ରତି ଏତେ ନିମଜ୍ଜିତ ହେଇଯାଇଥାଏ ଯେ ସେ ସମୟରେ ମୁଁ 10 ଦିନର ମୋତେ ହୋମୱାର୍କ କରିବାକୁ ପଡ଼େ। ପ୍ରଥମରେ ଯଦି 20 ପୃଷ୍ଠା ମୁଁ ଲେଖିବି, ତାକୁ ବାରମ୍ବାର ପଢ଼ୁଥିବି ଏବଂ ସେଇଟାକୁ ତାକୁ 5 ପୃଷ୍ଠା ଯେତେବେଳେ ହେଇଯାଏ

0: ସେ ସମୟରେ ମୁଁ ଭାବେ ଯେ ନାଇଁ, ମୁଁ ଯେତିକି ଯାହା କହିବାକୁ ଚାହୁଁଛି ସେଥିରୁ ସାର ଜିନିଷଟା କିଛି ଆସିଛି। ଏମିତି ଘରେ ହୋମୱାର୍କ କଲାପରେ ଯାଇ କୌଣସି ଆଲୋଚନା ଚକ୍ରକୁ ମୁଁ ଯାଇଥାଏ।
1: ଆକାଶବାଣୀରେ ମଧ୍ୟ ଆପଣ ଅନେକ ଗୁଡ଼ିଏ ଆଲୋଚନା ଦେଇଛନ୍ତି, ବିଭିନ୍ନ ପତ୍ରପତ୍ରିକାରେ ଆପଣଙ୍କର ଆଲୋଚନା ସବୁ ନିୟମିତ ଭାବରେ ବାହାରୁଛି। ତେବେ ଗୋଟିଏ ଆଲୋଚନା ଲେଖିବା ପୂର୍ବରୁ ଆପଣ ବିଷୟବସ୍ତୁ କେମିତି ଚୟନ କରନ୍ତି, ଆଉ କେମିତି ଭାବରେ ଆପଣ ଲେଖିବା ପାଇଁ ଚେଷ୍ଟା କରନ୍ତି?
0: ଏଇଠି ମୁଁ କହିରଖେ ଯେ ମୁଁ ଗୋଟେ ଭୋରାସିୟସ୍ ରିଡର୍, ମାନେ ନ ପଢ଼ିଲେ ମୋତେ ରାତିରେ ନିଦ ହୁଏ ନାହିଁ, ମୁଁ ଦ୍ୱିପହରେ ମୁଁ ଶୁଏ ନାହିଁ, ଏବଂ ସେ ଦ୍ୱିପହର ସମୟଟା ମୁଁ ପଢ଼ିବାରେ କଟାଏ। ତ ପଢ଼ିବା ସମୟରେ ଏମିତି ବିଭିନ୍ନ ବିଷୟବସ୍ତୁ ଯେତିକି ଆସେ ମୁଁ ତାକୁ ଖାତାରେ ଲେଖି ରଖେ। ଯେଉଁ ଗୁଡ଼ାକ ମୋର ମନକୁ ଛୁଏଁ, ଯେଉଁଟି ମୋର ପ୍ରାଣକୁ ଆଲୋଡ଼ିତ କରେ, ମୁଁ ତାକୁ ଲେଖି ରଖେ। ଏବଂ ସେଇ ପଢ଼ିବା ଭିତରୁ ମୁଁ ଗୋଟେ ଥିମ୍ ଯେଉଁ ଥାଏ ମୁଁ ତାକୁ ପାଇଥାଏ।
1: ବହୁତ ଭଲ କଥା। ତେବେ ଆମେ କଥା ହେଉଥିବା ଆପଣଙ୍କର ଚାକିରି ଜୀବନ ବିଷୟରେ, କେମିତି ଆରମ୍ଭ ହେଲା ଆପଣଙ୍କର ଚାକିରି ଜୀବନ?
0: ପିଜି ସରିଗଲା ପରେ ଏମ୍ଫିଲ୍ କଲି, ଏମ୍ଫିଲ୍ କଲା ପରେ PhD ଆଉ ରିସର୍ଚ୍ଚ ଆରମ୍ଭ କଲି। ରିସର୍ଚ୍ଚ ଆରମ୍ଭ କଲା ସମୟରେ ତାପରେ ଲାଗିଲା ଯେ ଅଧ୍ୟାପନାଟାକୁ ମୁଁ ମୋର ବୃତ୍ତି ହିସାବରେ ନେବି, କିନ୍ତୁ ଦୁଃଖ ଲାଗିଲା ଯେ ମୁଁ PG ପାସ୍ କଲା ପରେ PhD ଡିଗ୍ରୀ ପାଇଲା ପରେ ବି ଦୀର୍ଘ 12 ବର୍ଷ ଧରି PSC ବାହାରିଲା ନାହିଁ। ତ ବାଧ୍ୟ ହେଇକିରି ମୁଁ ପ୍ରଥମରେ ଜଏନ୍ କରିଥିଲି ଲରମ୍ବା କଲେଜରେ। ଲରମ୍ବା କଲେଜରେ ସେ ସମୟରେ ଶରତ ପୂଜାରୀ ଥାନ୍ତି, ଆମ ଯେଉଁ ବିଖ୍ୟାତ ଅଭିନେତା, ସେ ପ୍ରିନ୍ସିପାଲ ଥାନ୍ତି। ସେ ମୋତେ ବହୁତ ଉତ୍ସାହିତ କଲେ ଯେ ଏଇ ଲେକ୍ଚରର୍ ହେଇକିରି ସେଠି ଜଏନ୍ କରିବା ଲାଗି। କିନ୍ତୁ ଗୋଟିଏ ବର୍ଷ ରହିଛି, ମୋତେ ସେଠି ଆଉ ଇଚ୍ଛା ଲାଗିଲାନି, ତେଣୁ ମୁଁ ଚିନ୍ତା କଲି ନାଇଁ ମୁଁ ସେଠି ରିଜାଇନ୍ କରିଦେବି। ଆଉ ସେ ସମୟରେ ବୁର୍ଲା NSC କଲେଜରେ ଗୋଟେ ପୋଷ୍ଟ ଖାଲି ହେଲା।
1: ଆଚ୍ଛା।
0: ତ ଇଣ୍ଟରଭ୍ୟୁ ଲାଗି ସେମାନେ ଡାକିଲେ, ଗୋଟିଏ ଚାନ୍ସରେ ମୁଁ ପାଇଗଲି। ମୋତେ ଲାଗିଲା ଯେ ବୋଧେ ଭଗବାନଙ୍କର ଇଚ୍ଛା ଥିଲା ସେଇ ବୁର୍ଲାରେ, ମାନେ ମୋର ଭବିଷ୍ୟତ ଜୀବନର ଗତିପଥ ଗୋଟେ ବଦଳେଇ ଦେଲା ଭଳିଆ ଗୋଟେ ଉତ୍ସ ମୁଁ ପାଇଗଲି। କେମିତି ପିଲାବେଳୁ ଯେଉଁ ରୋଗୀ ସେବାର ଗୋଟେ ଇଚ୍ଛା ଥିଲା, ଏବଂ ଡାକ୍ତର ତ ହେଇପାରିଲିନି କିନ୍ତୁ ହସ୍ପିଟାଲ ପାଖରେ ରହି ସେହି ସମୟରେ ଗୋଟେ ଆମେ ଗୋଟେ NGO ତାକୁ କୁହାଯିବନି,
1: ଗ୍ରୁପ ଗଢ଼ିଥିଲି,
0: ହଁ ଗୋଟିଏ ଅଛି ତାକୁ କୁହାଗଲା ସୁଶ୍ରୁତ ସ୍ୱାସ୍ଥ୍ୟ ସେବା ସମିତି ବୋଲି, ମୁଁ ତାର ସେକ୍ରେଟାରୀ ଥାଏ। ଏବଂ ସେଇଟା ଥିଲା ସମୟରେ କେତେ ରୋଗୀଙ୍କର, ମାନେ ରୋଗୀ କେମିତି କଲବଲ ହେଇକରି ଆସନ୍ତି, ଏବଂ ଯେଉଁ ରୋଗୀମାନଙ୍କର କେହି ନଥାନ୍ତି ସେମାନଙ୍କୁ ଆଣି ଯେଉଁ ତାଙ୍କର ପରିବାରବର୍ଗ ହସ୍ପିଟାଲରେ ଛାଡ଼ି ଦେଇକରି ପଳେଇ ଯାଆନ୍ତି, ସେଇଟାକୁ ମୁଁ ତିଳେ ତିଳେ ଅନୁଭବ କରିଛି
1: ନିହାତି ଭାବରେ। ତେବେ ପୁଣି ସମୟ ହେଇଯାଇଛି ଆପଣଙ୍କ ପସନ୍ଦର ଆଉ ଗୋଟେ ଗୀତ ଶୁଣିବା ଆଉ ଆଗେଇବା।
0: ଏଇ ଗୀତଟି ମୋତେ ବହୁତ ଭଲ ଲାଗେ, ଫିଲ୍ମ ହେଉଛି ତୁମ୍ହାରେ ଲିଏ, ଆଉ ଲତା ମଙ୍ଗେସ୍କରଙ୍କ ଗୀତଟି ତୁମେ ଦେଖତି ହୁଁ ତୋ ଲଗତା ହେ ଏସେ, ବହୁତ ବଢ଼ିଆ ଲାଗେ। ଏଇଟା ସେଇ ଶିବରଞ୍ଜନୀ ରାଗରେ ଅଛି, ଏବଂ ଜୟଦେବଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଏଇ ଗୀତଟି ଥିଲା।
1: ଏଇ ଗୀତଟି ଲେଖିଥିଲେ ନକ୍ସ ଲୟାଲପୁରୀ।
0: ଆଚ୍ଛା ଆଚ୍ଛା।
1: ତେବେ

0: ଗୀତଟି ପୂର୍ବରୁ ଆମେ କଥା ହେଉଥିଲେ କି ଆପଣ ଗୋଟେ ମାନେ ସମିତି ଗଢ଼ିଥିଲେ ପିଲାମାନେ ମିଶିକି, ଆଉ ସେମାନେ ରୋଗୀମାନଙ୍କର ସେବା କରିବା ପାଇଁ ଚେଷ୍ଟା କରୁଥିଲେ, ତ କ'ଣ ସବୁ ସେ ଭିତରେ ଆପଣ କରିଛନ୍ତି?
1: ସେ ସମୟରେ ବଲୱନ୍ତ ସିଂ ଥିଲେ ସମ୍ବଲପୁରର କଲେକ୍ଟର। ଯିଏ କେହି ବି ଏମିତି ଯଦି ରୋଗୀ ଆସନ୍ତି ହସ୍ପିଟାଲରେ ଯେ ତାଙ୍କ ପରିବାରବର୍ଗ ଆଣିକରି ତାଙ୍କୁ ଛାଡ଼ିଦେବେ ଏବଂ ପଳେଇବେ, ସେ ସମୟରେ ସେ ଫୋନ୍ କରିବେ, ମହାନ୍ତିଜୀ ଆପକେ ମେହମାନ ଚଲେ ଆଏ ଆଇଏ, ତାପରେ ଆମ କାମ ଆରମ୍ଭ ହେଇଯାଏ। ତାକୁ ନେଇକରି ହସ୍ପିଟାଲରେ ଆଡ଼ମିଟ୍ କରିବା, ତା ପାଇଁ ଔଷଧ ଯୋଗାଡ଼ କରିବା, ତା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା, ଏମିତିକରି ଜୀବନଟା ଲାଗୁଥିଲା ଯେ କିଛି ଗୋଟେ ସାର୍ଥକତା ଗୋଟେ କିଛି ମିଳିଛି। ଥରେ ଗୋଟିଏ ବେଶୀ ନାହିଁ 24-25 ବର୍ଷର ଗୋଟେ ଝିଅକୁ ପାଗଳି ଅବସ୍ଥାରେ ତାଙ୍କ ପରିବାରବର୍ଗ ଆଣି ହସ୍ପିଟାଲ ଆଗରେ ଛାଡ଼ିଦେବି, ମୁଁ ତ ଛାଡ଼ିଦେବି କହିବିନି, ଫୋପାଡ଼ି ଦେଇକରି ପଳେଇଥିଲେ। ଜ୍ୱରରେ କମ୍ପୁଥାଏ, ମୁଣ୍ଡବାଳ ଅଲୁରା ହୋଇଥାଏ ଏବଂ ଗୋଡ଼ରେ ଦେଖିଲା ବେଳକୁ ତାର ଘା ହୋଇଯାଇଥାଏ, ତାକୁ ମେଡ଼ିକାଲ ଭାଷାରେ ଗେଙ୍ଗ୍ରିନ୍ ହୋଇଯାଇଛି ବୋଲି କହନ୍ତି। ଆଉ ତାକୁ ଛାଡ଼ି ଦେଇକରି ତାଙ୍କ ପରିବାରବର୍ଗ ପଳେଇଲେ। ବଲବନ୍ତ ସିଂଙ୍କ ଫୋନ୍ ଆସିଲା, ତାପରେ ତାକୁ କ'ଣ କରିବୁ, ଯେତେବେଳେ ମେଡ଼ିସିନ ବାଲାଙ୍କୁ ଡାକିଲୁ ଦେଖେଇଲୁ, ସେମାନେ କହିଲେ ତାକୁ ଜ୍ୱର ହେଇଛି ଯେ ମେଡ଼ିସିନ ସିନା ଆମେ ଦେଖୁ, ଜ୍ୱର ହେଇଛି କାହିଁକି ନା ତା ଗୋଡ଼ ପଚିଗଲାଣି, ତା ଗୋଡ଼ରେ ଗେଙ୍ଗ୍ରିନ୍ ହେଇଯାଇଛି, ଆଉ ସେଟା ସର୍ଜରୀ ବାଲା ଦେଖିବେ। ସର୍ଜରୀ ବାଲା ଆସିକରି ଯେତେବେଳେ ଦେଖିଲେ, ସେମାନେ କହିଲେ ଯେ ଆମେ ନେବୁନି, କାରଣ ସିଏ ହେଉଛି ଗୋଟେ ମାନସିକ ରୋଗୀ, ଆଉ ପ୍ରଥମରେ ତାର ମାନସିକ ଅବସ୍ଥା ଭଲ କରାଯାଉ, ତାପରେ ଯାଇ ଆମେ ତାକୁ ଦେଖିବୁ। ତ ମାନସିକ ଡାକ୍ତରଙ୍କୁ ନେଇକରି କହିଲା ବେଳୁ ସେ କହିଲେ, ଆରେ ପ୍ରଥମରେ ତାକୁ ସେ ତାର ଜ୍ୱରଟା କମିଲେ, ତା ଗୋଡ଼ଟା ଶୁଖିଲେ ସିନା ଆମେ ଟ୍ରିଟମେଣ୍ଟ ଆରମ୍ଭ କରିବୁ।
0: ମାନେ ଆପଣ ଦ୍ୱନ୍ଦ୍ୱରେ?
1: ହଁ, ତ ସେହି ସମୟରେ ଡକ୍ଟର ନୀଳମାଧବ ରଥ ଥିଲେ ସାଇକିଆଟ୍ରିଷ୍ଟ, ସେ ତାକୁ ନିଜ ଝିଅ ଭଳିଆ ନେଇଗଲେ ଏବଂ ତାଙ୍କର ଗୋଟେ ଅନୁଷ୍ଠାନ ଥାଏ ଆଶ୍ରା ବୋଲି ଭୁବନେଶ୍ୱରରେ, ସେ ତାକୁ ନେଇଗଲେ ଏବଂ 6 ମାସ ପରେ ତାକୁ ଯେତେବେଳେ ଆଣିଲେ, ମୁଁ ଆମେ ନିଜ ଆଖିକୁ ବି ବିଶ୍ୱାସ କରିପାରିଲିନି। ମାନେ ସେ କହିଲେ, ଆଉ ମହାନ୍ତି ସାର୍ ଏଇ ଯେଉଁ ଝିଅଟାକୁ ଚିହ୍ନନ୍ତୁ, ତ ତାଙ୍କ ଘରେ ସେ ଶାଢ଼ୀ ପିନ୍ଧିକି ଏକଦମ ପୁରା ଚା ଆଣିକି ଦେଲା, ଇଏ କିଏ ନା ଚିହ୍ନନ୍ତୁ? ନାଇଁ ମୁଁ ତ ଚିହ୍ନିପାରେ।

0: ନାଇଁ, ଏଇଟା ହେଉଛି ସେଇ ପାଗଳି ଝିଅ ଯାହାକୁ ହସ୍ପିଟାଲରେ ତା ବାପା ମା' ଛାଡ଼ି ଦେଇକରି ପଳେଇଥିଲେ। ଆଉ ରହନ୍ତୁ, ଆଜି ତା ବାପା ମାଆଙ୍କୁ ଡକା ହେଇଛି, ସେମାନେ 4 ବେଳେ ଆସିବେ।
1: ଆଚ୍ଛା,
0: ତ ଏଇ ଜୀବନ ଗୁଡ଼ାକ ଦେଖିଲା ବେଳେ ଏବଂ ସେଠି ଯାହା କିଛି କରିହେଇଛି, ସେଥିପାଇଁ ଲାଗେ ଯେ ନାଇଁ, ମଣିଷ ଜୀବନରେ ପ୍ରକୃତରେ ଖାଲି ଧନ ରୋଜଗାର କରିବାଟା ଜୀବନର ଲକ୍ଷ୍ୟ ନୁହେଁ କି ବଞ୍ଚିବାଟା ଗୋଟେ ଜୀବନ ନୁହେଁ। ଜୀବନରେ ବହୁତ କିଛି କରିବାର,
1: ଅନ୍ୟମାନଙ୍କ ପାଇଁ ଜୀବନରେ କିଛି କରିବା ନିହାତି ଦରକାର। ତେବେ ପଢ଼େଇଲା ବେଳେ ଏ ଯେଉଁ ଅଧ୍ୟାପନା କ୍ଷେତ୍ରରେ ଆପଣଙ୍କର କିଛି ଅନୁଭୂତି, ଆପଣଙ୍କର ପିଲାମାନେ ମଧ୍ୟ ବହୁତ ବଡ଼ ବଡ଼ ଚାକିରି କରିସାରିଥିବେ, ତେବେ ସେ ପିଲାମାନଙ୍କୁ ଯେତେବେଳେ ଆପଣ ଦେଖନ୍ତି କୌଣସି ଗୋଟେ ଆପଣଙ୍କର ଷ୍ଟୁଡେଣ୍ଟମାନଙ୍କୁ କୌଣସି ଗୋଟେ ବଡ଼ ଚାକିରିରେ କିମ୍ବା ବଡ଼ ପଦପଦବୀରେ, ଆପଣଙ୍କୁ କେମିତି ଲାଗେ?
0: ମୋ ଭିତରେ ଯେଉଁ ତୃପ୍ତି ଆସେ ତାକୁ ପ୍ରକାଶ କରିହେବନି। ଏବଂ ମୋର ଗୋଟିଏ ଗୁଣ ହେଲା ଯେ 86 ଯେଉଁ ପିଲାଟି ପଢ଼ିଥିଲା ତାକୁ ଆଜି ଦେଖିଲେ ବି ମୁଁ ତା ନାଁ ସହିତ ମୁଁ ତାକୁ ଡାକେ ଏବଂ ଚିହ୍ନିପାରେ। ଏବଂ ସେମିତି ହେଇଥିଲା ଥରେ ଭୁବନେଶ୍ୱରରେ, ମୋର ମାନେ ମୁଁ ଗୋଟେ ଷ୍ଟୁଡେଣ୍ଟକୁ ପଢ଼ାଉଥିଲି, ସେ ଝିଅଟି OUT ଲେକ୍ଚରର୍ ଥାଏ, ତାକୁ ହଠାତ୍ ଦିନେ 1 ମାର୍କେଟରେ ଦେଖିଲି। ସେ ସମୟରେ ତା ହଜବେଣ୍ଡ ସାଙ୍ଗରେ ସେ ଯାଉଛି, ମାନେ ସିଏ ପଢ଼ୁଥାଏ ମୋତେ ଲାଗୁଛି 1989। ଏବଂ ଏଇଟା ହେଉଛି ବିଗତ ମାନେ 5 ତଳେ ମୁଁ ଯାଇଥିଲି ଭୁବନେଶ୍ୱର। ସେ ସମୟରେ ତାକୁ ହଠାତ୍ ଦେଖିଲି, ତାକୁ ଡାକିଲି, ମୁଁ କହିଲି ଆଚ୍ଛା ତୁମ ନାଁ ସସ୍ମିତା ପାତ୍ର କି? ତାପରେ ସେ ସାଙ୍ଗେ ସାର୍ ସାର୍ ଆପଣ ମନେ ରଖିଛନ୍ତି? ମୁଁ କହିଲି କେମିତି ଭୁଲିଯିବି ରେ, ତୁମକୁ ପୁରା ମୁଁ ପଢ଼େଇଛି। ଛାତ୍ର ଆଉ ଅଧ୍ୟାପକର ଯେଉଁ ସମ୍ପର୍କଟା ସେଇଟା ଖାଲି ପାଠପଢ଼ା ଭିତରେ ନଥାଏ। ତୁ କେତେ ଭଲ ପଢ଼ୁଥିଲୁ, ଯେତେବେଳେ ମୋର ଏବେ ବି ମନେ ଅଛି ପ୍ରାକ୍ଟିକାଲ ବେଳେ ନ ହେଲେ ଯେଉଁ କାନ୍ଦୁଥିଲୁ ସେ ଜିନିଷ ଏବେ ବି ମନେ ଅଛି, ତେଣୁ ମୁଁ ଭୁଲିବି କେମିତି?
1: ବହୁତ ଖୁସି ଲାଗେ, ଆଉ ସେ ଝିଅ ବି ନିଶ୍ଚିତ ଭାବରେ ଖୁସି ହେଇଥିବ।
0: ଜବରଦସ୍ତ କରିକି ଡାକିକି ନେଲା ଯେ ଚାଲନ୍ତୁ ଆମ ଘରକୁ ଯିବା।
1: ଠିକ୍ ଠିକ୍ ଠିକ୍, ବହୁତ ଭଲ କଥା। ତେବେ ଆପଣ ଆଉ ଗୋଟେ ଆପଣଙ୍କର ଅଭ୍ୟାସ ବିଷୟରେ କହିଲେ ଯେ ଆପଣ ପିଲାଟି ଦିନରୁ ଗୀତ ଗାଉଥିଲେ, ତେବେ ଆପଣଙ୍କ ଘରେ ଗୀତିକାର ମଧ୍ୟ, ଆପଣଙ୍କ ଘରେ ଗାୟକ ମଧ୍ୟ, ଏ ଗୀତିକାର ଆଉ ଗାୟକ ଭିତରେ ତାଳମେଳ କେମିତି ଥାଏ?
0: ଭାଇଙ୍କ ସାଙ୍ଗରେ ସିଏ ଯେତେବେଳେ ଗୀତ ଲେଖନ୍ତି ଶବ୍ଦ ଛନ୍ଦ ତାଙ୍କର, କିନ୍ତୁ ସ୍ୱରଟି ଆସେ ମୋର।
1: ଆଚ୍ଛା,
0: ତ ସିଏ ଯେତେବେଳେ ବି ଗୀତ ଲେଖନ୍ତି ସିଏ ଆଣିକରି ମୋତେ ଦେବେ, ଦେଖ ତ ଏ ଗୀତଟି କେମିତି ଅଛି। ମୁଁ ସେ ସମୟରେ ତାକୁ କହିବି ଯେ ଏଇଟା ଭାବରେ ସିନା ଲେଖିଦେଲ କିନ୍ତୁ ଏଇଟା ଛନ୍ଦରେ ଆସୁନି, ସ୍ୱରଟି ପଡ଼ିବନି, କାରଣ ଏଥିରେ ଆଉ 2 ନୋଟ୍ ବାକି ରହିଯାଉଛି ତାଳକୁ ଆଣିବାକୁ ହେଲେ। ସିଏ କହିବେ ଆଚ୍ଛା ହଉ ଦେ ଦେ ଦେ ଦେ ମୁଁ ଯୋଡ଼ି ଦେଉଛି। ତ ଆମ 2 ସମ୍ପର୍କ ସେମିତି ଥିଲା। ଆଉ ତାଙ୍କ ଗୀତ ଗୁଡ଼ାକରେ ଗୋଟିଏ ଜିନିଷ ମୁଁ ଦେଖେ, ମାନେ ସେ ଅତି ନିବିଡ଼ ଭାବରେ, ଆଉ ତାଙ୍କର ଇଚ୍ଛା ନହେଲେ ଏମିତି ଶବ୍ଦ ଯୋଡ଼ିକିରି ସେ ଗୀତ ଲେଖନ୍ତିନି, ସେ ଗୀତରେ ଗୋଟେ ଆତ୍ମା ଥାଏ। ଏବଂ ଆଉ ଠିକ୍ ସ୍ୱର ଯଦି ନ ହେବ ସିଏ ତାକୁ ଏକ୍ସେପ୍ଟ ଗ୍ରହଣ କରନ୍ତିନି। ମୋର ମନେ ଅଛି ଥରେ ଏଠିକି ଯାଇଥିଲୁ ପ୍ରଫୁଲ୍ଲକରଙ୍କ ପାଖରେ ବସିଥାଉ, ଆଉ ପ୍ରଫୁଲ୍ଲକର କହିଲେ ଆରେ ଗୋରା ଆଉ ଗୋଟେ ଗୀତ ଆଣିଛୁ କି, କାଲି ସୁଭାଷ ଦାସର ରେକର୍ଡିଂ ଅଛି। ଭାଇ କହିଲେ ହଁ ଅଛି। ତାପରେ ସେ ଗୀତ ଦେଖେଇଲେ ଡାଏରୀ, ଏଥିରୁ ଗୋଟେ ବାଛିଲେ ଲୁହକୁ ମୁଁ ଭଲ ପାଇଲିଣି ମୋତେ ହସିବାକୁ କୁହ ନାହିଁ, ଲୁହକୁ ମୁଁ ଭଲ ପାଇଲିଣି ମୋତେ ହସିବାକୁ କୁହ ନାହିଁ, ମୋ ଓଠରେ ଥିଲା ଯେତେ ହସ ଯାଇଛ ତ ସବୁ ତୁମେ ନେଇ। ତ ଏଇ ଗୀତଟି ସାଙ୍ଗେ ସାଙ୍ଗେ ପ୍ରଫୁଲ୍ଲକର ସ୍ୱର କଲେ ଏବଂ ତା ଆର ଦିନ ସୁଭାଷ ଦାସ ରେକର୍ଡିଂ କରିଥିଲେ, ଆକାଶବାଣୀ କଟକରୁ ସେଟା ବାଜିଥିଲା। ଏମିତି କଥା ପଢ଼ୁ ପଢ଼ୁ ଥରେ ଆମେ 2 ଭାଇ କଥା ହେଲୁ, ମୁଁ କହିଲି ଓଡ଼ିଆରେ କ'ଣ ଗଜଲ ଲେଖିହେବ କି? ଭାଇ କହିଲେ ନିଶ୍ଚିତ ଭାବରେ ଲେଖିହେବ, ନା ତମେ ଗୋଟେ ଏମିତି ଗୋଟେ ଗଜଲ ଲେଖିକିରି ଦିଅ ଆଉ ମୁଁ ଚେଷ୍ଟା କରିବି। ତାପରେ ସେ ଗୋଟେ ଲେଖିଲେ,
1: ଆଚ୍ଛା
0: ଗୀତଟି ଅତି ଚମତ୍କାର ଥିଲା।
1: ନିଶ୍ଚିତ ଭାବରେ ଆମ କାର୍ଯ୍ୟକ୍ରମରେ ସେ ଗୀତଟିରୁ ଟିକେ ଶୁଣିବା ପାଇଁ ଆମେ ଚାହିଁବୁ।

0: ବହୁତ ସୁନ୍ଦର। ତେବେ ଏଇ ଗୀତ ଯେଉଁ ଆପଣ ପିଲାଟି ଦିନରୁ ଗାଉଛନ୍ତି, ବର୍ତ୍ତମାନ ଏଇ ଗୀତକୁ ନେଇକି କିଛି ସାଧନା ଜାରି ରହିଛି ନା ନାହିଁ?
1: ହଁ, ଆଧୁନିକତାର ଚାକଚକ୍ୟରେ ଆମର ପାରମ୍ପରିକ ଗାୟନ ଶୈଳୀ ବି ବଦଳିଗଲାଣି। ଆଜି ଆଉ କୌଣସି ପେଣ୍ଡାଲରେ ଯାଇ ହାରମୋନିୟମ ତବଲାରେ ଗୀତ ଗାଇବାର ଅବକାଶ ହିଁ ମିଳୁନାହିଁ। କିନ୍ତୁ ଯେଉଁ ଗୀତ ଗାଇବାର ଯେଉଁ ନିଶା, ସେଠୁ ଓହରି ଆସି ହେଉନି। ତେଣୁ ବାଧ୍ୟ ହେଇକିରି ଆମକୁ ବି ସେଇ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେବାକୁ, ସହାୟତା ନେବାକୁ ପଡ଼ୁଛି।
0: ଆମେ ମଧ୍ୟ ଆପଣଙ୍କୁ ଅନେକ ସୋସିଆଲ ମିଡ଼ିଆରେ ଦେଖିଛୁ ଗୀତ ଗାଇବାର,
1: ସେ ଫେସବୁକ୍ କହନ୍ତୁ, ସେ ଷ୍ଟାର ମେକର କହନ୍ତୁ, ସବୁଥିରେ ଗୀତଟିଏ ଗାଇଲେ ଲାଗୁଛି ଯେ କେଳେ ବୋଝଟି ହାଲୁକା ହେଇଗଲା।
0: ଆଉ
1: ଜନସାଧାରଣ ବି ଦେଖୁଛନ୍ତି, ତାକୁ ପ୍ରଶଂସା କରୁଛନ୍ତି, ଏବଂ ୟାର ମାଧ୍ୟମ ଦେଇକରି ମୁଁ ମୋର ବହୁତ ମାନେ ଦୂରରେ ଥିବା ଛାତ୍ରଛାତ୍ରୀଙ୍କର, ମୋର ବନ୍ଧୁମାନଙ୍କର ସ୍ନେହ ସୌହାର୍ଦ୍ଦ୍ୟ ବି ମୁଁ ପାଇପାରୁଛି।
0: ବହୁତ ଭଲ କଥା। ତେବେ ଏଥର ଆଉ ଗୋଟେ ଗୀତ ଶୁଣିବା ଆପଣଙ୍କ ପସନ୍ଦର?
1: ହଁ, ଏଇଟା ହେଉଛି କିଶୋର କୁମାରଙ୍କର ଗୋଟେ ଗୀତ, ସଫର ଫିଲ୍ମର ଗୀତ ଲେଖିଥିଲେ ଇନ୍ଦିବର ଏବଂ ସଙ୍ଗୀତ ଦେଇଥିଲେ କଲ୍ୟାଣଜୀ ଆନନ୍ଦଜୀ, ଏବଂ ଗୀତଟି ହେଲା ଜିନ୍ଦଗୀ କା ସଫର।
2: ଜିନ୍ଦଗୀ କା ସଫର ହୈ ୟେ କୈସା ସଫର।

0: ତେବେ ଆପଣଙ୍କର ଯେଉଁ ଏଇ ଯେଉଁ ରୋଗୀ ସେବା ମନୋବୃତ୍ତି ପିଲାଟି ଦିନରୁ ରହିଥିଲା, ଚାକିରି ଜୀବନରେ ମଧ୍ୟ ତାକୁ ଆଗେଇଛନ୍ତି, ଏବଂ ବର୍ତ୍ତମାନ ସମୟରେ ଯେତେବେଳେ ଆପଣ ଅବସର ଗ୍ରହଣ କଲେ, ଏବେ ଇଚ୍ଛା ହୁଏ ଆପଣଙ୍କୁ ସେମିତି କ୍ଷେତ୍ରରେ ଆଗେଇବା ପାଇଁ?
1: ଏଠି କହି ରଖେ ଯେ ମନ ଭିତରେ ଏଇ ଯେଉଁ ରୋଗୀ ରୋଗ ଆଉ ଚିକିତ୍ସାର ଯେଉଁ ମାଧ୍ୟମ, ଏଥିପ୍ରତି ଗୋଟିଏ କେମିତି ନିବିଡ଼ ଅନ୍ତରଙ୍ଗତା ପଳାଇ ଆସିଛି ଯେ ଓଡ଼ିଶାରୁ ଯେତେ ସ୍ୱାସ୍ଥ୍ୟ ସମ୍ପର୍କୀୟ ପତ୍ରିକା ବାହାରୁଛି ସବୁଥିରେ ମୋର ଲେଖା ଥାଏ, ଏବଂ ତା ବାହାରେ ସମାଜ, ଧରିତ୍ରୀ, ସମ୍ବାଦ, ନୀତିଦିନ, ଏମିତି ବିଭିନ୍ନ ପତ୍ରିକାରେ ବି ମୋ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲେଖା ସବୁ ବାହାରିଛି। କିନ୍ତୁ ମୁଁ ଏଠି ସ୍ୱୀକାର କରେ ଯେ ବୋଧେ ସେମାନେ ମୋର ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଯେଉଁ ଲେଖା ଥାଏ ସେମାନେ ଭାବନ୍ତି ବୋଧେ ଇଏ ଜଣେ ଡାକ୍ତର, ଏବଂ ମୁଁ ଫୋନ୍ ନମ୍ବର ଦିଏ ନାହିଁ, କାରଣ ଫୋନ୍ ନମ୍ବର ପ୍ରଥମରେ ଦେଉଥିଲି, ଏତେ ଫୋନ୍ ଆସିଲା ଯେ ସାର୍ ଆପଣଙ୍କର କ୍ଲିନିକ୍ କେଉଁଠି ଆଉ କେଉଁଠି ବସନ୍ତି, ଆମେ ଆପଣଙ୍କୁ ଦେଖେଇବାକୁ ଚାହୁଁଛୁ। ତେଣୁ ମୁଁ ଫୋନ୍ ନମ୍ବର ଦେବାଟା ବନ୍ଦ କରିଦେଲି, କିନ୍ତୁ ଆଜି ପର୍ଯ୍ୟନ୍ତ ବି ଏଇଟା ମୋର ମୁଁ ପ୍ରାଥମିକତା ଭାବେ ଯେ ଆମେ ଡାକ୍ତରଙ୍କ ପାଖକୁ ଗଲେ ଡାକ୍ତରଙ୍କ ପାଖରେ ପ୍ରକୃତରେ ସମୟ ନେଇ ରୋଗୀକୁ ରୋଗ ସମ୍ପର୍କରେ ବୁଝେଇବା ପାଇଁ ପ୍ରେସ୍କ୍ରିପ୍ସନ୍ ଲେଖିଦେଲେ, ଔଷଧ 2-4 ଲେଖିଦେଲେ, ଏତିକିରେ ତାଙ୍କର କର୍ତ୍ତବ୍ୟ ସରିଗଲା। ମୋର ଘରେ ଦେଖିବେ ଗୋଟିଏ ଆଲମାରିରେ ଖାଲି ମେଡିକାଲ ବହି ଭର୍ତ୍ତି,
0: ମାନେ ଲେଖା ମାଧ୍ୟମରେ ଆପଣ ବର୍ତ୍ତମାନ ସେବା କରି ଚାଲିଛନ୍ତି।
1: ହଁ,
0: ଏଥର ଫେରିଯିବା ଆପଣଙ୍କର ପାରିବାରିକ ଜୀବନକୁ, କିଏ କିଏ ଅଛନ୍ତି ଆପଣଙ୍କର ଘରେ କେମିତି?
1: ମୋ ଘରେ ହେଲେ ମୋର ସ୍ତ୍ରୀ ସହଧର୍ମିଣୀ, ଆଉ ସିଏ ଗୃହିଣୀ, କେବଳ ସେ ଚାକିରି କରନ୍ତି ନାହିଁ, ଆଉ ଗୋଟିଏ ପୁଅ, ପୁଅ କି ବି କେମିଷ୍ଟ୍ରିରେ ସେ ପିଜି କଲାଣି, ପିଜି କଲା ପରେ ଏବେ ବିଭିନ୍ନ ଚାକିରି ପାଇଁ ସେ ତାର ଚେଷ୍ଟା ଚଲେଇଛି।
0: ତେବେ ଆପଣ ତ ଆପଣଙ୍କ ଜୀବନରେ ବହୁତ ସଂଘର୍ଷ ଦେଖିଛନ୍ତି, ସଂଘର୍ଷ ସହ ଲଢ଼ି ଲଢ଼ି ଆଗକୁ ବଢ଼ିଛନ୍ତି, ଆଉ ଅନେକ ଗୁଡ଼ିଏ ନୂଆ ଜିନିଷ ମଧ୍ୟ ଆପଣ ମାନେ

0: ଆକ୍ୱେର୍ କରିଛନ୍ତି, ଗ୍ରହଣ କରିଛନ୍ତି, ତେବେ ଆପଣଙ୍କ ପୁଅ ଭିତରେ ସେମିତି ଦେଖନ୍ତି ସେଇସବୁ ଗ୍ରହଣ କରିବାର ଶକ୍ତି ତା ଭିତରେ ଅଛି?
1: ପୁଅର ଇଚ୍ଛା ଅଛି, କିନ୍ତୁ ଯେଉଁ ପାରିପାର୍ଶ୍ୱିକ ସ୍ଥିତିରେ ସିଏ ତାକୁ ସେ ଆପଣେଇ ପାରୁନାହିଁ। ଯେମିତି ସଙ୍ଗୀତ ପ୍ରତି ରୁଚି ଅଛି କିନ୍ତୁ ସେ ଗୀତ ଗାଏ ନାହିଁ।
0: ଆଚ୍ଛା।
1: କିନ୍ତୁ କରୋନା ସମୟରେ ଯେତେବେଳେ ଘରୁ ଆଉ କୁଆଡ଼େ ଗଲାନି, ସେ କହିଲା ବାପା ମୋତେ ହାରମୋନିୟମ ଟିକେ ଶିଖେଇ ଦିଅ। ଏବଂ ବିଶ୍ୱାସ କରିବେନି, ସେ 10 ଦିନ ଭିତରେ ହାରମୋନିୟମ ବଜାଇବା ଶିଖିଗଲା।
0: ଆଗ୍ରହ ତାଙ୍କ ଭିତରେ ନିଶ୍ଚିତ ଭାବରେ ରହିଛି,
1: ସେଇ ରକ୍ତରେ ଅଛି। କିନ୍ତୁ ଅନ୍ୟ ଯେଉଁ ସ୍ଥିତି ଗୁଡ଼ାକ ରହୁଛି, କାରଣ ଗୋଟେ ପିଲାକୁ ପାଖରେ ଯେଉଁ ପ୍ରତିଯୋଗିତାଟା ଏବେ ସିଏ ସେ ଯେଉଁ ମାନବୀୟ ଗୁଣ ସବୁକୁ ସେ ଚାପି ଦେଲାଣି,
0: ଧୀରେ ଧୀରେ ଶେଷ କରିଦେଉଛି। ତେବେ ଆପଣ ଜୀବନରେ ଅନେକ ଗୁଡ଼େ ହରେଇଛନ୍ତି, ତଥାପି ଆଗକୁ ବଢ଼ିଛନ୍ତି, ଲଢ଼ିଛନ୍ତି ଜୀବନ ସହ ଏବଂ ସଫଳତା ପାଇଛନ୍ତି ପ୍ରତ୍ୟେକ କ୍ଷେତ୍ରରେ କୁହାଯାଇପାରେ। ଯେମିତି ଆପଣଙ୍କ ଆର୍ଥିକ ଅବସ୍ଥାକୁ ଆପଣ ସୁଧାରି ପାରିଛନ୍ତି, ଆପଣ ଯେଉଁ ରୋଗୀ ସେବା କରିବା ପାଇଁ ଚାହୁଁଥିଲେ ସେସବୁ କରିପାରିଛନ୍ତି, ଆପଣ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଆଗେଇ ପାରିଛନ୍ତି, ପୁଣି ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଆପଣ କିଛି ନିଜ ପାଇଁ ସୃଷ୍ଟି କରିପାରିଛନ୍ତି, ତଥାପି କିଛି ସ୍ୱପ୍ନ ବାକି ଅଛି?
1: ସ୍ୱପ୍ନ ତ କେବେ ସରେ ନାହିଁ। ଏମିତି ଆଖି ଥିଲା ପର୍ଯ୍ୟନ୍ତ, ହୃଦୟ ଥିଲା ପର୍ଯ୍ୟନ୍ତ, ଅନ୍ତର ଥିଲା ପର୍ଯ୍ୟନ୍ତ ସ୍ୱପ୍ନ ରହିବ। ଜୀବନ ସହିତ ସ୍ୱପ୍ନ ଅତି ନିବିଡ଼ ଭାବେ, ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କିନ୍ତୁ ସ୍ୱପ୍ନ ଦେଖୁ ଦେଖୁ ରାତି ସରିଯାଉଛି, ଅମାପ ସ୍ୱପ୍ନକୁ ଆଉ ରାତି ନାହିଁ।
0: ସେ ଯାହା ବି ହେଉ, ଆମର ଶ୍ରୋତାମାନେ ଯେଉଁମାନେ ଆଜି ଏତେ ସମୟ ଧରିକି ଆପଣଙ୍କୁ ଶୁଣୁଛନ୍ତି, ଆମକୁ ଶୁଣୁଛନ୍ତି, କାର୍ଯ୍ୟକ୍ରମରେ ମଜି ଯାଇଛନ୍ତି, ଆପଣ ସେମାନଙ୍କୁ କ'ଣ କହିବାକୁ ଚାହିଁବେ?
1: ଜୀବନକୁ ବଞ୍ଚିବା ପାଇଁ ଯାହା କିଛି ମାନବୀୟ ଗୁଣ ଲୋଡ଼ା, ମାନବୀୟ ସମ୍ବେଦନଶୀଳତାକୁ ହୃଦୟରେ ଆପଣ ଉଜ୍ଜୀବିତ କରନ୍ତୁ। କାରଣ ଧୀରେ ଧୀରେ ଆମର ପାରିବାରିକ ସମ୍ପର୍କ ଶିଥିଳ ହୋଇଯାଉଛି। ଆଜି ସମସ୍ତ ଶ୍ରୋତାଙ୍କୁ ମୁଁ ଗୋଟିଏ କଥା କହିବି, ଏଇ ପାରିବାରିକ ସମ୍ପର୍କକୁ ପୁନଃ ଉଜ୍ଜୀବିତ କରିବା ପାଇଁ ସମସ୍ତେ ଯତ୍ପର ନାସ୍ତି ଚେଷ୍ଟା କରନ୍ତୁ। ଆପଣ ସନ୍ତାନ ସନ୍ତତିଙ୍କ ପାଇଁ ଟିକେ ସମୟ କାଢ଼ନ୍ତୁ। ଛୋଟ ପିଲାମାନଙ୍କୁ ଏ ମୋବାଇଲ ସଭ୍ୟତା ଠାରୁ ଟିକେ ଦୂରେଇ ରଖିବା ପାଇଁ ଚେଷ୍ଟା କରନ୍ତୁ।
0: ନିହାତି ଭାବରେ ବହୁତ ସୁନ୍ଦର କଥା, ଏବଂ ଆପଣଙ୍କର କଥା ନିଶ୍ଚିତ ଭାବରେ ମନକୁ ପାଇଥିବ ଆମର ଶ୍ରୋତାମାନଙ୍କର। ତେବେ ଶ୍ରୋତାମାନେ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ମନେ ମନେ ଟିକେ ଦୃଢ଼ ହୋଇଯାଇଥିବେ, ଟିକେ ସଳଖି ଛିଡ଼ା ହୋଇଯାଇଥିବେ, ଯେତେବେଳେ ସାର୍ ପାରୁଛନ୍ତି ଆମେ କାହିଁକି ପାରିବୁନି, ଜୀବନର ସବୁ ସଂଘର୍ଷ ସହ ଲଢ଼ିବା ପାଇଁ ସେମାନେ ଦମ୍ଭ ଧରି ଠିଆ ହୋଇପାରିଥିବେ। ଯାହା ବି ହେଉ, ଆପଣ ସମୟ ବାହାର କରିକି ଆମ ଗହଣକୁ ଆସିଲେ, ଆମ ସହ ମନ ଖୋଲିକି ଆପଣଙ୍କ ଜୀବନ ସମ୍ପର୍କରେ କଥା ହେଲେ, ସେଥିପାଇଁ ଆପଣଙ୍କୁ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଆପଣଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ, ଏମିତି ସୁଯୋଗ ବାରମ୍ବାର ଆସୁ।
0: ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଆମ ଗହଣରେ ଥିଲେ ଅବସରପ୍ରାପ୍ତ ରସାୟନ ବିଜ୍ଞାନର ସହଯୋଗୀ ପ୍ରାଧ୍ୟାପକ ଡକ୍ଟର ପ୍ରେମଚାନ୍ଦ ମହାନ୍ତି। ତେବେ ତାଙ୍କର ଅଧ୍ୟାପନା ସମ୍ପର୍କରେ, ତାଙ୍କ ଜୀବନ ସମ୍ପର୍କରେ, ତାଙ୍କର ଅତୀତ ସମ୍ପର୍କରେ, ତାଙ୍କର ରୁଚି ଅନୁଭୂତି ସମ୍ପର୍କରେ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମରୁ ଆପଣମାନେ ଜାଣିପାରିଥିବେ। ତେବେ କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଛି ଆମକୁ ଚିଠି ଲେଖିବେ। ଆମର ଠିକଣା ହେଲା ଏ ମାସର ଅତିଥି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ବଲାଙ୍ଗୀର, ପିନ୍ 767001। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଏ ମାସର ଅତିଥି। ଉପସ୍ଥାପନାରେ ଥିଲେ ସସ୍ମିତା ନେପାକ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ

0: ପ୍ରଚାର କଲୁ କାର୍ଯ୍ୟକ୍ରମ ଗୀତ ଗଜଲ। କଣ୍ଠଶିଳ୍ପୀ ଥିଲେ ଅଦନାନ ସାମେ। ଆକାଶବାଣୀ ବଲାଙ୍ଗୀର।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
0: ଆକାଶବାଣୀ ବଲାଙ୍ଗୀର ସମୟ ବର୍ତ୍ତମାନ 12:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ। ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆମର ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ, କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ।

0: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ଆଲୋଚନା ମହାରାଷ୍ଟ୍ରର ବେଶଭୂଷା ଏ ସମ୍ପର୍କରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା ତାଙ୍କ ସହିତ ଆଲୋଚନା କରିଛନ୍ତି ସୁମିତ୍ରା ମହାପାତ୍ର ଆଜ୍ଞା ନମସ୍କାର
1: ଆଜ୍ଞା ନମସ୍କାର ମୋ ନାଁ ହେଉଛି ପ୍ରଶାନ୍ତ ମାନପୁରେ ଆଉ ମୁଁ ମହାରାଷ୍ଟ୍ରରେ ପୁଣେରେ ରୁହେ
2: ଆପଣ ମହାରାଷ୍ଟ୍ରରେ ରହୁଛନ୍ତି କିନ୍ତୁ ଏତେ ସୁନ୍ଦର ଓଡ଼ିଆ କେମିତି କହିପାରୁଛନ୍ତି
1: ମୁଁ ଆକ୍ଚୁଆଲି ଓଡ଼ିଶାରେ ରହିଥିଲି ମୋ ବାପା ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରେ କାମ କରୁଥିଲେ ଆଉ ସେ ରିଟାୟାର କଲେ ସେଇଠି ଚିଫ୍ ଆର୍କିଟେକ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାକୁ ତ ମୋର ସବୁ ସ୍କୁଲିଂ ହେଲା ଓଡ଼ିଶାରେ ସୁନାବେଡ଼ା ପାରାଦୀପ ଭୁବନେଶ୍ୱରରେ ତାପରେ କଲେଜ କଲି ବିଜେବି କଲେଜରେ ଆଉ ତାପରେ MBA କଲି ରେଭେନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱରରୁ ମାନେ 30-35 ବର୍ଷ ମୁଁ ଓଡ଼ିଶାରେ ଥିଲି ପୁରା ଖାଣ୍ଟି ଓଡ଼ିଆ କହିପାରେ
2: ଆପଣଙ୍କ କଥା ଶୁଣିକି ଖୁବ ଭଲ ଲାଗୁଛି ଯାହା ହଉ ଓଡ଼ିଶା ପାଣି ପବନରେ ଆପଣ ବଢିଛନ୍ତି ନା କଣ
1: ହଁ ଓଡ଼ିଶା କଥା ମତେ ବହୁତ ମନେ ପଡେ
2: ଆଜ୍ଞା ଆଉ ଓଡ଼ିଶାର ଖାଦ୍ୟ ଆପଣଙ୍କୁ କେମିତି ଲାଗେ
1: ଓଡ଼ିଶାର ଖାଇବାଟା ମତେ ବହୁତ ଭଲ ଲାଗେ ଘାଣ୍ଟ ତାପରେ ଓଡ଼ିଶାର ମିଠା ଗୁଡା ମୁଁ ବହୁତ ମିସ୍ କରେ ମାନେ ଛେନାପୋଡ଼ ହଉଛି ମୋର ଫେଭରେଟ୍
2: ଛେନାପୋଡ଼
1: କ୍ଷୀର କଦମ ଆଉ ରସଗୁଲା ସେଠିକା ରସଗୁଲା ଯୋଉ ସ୍ୱାଦ ତାର ଥାଏ ଏଇଠି ମହାରାଷ୍ଟ୍ରରେ କଲେ ସେତେ ଭଲ ହୁଏନି
2: ଆପଣ ତାହେଲେ ଓଡ଼ିଶାରେ ବହୁତ ବର୍ଷ ରହିଛନ୍ତି ଓଡ଼ିଶାକୁ ଭଲ ପାଆନ୍ତି ଶୁଣିକିରି ବହୁତ ଭଲ ଲାଗୁଛି ଆପଣ ତ ଦେଖିଥିବେ ଓଡ଼ିଶାରେ ସାଧାରଣ ଭାବରେ ମହିଳାମାନେ ଶାଢ଼ୀ ପିନ୍ଧନ୍ତି ପୁରୁଷମାନେ ଧୋତି ପିନ୍ଧନ୍ତି ପାଇଜାମା ବି ପିନ୍ଧନ୍ତି କିନ୍ତୁ ମହାରାଷ୍ଟ୍ରରେ ମହାରାଷ୍ଟ୍ରିଆନ ଲୋକମାନେ କଣ ପିନ୍ଧନ୍ତି
1: ମହାରାଷ୍ଟ୍ରରେ ମହିଳାମାନେ ଆଗେ ସେ କଚ୍ଛା ମାରିକି ନୱାରୀ ଶାଢ଼ୀ ପିନ୍ଧୁଥିଲେ ଆଗ କାଳରେ ମୋର ଜେଜେମା ମୋର ଆଇ ସେ ପିନ୍ଧୁଥିଲେ କିନ୍ତୁ ତାପରେ ସମୟର ପରିବର୍ତ୍ତନ ପରେ ସେମାନେ ବି ଖୁଞ୍ଚିକି ଶାଢ଼ୀ ପିନ୍ଧୁଛନ୍ତି ଏବେ କଚ୍ଛା ମାରିକି ପିନ୍ଧୁନାହାନ୍ତି ଖୁଞ୍ଚିକି ଶାଢ଼ୀ ପିନ୍ଧନ୍ତି ଗଳେରେ ଆଉ ଆଜିକାଲି ତ ଝିଅମାନେ ସେ ସଲୱାର କମିଜ ପିନ୍ଧୁଛନ୍ତି ସେଟା ପ୍ରିଫର କରୁଛନ୍ତି ପୁରୁଷମାନେ ଆଗ କାଳରେ ସେ ଧୋତି ପିନ୍ଧୁଥିଲେ ଧଳା ରଙ୍ଗ ଧୋତି ଆଉ ଧଳା ରଙ୍ଗର ସାର୍ଟ ନହେଲେ ଗୋଟେ କୁର୍ତ୍ତା କହନ୍ତି ଆଉ ଗୋଟେ ଧଳା ରଙ୍ଗର ଟୋପି ଥାଏ କିନ୍ତୁ ଆଜିକାଲି ପୁରୁଷମାନେ ଧଳା ରଙ୍ଗର ପାଇଜାମା ଧଳା ରଙ୍ଗର କୁର୍ତ୍ତା ଆଉ ଟୋପି ପିନ୍ଧନ୍ତି ମହାରାଷ୍ଟ୍ରରେ ଗରମ ବହୁତ ହୁଏ ଆମ ଯେମିତି ଓଡ଼ିଶାରେ ବେଶୀ ଲୋକମାନେ ସମୁଦ୍ର ତଟରେ ରହନ୍ତି ଯେମିତି ପୁରୀ ହେଲା ଭୁବନେଶ୍ୱର କଟକ ବାଲେଶ୍ୱର ବ୍ରହ୍ମପୁର ବେଶୀ ଜନସଂଖ୍ୟା ସମୁଦ୍ର ପାଖରେ ରୁହେ ସେଠି ହ୍ୟୁମିଡିଟିଟା ଟିକେ ମାନେ ଟିକେ ଥିଲା କପଡା ପିନ୍ଧନ୍ତି ମାନେ ଝାଳା ଗୁଡା ଯେମିତି ଥିଯିବ ଗୋଟେ ଗାମୁଛା ରଖନ୍ତି ମହାରାଷ୍ଟ୍ରରେ ସେମିତି ବହୁତ ଗରମ ହୁଏ ତ ସେମାନେ ଗୋଟେ ଟୋପି ପିନ୍ଧନ୍ତି ମୁଣ୍ଡ ଉପରେ ଆଉ ଧଳା ରଙ୍ଗର ପିନ୍ଧନ୍ତି ଗରମ ଗୁଡା ଟିକେ ରିଫ୍ଲେକ୍ଟ ହେଇଯିବ ମାନେ ତାଙ୍କୁ ଗରମ ହବନି
2: ରକ୍ଷା ପାଇବା ପାଇଁ ପିନ୍ଧନ୍ତି
1: ରକ୍ଷା ପାଇବା ପାଇଁ
2: ଆପଣ ଦେଖିଥିବେ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ବିଭିନ୍ନ ପ୍ରକାରର ସବୁ ପୋଷାକ ପିନ୍ଧନ୍ତି ଏଇ ମକର

0: ସଂକ୍ରାନ୍ତି ଆପଣଙ୍କର ମହାରାଷ୍ଟ୍ର ଲୋକମାନେ କଣ ପିନ୍ଧନ୍ତି? ସେତେବେଳେ କିଛି ସ୍ୱତନ୍ତ୍ର ପୋଷାକ ଥାଏ କି?
1: ମାନେ ମକର ସଂକ୍ରାନ୍ତିରେ ଝିଅ ବାହା ହେଇକି ଯାଉଛି, ତା ଶାଶୁ ତାକୁ ଗୋଟେ କଳା ରଙ୍ଗର ଭଲ ଶାଢୀଟା ଗୋଟେ ଦିଅନ୍ତି, ତ ସେଇ ମକର ସଂକ୍ରାନ୍ତି ଦିନ ସେ କଳା ରଙ୍ଗ ଶାଢୀଟା ପିନ୍ଧା ହୁଏ, ଯେ ନୂଆ ବାହା ହେଇଛନ୍ତି ମାନେ ଗୋଟେ ବର୍ଷ ଭିତରେ ସେ ଶାଢୀଟା ମିଳେ, ପୂଜା ହୁଏ, ଆମେ ସିଟିଲର ଲଡ୍ଡୁ ଥାଏ ଆଉ ବଡ଼ି ଥାଏ ସେଟା ବଣ୍ଟା ହୁଏ, ତ ସେ କଳା ରଙ୍ଗ ଶାଢୀଟା ସେଇ ସ୍ୱତନ୍ତ୍ର ଭାବରେ ସେଇ ସମୟରେ ଦିଆଯାଏ।
0: ଆପଣ ଯୋଉ କହିଲେ ତିଲ ଲଡୁ, ମାନେ ଆମେ ଯୋଉ ରାଶି ଲଡୁ କହୁଛୁ ନା?
1: ରାଶି ଲଡୁ ସେଟା ତିଆରି ହୁଏ। ଆଜିକାଲି ତ ଲୋକମାନେ ଦୋକାନରେ କିଣୁଛନ୍ତି, କିନ୍ତୁ ମୋ ମା ଭାଇ ଏବେ ବି ସେ ତାକୁ ନିଜେ କରନ୍ତି, ଲଡୁ କରନ୍ତି।
0: ମକର ସଂକ୍ରାନ୍ତିରେ ସେଟା ନିଶ୍ଚିତ ଭାବରେ ହୁଏ,
1: ମକର ସଂକ୍ରାନ୍ତି ସେଟା ନିଶ୍ଚିତ ଭାବରେ ହୁଏ।
0: ଆଉ କଳା ଶାଢୀ ଯୋଉମାନେ ନୂଆ ବାହା ହେଇଥାନ୍ତି ତାଙ୍କର ଶାଶୁ ମାନେ ତାଙ୍କୁ ସେଟା ଉପହାର ଦିଅନ୍ତି।
1: ଶାଶୁ ମାନେ ଉପହାର ଦିଅନ୍ତି।

0: ଆପଣଙ୍କର ମକର ସଂକ୍ରାନ୍ତି ପରେ ଗୁଡ଼ି ପଡ଼ୁଆ ବୋଲି ଗୋଟେ ପର୍ବ ହୁଏ, ତାର କଣ ମହତ୍ତ୍ୱ?
1: ଗୁଡ଼ି ପଡ଼ୁଆ ହଉଛି ଆମର ଯେମିତି ନୂଆ ବର୍ଷ ସେଇ ଦିନଠୁ ଆରମ୍ଭ ହୁଏ।
0: ଆଚ୍ଛା, ଆମର ଯେମିତି ପଣା ସଂକ୍ରାନ୍ତିରେ ହୁଏ,
1: ଆପଣ ପଣା ସଂକ୍ରାନ୍ତି ହୁଏ, ଏଠି ନୂଆ ବର୍ଷ ଗୁଡ଼ି ପଡ଼ବାରୁ ହୁଏ। ସେ ଗୁଡ଼ି ପାଡ଼ଟା ହଉଛି ଆମର ଯୋଉ ଫାଲ୍ଗୁଣ ମାସଟା ଶେଷ ହେଲେ ହେଇକି ତାପରେ ଚୈତ୍ର ମାସଟା ପ୍ରଥମ ଦିନଟା ସେଟା ହଉଛି ଗୁଡ଼ି ପାଡ଼ୱା ଦିନ, ମାନେ ଫାଲ୍ଗୁଣ ଅମାବାସ୍ୟା ସରିଲେ ନେକ୍ସଟ ଦିନରୁ ଦିନଟା ଆସେ ସେଟା ହଉଛି ଗୁଡ଼ି ପାଡ଼ୱା। ଆଉ ସେ ଗୁଡ଼ି ପାଡ଼ୱାକୁ ଲୋକମାନେ ତା ଆଗରୁ ଶାଢୀ କିଣିଦେଇଥିବେ, ଗୋଟେ ଭଲ ଡ୍ରେସ କିଣିଦେଇଥିବେ, ସେଟା ପୂଜା କରିବେ। ଆଉ ସେତେବେଳେ ଗୋଟେ ପ୍ରସାଦ ଦିଆ ହୁଏ, ଆମ ନିମ୍ର ଯୋଉ ପତ୍ର ଗୁଡ଼ ଆଉ ଧନିଆ ସେଟା ମିଶିକି ତାର ଗୋଟେ ସେଟା ପ୍ରସାଦ ହୁଏ, ସେଟା ଦିଆଯାଏ। ସେଦିନ ସମସ୍ତେ ମନ୍ଦିର ବି ଯାଆନ୍ତି ପୂଜା କରିକି ଆସନ୍ତି।
0: ଆପଣଙ୍କର ତ ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଖୁବ ଧୁମଧାମରେ ପାଳନ କରାଯାଏ, ଦୀର୍ଘ ଦିନ ଧରିକିରି ହୁଏ, ସେତେବେଳେ କିଛି ସ୍ୱତନ୍ତ୍ର ବେଶ ପୋଷାକ ରହିଥାଏ କି?
1: ଗଣେଶ ଚତୁର୍ଥୀ 10 ଦିନ ହୁଏ ପ୍ରାୟ, ଲୋକମାନେ ସେଟା 3 ଦିନ 5 ଦିନ 7 ଦିନ ନହେଲେ 10 ଦିନ ରଖନ୍ତି। ଆଉ ଯୋଉ ପ୍ରଥମ ଦିନଟା ସେଟା ହଉଛି ସବୁଠୁ ଭାରି ଇମ୍ପୋର୍ଟାଣ୍ଟ ଦିନ। ପୂଜା ବେଳକୁ ସମସ୍ତେ ଜେନେରାଲି ଧୋତି କୁର୍ତ୍ତା ଆଉ ଗୋଟେ ପଗଡି ପିନ୍ଧିକି ପୂଜା କରିବେ, ଲୋକମାନେ ଗୋଟେ ଭଲ ଶାଢୀ ଫାଡ଼ି ପିନ୍ଧିବେ। ଗଣପତିଙ୍କୁ ଆମେ ମୋଦକ ଗୋଟେ ପ୍ରକାର ଥାଏ, ମୋଦକ ସେଟା ତିଆରି କରି ଓଡ଼ିଶାରେ ଗଣପତିକୁ
0: ଲଡ୍ଡୁ
1: ଦିଆ ହୁଏ, ଆମର ଏଠି ସେ ମୋଦକ ଦିଆ ହୁଏ ଆଉ ମୋତିଚୁର ଲଡ୍ଡୁ ଦିଆ ହୁଏ।
0: ଆଜ୍ଞା, ବେସନ ତିଆରି
1: ମୋଦକ ହଉଛି ତାଙ୍କ ସବୁଠୁ ପ୍ରିୟ।
0: ଆଜ୍ଞା, ଗଣପତି ଆଉ ମୋତିଚୁର ଲଡ୍ଡୁ ଦିଆ ହୁଏ। ଆଉ ଯୋଉ ନାରଳି ପୂର୍ଣ୍ଣିମା ରହିଛି, ମଙ୍ଗଳା ଗୌରୀ, ତାର କଣ ବିଶେଷତ୍ୱ ଥାଏ? କିଭଳି ବେଶ ପୋଷାକ ସବୁ ପିନ୍ଧନ୍ତି ମହିଳା ପୁରୁଷମାନେ ପିଲାମାନେ?
1: ମଙ୍ଗଳା ଗୌରୀଟା ଯୋଉଟା ହୁଏ ସେଟା ଗଣପତି ପରେ, ସେଟା ସ୍ତ୍ରୀ ମାନଙ୍କର ଫେଷ୍ଟିଭାଲ ସେଟା ପର୍ବ ସେଟା। ସ୍ତ୍ରୀ ମାନେ ସମସ୍ତେ ମିଶିକି ଶାଢୀ ପିନ୍ଧିକି ନାଚିବେ, ତାଙ୍କର ଗୋଟେ ଆମର ଯୋଉ ପୁରୁଣା କାଳର ଗୀତ ଅଛି ବହୁତ ପୁରୁଣା କାଳ, ସେଥିରେ ସେମାନେ ଗାଇକି ନିଜେ ଗାଇକି ତାଙ୍କର ଖେଳ ଥାଏ ସେଟା କରିବେ। ଏଟା ଖାଲି ସ୍ତ୍ରୀ ମାନଙ୍କର,
0: ମାନେ ଯୋଉମାନେ ବିବାହିତ ମହିଳାମାନେ।
1: ହଁ, ବିବାହିତ ମହିଳାମାନେ।
0: ଆଉ ଦୀପାବଳି ପୁଣି ରହିଛି, କୋଜାଗିରି, ଖାଣ୍ଡବା, ଏଇଭଳି ଅନେକ ପର୍ବ, ସେଇ ବିଷୟରେ ଆମକୁ ଟିକେ କହିବେ?
1: ନାରଳି ପୂର୍ଣ୍ଣିମା ଥାଏ ସେଇଟା, ମାନେ ଯୋଉ ଆମର ଫିସରମ୍ୟାନ ଥାନ୍ତି ମାଛ ଧରନ୍ତି ପଛରେ, ତାଙ୍କ ପାଇଁ ସେଇଟା ସବୁ ବହୁତ ଇମ୍ପୋର୍ଟାଣ୍ଟ, ବହୁତ ମହତ୍ଵର। କଣ କରିବେ ସେଇଦିନ ମାନେ ସେ ସମୁଦ୍ର ଠାକୁର ତାଙ୍କୁ ଗୋଟେ ମାରନ୍ତି, ତାଙ୍କୁ ଗୋଟେ ପୂଜା କରିବେ ଆଉ ତାଙ୍କୁ ଗୋଟେ ନଡ଼ିଆଟା ଦେବେ, ସେଇଟା ହଉଛି ତାଙ୍କ ନାରଳି ପୂର୍ଣ୍ଣିମା। ନଡ଼ିଆକୁ
0: ନଡ଼ିଆ ଦିଅନ୍ତି ବୋଲିକି ତା ନାଁ ସେମିତି ରଖାଯାଇଛି,
1: ନଡ଼ିଆକୁ ନାରଳ କହନ୍ତି ଭାରତରେ। ତ ସେଇ ହଉଛି ନାରଳି ପୂର୍ଣ୍ଣିମା। ଆଉ ସେଦିନ ବି ସ୍ତ୍ରୀ ମାନେ ସେ ଯୋଉ ମାଛ ଧରନ୍ତି ତାଙ୍କ ସ୍ତ୍ରୀ ମାନେ ଭଲ ଶାଢୀ ପିନ୍ଧନ୍ତି, ତାଙ୍କର ଟିକେ ଅଲଗା ପ୍ରକାର ଥାଏ ସେ ଶାଢୀ ପିନ୍ଧିବାର, ସେଇଟା କରିକି ତାପରେ ସେମାନେ ବେଶିକି ନାଚନ୍ତି, ତାଙ୍କର ବି ଗୋଟେ ପୁରୁଣା ଗୀତ ଫୀତ ଥାଏ, ସେ ଗୀତ ଗାଇକି ସେ ନାଚନ୍ତି ଓ ଠାକୁରଙ୍କୁ ଧନ୍ୟବାଦ ଦିଅନ୍ତି ଆଉ କହନ୍ତି କି ଆମର ଆଗ ଯୋଉ ବର୍ଷ ଆସୁଛି ସେଥିରେ ବି ଆମକୁ ଭଲ ମାଛ ଦିଅନ୍ତୁ।
0: ଆଜ୍ଞା।

0: ମହାରାଷ୍ଟ୍ରରେ ପୈଠାନୀ ଶାଢ଼ୀ ପିନ୍ଧନ୍ତି, ସେଇଟା କୋଉ ପର୍ବରେ ପିନ୍ଧନ୍ତି?
1: ମହାରାଷ୍ଟ୍ରରେ ଯୋଉ ପୈଠଣୀ ଶାଢ଼ୀ ହୁଏ ସେଇଟା ଗୋଟେ ପୈଠଣୀ ବୋଲି ଗାଁ ଅଛି, ସେଥିରୁ ସେ ଶାଢ଼ୀଟା ବାହାରିଛି ସେଠୁ,
0: ସେଠି ବୁଣା ଯାଏ, ସେ ଶାଢ଼ୀ ତିଆରି ହୁଏ,
1: ସେଠି ତିଆରି ହୁଏ, ଆଉ ତା ଉପରେ ଗୋଟେ ମୟୂରର ଆକାରର ଡିଜାଇନ୍ ହୁଏ। ସେ ପୈଠଣୀ ଶାଢ଼ୀଟା ଯାହା ବି ମହତ୍ତ୍ୱର ପର୍ବଟା ଥିବ, ନହେଲେ କିଛି ବାହାଘର ଥିଲେ ସ୍ତ୍ରୀମାନେ ପିନ୍ଧନ୍ତି। ଆମର ଯେମିତି ଓଡ଼ିଶାରେ ସମ୍ବଲପୁରୀ ଶାଢ଼ୀ ହୁଏ, ସେମିତି ମହାରାଷ୍ଟ୍ରରେ ପୈଠଣୀ ଶାଢ଼ୀ ଥାଏ।
0: ଆଚ୍ଛା,
1: ସେ ପୈଠଣୀ ଶାଢ଼ୀ ସ୍ତ୍ରୀ ଲୋକମାନେ ଇମ୍ପୋର୍ଟାଣ୍ଟ ଫେଷ୍ଟିଭାଲ ଥାଏ ସେତେବେଳେ ସବୁ ପିନ୍ଧନ୍ତି।
0: ମହାରାଷ୍ଟ୍ରରେ ହୋଲି ଏବଂ ଦୀପାବଳି ମଧ୍ୟ ଖୁବ୍ ଜାକଜମକରେ ପାଳନ କରାଯାଏ, ଲୋକେ ବହୁତ ଆନନ୍ଦ ନିଅନ୍ତି ଏ ପର୍ବର। ସେତେବେଳେ କଣ ସବୁ ବେଶ ପୋଷାକ ପିନ୍ଧନ୍ତି?
1: ହୋଲି ଆଉ ଧୂଳିବନ୍ଧନ ସେଟା ଦୁଇଟା ଦିନ ଥାଏ। ତ ହୋଲି ହଉଛି ଯୋଉଦିନ ପୂର୍ଣ୍ଣିମା ଥାଏ ସେଦିନ ହୋଲି ହୁଏ, ଆଉ ସେଦିନ ଗୋଟେ ନିଆଁ ଜଳାଯାଏ, ନିଆଁରେ ଆମେ ପୂଜା କରୁ, ଗୋଟେ ନଡ଼ିଆ ପକାଉ, ମିଠା ଦେଉ ସେଥିରେ, ମାନେ ଠାକୁରଙ୍କୁ ଧନ୍ୟବାଦ କି ଆମର ଯୋଉ ଫସଲ ଗୁଡା ହେଇଛି ସେଇଟା ଭଲ ହେଇଛି ଆଉ ଆଗରେ ବି ଭଲ ହଉ। ଏମିତି ଧୂଳିବନ୍ଧନ ଦିନ ଆମେ ଜେନେରାଲି ଧଳାର ଲୁଗା ପିନ୍ଧୁ, ଆଉ ସମସ୍ତେ ଯୋଉ ବଡ ଲୋକ ଥାନ୍ତି ତାଙ୍କ ଘରେ ଯାଇକି ଆଶୀର୍ବାଦ ନିଅ, ଆଉ ଅନ୍ୟମାନେ ସାଙ୍ଗ ଆମେ ଯେମିତି ଓଡ଼ିଶାରେ ସେମିତି ଖେଳ ହୁଏ ଏଇଠି ବି ଖେଳ ହୁଏ। ଆଉ ଦୀପାବଳି ବେଳକୁ ଆମର ଲକ୍ଷ୍ମୀ ପୂଜା ହୁଏ, ମାନେ ଦୀପାବଳି ଦିନ ଆମେ ସେ ଲକ୍ଷ୍ମୀକୁ ଗୋଟେ ଜାଗାରେ ରଖିକି ତାଙ୍କ ପୂଜା କରୁ, ସେଠି ଆମର ସୁନା ଆଉ ସେ ପଇସା ସେସବୁ ତାଙ୍କ ପାଖରେ ରଖୁ, ଆଉ ତାଙ୍କୁ ପ୍ରାର୍ଥନା କରୁ କି ଲକ୍ଷ୍ମୀ ଯେମିତି ଆଗତରା ଯୋଉ ବର୍ଷ ଯୋଉ ଆସିବ ସେଥିରେ ବି ଆମ ଘରକୁ ଆସନ୍ତୁ। ଆଉ ଲକ୍ଷ୍ମୀ ପୂଜା ଦିନ ସେ ଆମ ଦୁଆରଟା ବନ୍ଦ ହୁଏନି, ରାତିରେ ଶୋଇଲା ବେଳେ ହିଁ ବନ୍ଦ ହୁଏ। ଲକ୍ଷ୍ମୀ ପୂଜା ବେଳେ ସେ ଦୁଆରଟା ଖୋଲା ଯାଏ, ଆମର ମେନ୍ ଦୁଆର, ଆଉ ସେଟା ଖୋଲା ରହେ ରାତି ଶୋଇଯା ଯାଏ, ମାନେ ଲକ୍ଷ୍ମୀଟା
0: ଆସିବା ପାଇଁ। ଆପଣମାନଙ୍କର ମହାରାଷ୍ଟ୍ରରେ ଯୋଉ ବିବାହ ଉତ୍ସବ ଅନୁଷ୍ଠିତ ହୁଏ ସେତେବେଳେ ବର ଆଉ କନ୍ୟା ସେମାନେ କଣ ପିନ୍ଧନ୍ତି? ଆମର ଯେମିତି ଶୁଭ ରଙ୍ଗ ହଉଛି ଲାଲ, ସାଧାରଣତଃ କନ୍ୟା ନାଲି ରଙ୍ଗର ଶାଢ଼ୀ ପିନ୍ଧେ, ମହାରାଷ୍ଟ୍ରରେ କଣ?
1: ମହାରାଷ୍ଟ୍ରରେ ସେମିତି ଶାଗୁଆ ରଙ୍ଗ ହଉଛି ଶୁଭ ରଙ୍ଗ ସ୍ତ୍ରୀ ମାନଙ୍କ ପାଇଁ, ତ ସେ ମହାରାଷ୍ଟ୍ରରେ ସେ ଶାଗୁଆ ରଙ୍ଗର ଚୁଡି ପିନ୍ଧିବେ। ଶାଢ଼ୀଟା ଯୋଉଟା ପିନ୍ଧନ୍ତି ସେଟା ବନାରସି ସିଲ୍କ ପିନ୍ଧନ୍ତି, ସେଟା ହଉଛି ଟିକେ ଭାରି ଶାଢ଼ୀଟା ପିନ୍ଧନ୍ତି, ମାନେ ବହୁତ ଡିଜାଇନ ଫିଜାଇନ ହେଇଥିବ, ଆଉ ସେଇଟା ଭଲକିନି ସମ୍ଭାଳିକି ରଖିବେ ବାହାଘର ହେଲା ପରେ। ତାଙ୍କର ଯୋଉ ବଡ ବଡ ଅନ୍ୟ କିଛି ଫଙ୍କସନ୍ ଥିଲେ ସେତେବେଳେ ସେ ପିନ୍ଧିବେ।
0: ଆପଣ ଯୋଉ କହୁଥିଲେ ଯେ ପୈଠାନୀ ଶାଢ଼ୀ ମଧ୍ୟ ପିନ୍ଧନ୍ତି ଭଲ ଭଲ ପର୍ବରେ, ବାହାଘର ପାଇଁକା ସେ ଶାଢ଼ୀ କଣ ହୁଏନି?
1: ବାହାଘର ବେଳେ ସେ ଯୋଉ ଝିଅ ଥିବ ବାହାଘର ହଉଛି ତା ପାଇଁ ସେ ବନାରସି ସେ ସିଲ୍କ ଶାଢ଼ୀଟା ଟିକେ ବେଶୀ ଜରି ଫରି ଥାଏ ତାର, ସେଟା ପିନ୍ଧା ହୁଏ। ଆଉ ଅନ୍ୟମାନେ ବହୁତ ଜଣ ସେମାନେ ପୈଠଣୀ ଶାଢ଼ୀଟା ପିନ୍ଧନ୍ତି, ଯେ ପୁଅ ଯାହାର ବାହାଘର ହଉଛି ସେ ଆଗ କାଳରେ ସେମାନେ ଧୋତି କୁର୍ତ୍ତା ପିନ୍ଧୁଥିଲେ, ଆଉ ମୁଣ୍ଡରେ ଗୋଟେ ଟୋପିଟା ପିନ୍ଧନ୍ତି, ସେଟା ମହାରାଷ୍ଟ୍ରର ଟୋପିଟା ଟିକେ କନାର ତିଆରି ହୁଏ, ଟିକେ ପତଳା ଆଉ ଜଷ୍ଟ ଏମିତି ବସିବ ସେମିତି ମୁଣ୍ଡ ଉପରେ ସେଟା ହୁଏ। ଯେମିତି ଓଡ଼ିଶାରେ ମୁକୁଟ ଗୋଟେ ଥାଏ କିନ୍ତୁ ବହୁତ ସଜିକି, କିନ୍ତୁ ଏଇଠି ଆମର ଗୋଟେ ଛୋଟ ଟୋପିଟା ପିନ୍ଧା ହୁଏ।
0: ହଁ, ଆମେ ଦେଖିଛୁ ଏମିତି କପାଳରେ କାଠି ପରି ରହିଥାଏ, ତଳକୁ ଝୁଲ ଭଳିଆ ଝୁଲିଥାଏ,
1: ଝୁଲ ଭଳିଆ ଝୁଲିଥାଏ, ସେଟା ତାକୁ କହନ୍ତି ବାସିଙ୍ଗ, ସେଟା ହଉଛି ମଣିର ତିଆରି ହୁଏ, ମାନେ ପର୍ଲ, ସେ ଆର୍ଟିଫିସିଆଲ ମୋତି ଆଜିକାଲି ସମସ୍ତେ ୟୁଜ କରନ୍ତି, ସେଟା ଯେମିତି ଝୁଲିଥାଏ କପାଳରେ ବନ୍ଧା ହୁଏ ଝୁଲିଥାଏ।
0: ଆମର ଯେମିତି ମୁକୁଟରେ ଏତେ ଜରି ଲାଗିଥାଏ, ବିଭିନ୍ନ ପ୍ରକାର କମକୁଟ ହେଇଥାଏ, ଆପଣଙ୍କର ବହୁତ ସାଧାରଣ ଦେଖିବାକୁ କିନ୍ତୁ ଭାରି ସୁନ୍ଦର ଦେଖାଯାଏ।
1: ଆଜିକାଲି ଡ୍ରେସ ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି, ଆଉ ସେ କୁର୍ତ୍ତା ନହେଲେ ଆଜିକାଲି ଶେରୱାନୀ ବି ପିନ୍ଧିବାକୁ ଲାଗିଲେଣି ପୁଅମାନେ, ତ ସେଇଟା ତା ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି। ଆଉ ଆଜିକାଲି ଧୋତି ନ ପିନ୍ଧିକି ଶେରୱାନୀ ପିନ୍ଧିଲେ ତାର ଗୋଟେ ଚୁଡ଼ିଦାର କୁର୍ତ୍ତା ଥାଏ, ତଳେ ପାଇଜାମା ଥାଏ, ସେଇଟା ପିନ୍ଧନ୍ତି।
0: ତା ଛଡା ଗୋଟେ ନୋଥ ପିନ୍ଧନ୍ତି ମହାରାଷ୍ଟ୍ରର ସ୍ତ୍ରୀ ଲୋକମାନେ, ସେ କୋଉଥିରେ ତିଆରି, ତାକୁ କଣ କୁହନ୍ତି?
1: ଆମେ ତାକୁ ମହାରାଷ୍ଟ୍ରରେ ନଥ ବୋଲି କହୁ, ସେଇଟା ବା ନାକରେ ପିନ୍ଧା ହୁଏ। ଆଗ କାଳରେ ସେ ସ୍ତ୍ରୀ ଲୋକମାନେ ସେ ଗୋଟେ କଣା କରିକି ରଖୁଥିଲେ ସେଥିରେ, ସେଟା ଭିତରେ ଯେମିତି ଯିବ, କିନ୍ତୁ ଆଜିକାଲି ସେଇଟା ସେମିତି କରନ୍ତିନି ସ୍ତ୍ରୀ ଲୋକମାନେ, ସେଠି ଗୋଟେ ଗୋଟେ କ୍ଲିପ ପରିକା ଥାଏ ନଥ, ସେଟା ନାକକୁ ଟିକେ ଟାଇଟ କରିକି ଲଗେଇଲେ ଫଙ୍କସନ ପାଇଁ ରହିଯାଏ, ଯଦି ବାହାଘର ନହେଲେ ବ୍ରତଘର ନହେଲେ ପୂଜା ବେଳେ ବି ଲଗାନ୍ତି, ସେଟା ହେଲା ପରେ ତାକୁ କାଢିକି ରଖିଦେଇ ହବ। ସେଇଟା ମୋତି ଆଉ ସୁନାର ତିଆରି ହୁଏ।
0: ଆମର ଯେମିତି ବାହାଘର ଅଛି ବ୍ରତଘର ଅଛି, ଆପଣମାନଙ୍କର ବି ବ୍ରତଘର ହୁଏ?
1: ଆମ ଇଆଡ଼େ ବି ବ୍ରତଘର ହୁଏ,

0: ସେତେବେଳେ ଆମର ଯେମିତି ଓଡ଼ିଶାରେ ନଣ୍ଡା କରିଦିଅନ୍ତି, ସେମିତି ଆମର ମହାରାଷ୍ଟ୍ରରେ ବି ନଣ୍ଡା କରିଦିଅନ୍ତି, ଆଉ ସେଇ ବ୍ରତଘର ସବୁ ସକାଳ ବେଳେ ହୁଏ, ଆଉ ଆମ ମହାରାଷ୍ଟ୍ରରେ ବାହାଘର ବି ସକାଳ ବେଳେ ହୁଏ, ଆଉ ଯେମିତି ଓଡ଼ିଶାରେ ରାତିରେ ହୁଏ ବାହାଘର, ଆଉ ରାତିରେ ଭୋଜି ଥାଏ, ଆମର ସେତେବେଳେ ସେମିତି ସକାଳ ବେଳେ ହୁଏ ବାହାଘର, ଦ୍ୱିପହର ଖାଇବା ଥାଏ, ବ୍ରାହ୍ମଣଙ୍କର ଦିନ ବେଳେ ହୁଏ, ବାକି ଜଣଙ୍କର ରାତିରେ ହୁଏ।
1: ଆପଣ ତ ଓଡ଼ିଶାରେ ଦୀର୍ଘ ବର୍ଷ ରହିଛନ୍ତି, ଗୀତ ସବୁ ଶୁଣିଥିବେ?
0: ଓଡ଼ିଆ ଗୀତ ମୋତେ ବହୁତ ଭଲ ଲାଗେ, ଆଉ ଓଡ଼ିଆ ଭାଷାଟା ବି ବହୁତ ମିଠା ଭାଷାଟା, ଯେମିତି ବଙ୍ଗାଳୀ ଆଉ ଫ୍ରେଞ୍ଚ ସେମିତି ଓଡ଼ିଆ ଭାଷା ବି ବହୁତ ମିଠା ଭାଷା। ସେ ମୋତେ ସିକନ୍ଦର ଆରାମଙ୍କ ଗୀତ ବହୁତ ଭଲ ଲାଗେ, ଗୋଟେ ଆମ ବାପା ବି ସେଟା ଗାଉଥିଲେ ଯେତେବେଳେ ସେ ଓଡ଼ିଶାରେ ଥିଲେ।
1: ମନେ ଅଛି ଆପଣଙ୍କର କୋଉ ଗୀତଟି ଶୁଣିବେ?
0: କୁହନା
1: ଆପଣଙ୍କ ପସନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦଉଛୁ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ।

0: ଆମେ ତ ପ୍ରାୟ ଆଲୋଚନା କଲେ ପୁରୁଷ ଆଉ ମହିଳାମାନେ ଭିନ୍ନ ଭିନ୍ନ ପର୍ବରେ କଣ ସବୁ ବେଶ ପୋଷାକ ପିନ୍ଧନ୍ତି, କିନ୍ତୁ ପିଲାମାନଙ୍କ କଥା ଟିକେ ଏବେ ଆଲୋଚନା କରିବା। ପିଲାମାନେ ବିଭିନ୍ନ ପର୍ବରେ କଣ ପିନ୍ଧନ୍ତି?
1: ଆଜିକାଲି ସମୟର ପରିବର୍ତ୍ତନ ଅନୁସାର ପିଲାମାନେ ବି ଆଧୁନିକ ଡ୍ରେସ୍ ପିନ୍ଧିବାକୁ ଚାହୁଁଛନ୍ତି। ଆଗ କାଳେ ଆମେ ଯେତେବେଳେ ଛୋଟ ଥିଲୁ ସେ ଆମକୁ ତା ଦିଆ ହଉଥିଲା ଗୋଟେ ଭଲଟେ ପାଇଜାମା ଦିଆ ହଉଥିଲା, ସେଟା ଆମେ ପିନ୍ଧୁଥିଲୁ, କିନ୍ତୁ ଆଜିକାଲି ସେମାନେ ନୂଆ ଆଧୁନିକ କପଡା ପିନ୍ଧିବାକୁ ଚାହୁଁଛନ୍ତି ପିଲାମାନେ ସମସ୍ତେ। ସେ ନିଜ ନିଜର ସାଙ୍ଗର ଦେଖିକି ମାନେ ସେମିତି କରୁଛନ୍ତି।
0: କିନ୍ତୁ ଆପଣଙ୍କ ସମୟରେ ଥିଲା କୁର୍ତ୍ତା ପାଇଜାମା?
1: ହଁ, କୁର୍ତ୍ତା ପାଇଜାମା ପିନ୍ଧୁଥିଲୁ,
0: କିନ୍ତୁ ବର୍ତ୍ତମାନ ପିଲାମାନେ ଆଧୁନିକ ବେଶ ପୋଷାକ ପିନ୍ଧିବାକୁ ବେଶୀ ଭଲ ପାଉଛନ୍ତି।
1: ତଥାପି ପର୍ବ ବେଳେ ଦୀପାବଳି ହେଲା ନହେଲେ ଗୁଡ଼ି ପାଡ଼ୱା ହେଲା, ପିଲାମାନେ ବି ସେ ଚୁଡ଼ିଦାର କୁର୍ତ୍ତା ପିନ୍ଧିବାକୁ ପସନ୍ଦ କରନ୍ତି।
0: ମହାରାଷ୍ଟ୍ରର ମହିଳାମାନେ ଯୋଉ ବାହାଘରରେ ଚୁଡ଼ା ପିନ୍ଧନ୍ତି କି ନା ନାଇଁ ଖାଲି କାଚ ଚୁଡ଼ି ପିନ୍ଧନ୍ତି?
1: କାଚ ଚୁଡ଼ି ବାହାଘରକୁ ତାଙ୍କୁ ସୁନାର ଚୁଡ଼ି ଦିଆ ହୁଏ, ତ ସେଇଟା ତାଙ୍କ ଶାଶୁ ଦିଅନ୍ତି ଆଉ ମା ବି ଦିଅନ୍ତି। ଶାଶୁ ଆଡୁ ଗୋଟେ ଆସେ ଚୁଡ଼ି, ସେଟା ଦିଆ ହୁଏ, କାଚ ଚୁଡ଼ି ପିନ୍ଧା ହୁଏ।
0: ଆମର ଯେମିତି ଶୁଭ ଦିନ ମାନଙ୍କରେ ଶୁଭ ସମୟରେ ଅଳତା ଲଗାନ୍ତି, ଆପଣଙ୍କର ସେମିତି କିଛି ଅଛି?
1: ନାଇଁ, ଆମର ଅଳତା

0: ଲଗାନ୍ତିନି, ମେହେନ୍ଦି ଲଗାନ୍ତି ଜେନେରାଲି। ଆଜିକାଲି ସେଟା ମେହେନ୍ଦି ବହୁତ ପପୁଲାର ହେଇଗଲାଣି,
1: ସମସ୍ତେ ଲଗାଉଛନ୍ତି ଆଜିକାଲି ମେହେନ୍ଦି। ଆଉ ଗୋଟିଏ ଜାଗାରେ ସୀମିତ ହେଇକି ରହିନି, ଅଳତା ଏବଂ ସିନ୍ଦୁର ଆମର ବିବାହିତ ମହିଳା ମାନଙ୍କର ସନ୍ତକ। ସିନ୍ଦୁର ଆପଣଙ୍କର ଲଗାନ୍ତି ସେଠି ନା ନାଇଁ?
0: ବିବାହିତ ସ୍ତ୍ରୀ ମାନେ ସିନ୍ଦୁର ଲଗାନ୍ତି ଆଉ ବେକରେ ମଙ୍ଗଳସୂତ୍ର ପିନ୍ଧନ୍ତି। ସେଟା ମଙ୍ଗଳସୂତ୍ର ହଉଛି କଳାମଣି ଆଉ ସୁନାର ତିଆରି ହୁଏ, ତା ଶେଷରେ ଗୋଟେ ଲକେଟ୍ ବି ଥାଏ,
1: କଳାମାଳି ଆଉ ସୁନାରେ ଗୁନ୍ଥାଏ।
0: ସେଇଟା ମାନେ ସବୁ ବିବାହିତ ମହିଳା ମାନେ ସେଟା ପିନ୍ଧିବେ। ଆମେ କୋଉ ମହିଳାକୁ ଦେଖିଲୁ ଯଦି ବାହାରେ ତାର ମଙ୍ଗଳସୂତ୍ର ଅଛି ମାନେ ଆମେ ଚିହ୍ନିବୁ କି ସେ ବାହା ହେଇଛି। ସେଟା ହଉଛି ଭାରି ଇମ୍ପୋର୍ଟାଣ୍ଟ। ଆମର ଯୋଉ ଗୋଡର ଟିକେ ଆଙ୍ଗୁଳିରେ ଗୋଟେ ରିଙ୍ଗ ପିନ୍ଧନ୍ତି,
1: ଆମେ ଯାହାକୁ ଝୁଣ୍ଟିଆ ବୋଲି କହୁ ବା ଗୋଡମୁଦି କହୁ,
0: ସେଇଟା ପିନ୍ଧନ୍ତି।
1: ଆପଣ ତ ଅନେକ ଦିନ ରହିଲେ ଓଡ଼ିଶାରେ, ଓଡ଼ିଶାର ପ୍ରତ୍ୟେକ ପର୍ବ ସହିତ ନିଶ୍ଚିତ ଜଡିତ ହେଇଥିବେ। ଆପଣ ମହାରାଷ୍ଟ୍ର ପଳେଇଲେ, କେବେ ଓଡ଼ିଶାର ପର୍ବପର୍ବାଣୀ କଥା ମନେ ପଡ଼େନି ଆପଣଙ୍କର?
0: ଓଡ଼ିଶା କଥା ବହୁତ ମନେ ପଡେ, ଦୁର୍ଗା ପୂଜା, ତାପରେ ସରସ୍ୱତୀ ପୂଜା, ବିଶ୍ୱକର୍ମା ପୂଜା କଥା ବହୁତ ମନେ ପଡେ। ମହାରାଷ୍ଟ୍ର ଦୁର୍ଗା ଏସବୁ ପୂଜା ଗୁଡା ବହୁତ କମ ସ୍ତରରେ ହୁଏ। ଦୁର୍ଗା ପୂଜା ବେଳେ ଆମେ ଯେମିତି ସମସ୍ତେ ମିଶିକି ପଣ୍ଡାଲ ଯାଉଥିଲେ, ସମସ୍ତେ ଭଲ ଭଲ ଡ୍ରେସ୍ ପିନ୍ଧୁଥିଲେ, ଆମେ ବି ନୂଆ ଡ୍ରେସ୍ ପାଉଥିଲୁ, ସବୁ ଗୁଡା ଏଠି ହୁଏନି।
1: ସେତେବେଳେ ଆପଣଙ୍କର ଓଡ଼ିଶା କଥା ମନେ ପଡେ। ଆପଣ ମହାରାଷ୍ଟ୍ର ପୁଣି ଫେରିଗଲେ କେବେ? ଓଡ଼ିଶାରୁ ଯେତେବେଳେ ମହାରାଷ୍ଟ୍ର ଗଲେ ସେତେବେଳେ ଆପଣଙ୍କ ଭିତରେ କିଭଳି ଅନୁଭବ ହେଇଥିଲା ଆପଣ ଯେତେବେଳେ ଓଡ଼ିଶାରୁ ମହାରାଷ୍ଟ୍ର ଗଲେ ଏତେ ଦିନ ଏତେ ବର୍ଷ ପରେ?
0: ଆକ୍ଚୁଲି ମୁଁ ଯେତେବେଳେ MBA ପାସ୍ କଲି 94ରେ, ତାପରେ ମୁଁ ଚାକିରି ଖୋଜୁଥିଲି, ଓଡ଼ିଶାରେ ମିଳିଲାନି, ତାପରେ ମୁଁ ବାଙ୍ଗାଲୋର ଗଲି ଚାକିରି କରିବା ପାଇଁ। ବାଙ୍ଗାଲୋରରୁ ମୁଁ ସ୍ୱିଜରଲ୍ୟାଣ୍ଡରେ ଗୋଟେ ବର୍ଷ ଥିଲି, ତାପରେ ଆମେରିକାରେ 3 ବର୍ଷ ଥିଲି, ଆଉ ତାପରେ ଯେତେବେଳେ ଫେରିଲି ମୋତେ ଯୋଉ ପ୍ରୋଜେକ୍ଟ ଥିଲା ଆମ କମ୍ପାନୀରେ ସେଟା ପୁନେରେ ଥିଲା, ସେତେବେଳେ ମୁଁ 2009ରୁ ପୁନେରୁ ରହୁଛି ମୁଁ।
1: ତେବେ ଓଡ଼ିଶା କିନ୍ତୁ ଆପଣଙ୍କର ଏପର୍ଯ୍ୟନ୍ତ ମନ ଭିତରେ ରହିଛି?
0: ଓଡ଼ିଶା ମୁଁ ଏପର୍ଯ୍ୟନ୍ତ ରହିଛି ମନ ଭିତରେ, ଆଉ ସେଟା କେବେ ଯିବନି, କାହିଁକି ଏତେ ବର୍ଷ ରହିଲୁ, ମୋ ସବୁ ସ୍କୁଲ ସାଥିମାନେ ସେଠି ଅଛନ୍ତି, ଆମେ ସବୁ କଣ୍ଟ୍ରାକ୍ଟର ରହୁ, ଆମ କଲେଜ ମୋର ସାଙ୍ଗମାନେ ସବୁ ଆମେ କଣ୍ଟ୍ରାକ୍ଟର ରହୁ।
1: ଖୁବ ସୁନ୍ଦର କଥା କହିଲେ ଆପଣ, ଓଡ଼ିଶା କଥା ମନେ ପକାନ୍ତି, ଓଡ଼ିଶାର ଖାଦ୍ୟ ଆପଣଙ୍କୁ ଭଲ ଲାଗେ, ଓଡ଼ିଶାର ଡାଲମା, ରସଗୋଲା, ଘାଣ୍ଟ ତରକାରୀ ସବୁ ଭଲ ପାଆନ୍ତି। ଆପଣଙ୍କର ଯେତେ ଅନୁଭବ ଅନୁଭୂତି ଓଡ଼ିଶା ସମ୍ପର୍କରେ କହିଲେ, ତା ଛଡା ମହାରାଷ୍ଟ୍ରର ବିଭିନ୍ନ ପର୍ବରେ ଯୋଉ ବେଶ ପୋଷାକ ପିନ୍ଧନ୍ତି ମହିଳା ପୁରୁଷ ଏବଂ ପିଲାମାନେ ସେ ସମ୍ପର୍କରେ କହିଲେ। ଆମର ଆଜିର ଏଇ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଲେ ମହାରାଷ୍ଟ୍ରର ବେଶଭୂଷା, ଏ ବିଷୟରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା। ତାଙ୍କ ସହିତ ଆଲୋଚନା କରିଥିଲେ ସୁମିତ୍ରା ମହାପାତ୍ର। ଶ୍ରୋତା ବନ୍ଧୁ, ଆମେ ଯେଉଁ ଘରେ ବସବାସ କରୁଛୁ ସେ ଘର ଛୋଟ ହେଉ କି ବଡ଼, ଯଦି ସଂସାର ଭିତରେ ପରସ୍ପର ମଧ୍ୟରେ ସ୍ନେହ ସଦିଚ୍ଛା ଭଲ ପାଇବା ଲାଗି ରହେ, ସେ ସଂସାରର ରଥ ବଢ଼ିଚାଲେ ଆଗକୁ ଆଗକୁ।

ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ସମୟରେ ମହାରାଷ୍ଟ୍ରର ଲୋକକଳା, ସେମାନଙ୍କର ଚଳଣି, ଖାଦ୍ୟପେୟ, ପର୍ବପର୍ବାଣୀ, ସେଠାକାର ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ସମ୍ପର୍କରେ ଆପଣମାନଙ୍କୁ ଶୁଣାଇ ଆସିଛୁ। ତେଣୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆପଣମାନେ ନିୟମିତ ଭାବରେ ଶୁଣନ୍ତୁ ଆଉ ଚିଠିଟିଏ ଲେଖନ୍ତୁ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: କହିଛନ୍ତି। ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯିବା ପୂର୍ବରୁ ଶ୍ରୀ ମୋଦି କହିଛନ୍ତି, ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ଏବଂ ଭାରତ ମହାସାଗର କ୍ଷେତ୍ର ପାଇଁ ପ୍ରଗତି ଓ ସମୃଦ୍ଧିର ସହଭାଗିତାକୁ ଅଧିକ ସଶକ୍ତ କରିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସକାଳେ ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି। ସେସେଲ୍ସର ରାଷ୍ଟ୍ରୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶେଷଥର ପାଇଁ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ବିଧାନସଭାକୁ ସମ୍ବୋଧନ କରିବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଶ୍ରୀ ମୋଦି ଉଦ୍ଭିଦ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେସେଲ୍ସ କୋଷ୍ଟଗାର୍ଡ ଘାଟି ପରିଦର୍ଶନ କରିବେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ପାଇଁ ସେସେଲ୍ସ ସମର୍ଥନ ପ୍ରଦାନ କରିଆସିଛି। ଶ୍ରୀ ମୋଦିଙ୍କ ଗସ୍ତ ପରିପ୍ରେକ୍ଷୀରେ ସେସେଲ୍ସର ବୈଦେଶିକ ମନ୍ତ୍ରୀ ବାରି ଫାଉରେ କହିଛନ୍ତି, ଜନସଂଖ୍ୟା ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ପ୍ରଭାବ ଏବଂ ଶାନ୍ତି ସହାବସ୍ଥାନ ସାମୁଦ୍ରିକ ସୁରକ୍ଷା ଓ ବହୁପକ୍ଷ କୂଟନୀତିରେ ଅବଦାନ ଯୋଗୁଁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇବାକୁ ଯୋଗ୍ୟ। ସେସେଲ୍ସ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛି। ଏହି ପରିଷଦରେ ଭାରତର ଅନ୍ତର୍ଭୁକ୍ତି ବିଶ୍ୱ ସନ୍ତୁଳନକୁ ସୁଦୃଢ଼ କରିବା ସହ ଶାନ୍ତି ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ବୈଦେଶିକ ମନ୍ତ୍ରୀ ଶ୍ରୀ ଫାଉରେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଭାରତ ଟ୍ୟାକ୍ସି ଯୋଜନାର ଉଦ୍ଦେଶ୍ୟ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ଯାତ୍ରୀ ଏବଂ ଟ୍ୟାକ୍ସି ଚାଳକଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଯାତ୍ରାକୁ ସୁଗମ କରିବା ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।
1: कि हमारे सारथियों का और हमारे ग्राहकों का किसी का भी शोषण न हो, ये सबसे पहला कारण। दूसरा, सारथी का सम्मान हो, वो ऐप पर रजिस्ट्रेशन के लिए मोहताज नहीं है। आज मैं गर्व से कहता हूं, भारत टैक्सी के साथ जुड़े हुए 7 लाख सारथी भारत टैक्सी के मालिक है, शेयर होल्डर।
0: କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି, ସମବାୟ କ୍ଷେତ୍ରର ପ୍ରତିନିଧି ଏବଂ 4000 ଅଧିକ ଟ୍ୟାକ୍ସି ଚାଳକ ଅଂଶଗ୍ରହଣ କରିଥିଲେ। ଅମୁଲ, ଇଫ୍କୋ, ନାବାର୍ଡ ସହିତ 8 ପ୍ରମୁଖ ସମବାୟ ସଂସ୍ଥାର ସହଯୋଗରେ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଶୂନ୍ୟ କମିଶନ ମଡେଲ ଆଧାରରେ ଚାଳକଙ୍କୁ ସର୍ବାଧିକ ଆର୍ଥିକ ଲାଭ ପ୍ରଦାନ କରାଯିବ। ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ଶାହା ଆଜି ସେଠାରେ କେତେକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଲଣ୍ଡନଠାରେ ଏସିଆ ହାଉସ୍ ଏବଂ ପ୍ରମୁଖ ବିଶ୍ୱସ୍ତରୀୟ ଉଦ୍ୟୋଗ କ୍ଷେତ୍ରର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଗୋଲଟେବୁଲ ବୈଠକରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ବୈଠକରେ ବେଶ୍ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ କ୍ଷେତ୍ରକୁ ମଜବୁତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୋଚନ କରିବା ଲକ୍ଷ୍ୟ ନେଇ ବୈଠକରେ ମତ ବିନିମୟ ହୋଇଛି। ଏହି ଅବସରରେ ଶ୍ରୀ ଗୋଏଲ ଦେଶର ଉତ୍ପାଦନ ଇକୋସିଷ୍ଟମ ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ନିବେଶର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ବିଶ୍ୱ ଅର୍ଥନୀତିରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଭାରତରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ମନୋଭାବକୁ ପ୍ରତିନିଧିତ୍ୱ କରୁଛି। ନୂଆଦିଲ୍ଲୀଠାରେ ଆଜି ଏହି ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଦେଶର ମୋଟ ରପ୍ତାନୀ

0: ଜିଲ୍ଲାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସଶକ୍ତ ଏବଂ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରଠାରେ ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଅପରାହ୍ନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଏବଂ ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି। ବିଶ୍ୱ ଅର୍ଥନୀତିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ଉଦ୍ୟୋଗୀ, କାରିଗର, ଷ୍ଟାର୍ଟଅପ୍ ଉଦ୍ୟୋଗୀ ଏବଂ ଏମ୍ଏସ୍ଏମ୍ଇ ସହ ଜଡ଼ିତ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଏକ ସଶକ୍ତ ଓ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ କ୍ଷେତ୍ରର ପ୍ରୟାସ ଯୋଗୁଁ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ହେବା ସହ ନୂତନ ଜୀବିକା ଓ ରୋଜଗାର ସୃଷ୍ଟି ହେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏମ୍ଏସ୍ଏମ୍ଇ କ୍ଷେତ୍ର ବିକାଶ ଲାଭ କରୁଥିବା କହିଛନ୍ତି ଉଦ୍ୟୋଗୀ ସ୍ୱାତିକ ସ୍ୱାଇଁ।
2: କ୍ରମାଗତ ସପୋର୍ଟରେ ନିଶ୍ଚିତ ଭାବରେ ଓଡ଼ିଶାରେ ସେ ଇକୋସିଷ୍ଟମ ତିଆରି ହେଉଛି। ଆଗାମୀ ଦିନରେ ଏମ୍ଏସ୍ଏମ୍ଇର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜଳ ବୋଲି ମୁଁ ଆଶା କରୁଛି ଏବଂ ଓଡ଼ିଶାର ଅଗଣିତ ଏଣ୍ଟରପ୍ରନିୟର୍ସ ମାନଙ୍କୁ ଏବଂ ଯେଉଁମାନେ ଚାହୁଁଛନ୍ତି କିଛି ନା କିଛି ଗୋଟେ ନିଜ ଗୋଡ଼ରେ ଛିଡ଼ା ହେଇ କରିବା ପାଇଁ ମୁଁ ସେମାନଙ୍କୁ ସମସ୍ତଙ୍କୁ ଆହ୍ୱାନ ଦେଉଛି ଯେ ସମସ୍ତେ ମିଶିକି ଆସନ୍ତୁ, ଗୋଟେ ନୂଆ ଓଡ଼ିଶା ଗଢ଼ିବା।
1: ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହା ସହିତ ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ଆଜି ଭୁବନେଶ୍ୱରସ୍ଥିତ ପୁଲିସ୍ ଡିଜି କ୍ୟାମ୍ପ ଅଫିସରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ତାରିଖରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର 7ମ ବାଟାଲିୟନ୍ ପଡ଼ିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୁଲିସ୍କୁ ରାଷ୍ଟ୍ରପତି ପତାକା ସମ୍ମାନ ପ୍ରଦାନ କରିବେ। ମନ୍ତ୍ରୀ ଶ୍ରୀ ଶାହା ଏହି ଅବସରରେ ରାଜ୍ୟ ସରକାରଙ୍କ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଇବର ଅପରାଧ ସମ୍ପର୍କିତ ତଥ୍ୟ ପ୍ରଦାନ ଏବଂ ଏହାର ମୁକାବିଲା ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ରାଜ୍ୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ପ୍ରତିଷ୍ଠା ହେଲେ ସାଇବର ଅପରାଧର ପ୍ରତିରୋଧ, ତଦନ୍ତ, ସୂଚନା ବିନିମୟ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ସହ ସମସ୍ତ ସୂଚନା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରକୁ ପ୍ରଦାନ କରାଯାଇପାରିବ। ଏହା ମାଧ୍ୟମରେ ସାଇବର ଠକେଇ, ଅନ୍ଲାଇନ୍ ଆର୍ଥିକ ଜାଲିଆତି, ଡିଜିଟାଲ୍ ଗିରଫ ଭଳି ଅପରାଧର ଶୀଘ୍ର ତଦନ୍ତ କରାଯାଇପାରିବ। ସୂଚନା ଅନୁଯାୟୀ ଏହି ସମନ୍ୱୟ କେନ୍ଦ୍ରରେ ଜଣେ ଡିଆଇଜି ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 10ଟି ରାଜ୍ୟରେ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ ହୋଇସାରିଛି।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଦୈତାପତିମାନଙ୍କର ପ୍ରବେଶ ନୀତି ହୋଇଯାଇଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦୈତାପତି ସେବକଙ୍କର ଶ୍ରୀମନ୍ଦିରରେ ଗୁରୁଦାୟିତ୍ୱ ରହିଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସେନାପଟା ଓ ବାହୁଟ କଣ୍ଟା ଲଗାଯାଇଥାଏ। ଦୈତାପତି ସେବକମାନେ ଶ୍ରୀଜୀଉଙ୍କର ଅଣସର ଗୁପ୍ତନୀତି ସହିତ ନବଦିନାତ୍ମକ ରଥଯାତ୍ରା କାର୍ଯ୍ୟ ତୁଲାଇଥାନ୍ତି। ସ୍ନାନଯାତ୍ରା ପହଣ୍ଡି ପାଇଁ ଦକ୍ଷିଣ ଦ୍ୱାର ଦେଇ ପାରିମାଣିକ ଟିକେଟ୍ ଦର୍ଶନ ଧରି ପ୍ରବେଶ କରିବେ। ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ସହିତ ସ୍ନାନମଣ୍ଡପରେ ଦର୍ଶନ ପରେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦୁର୍ଲଭ ହାତୀବେଶ ଦର୍ଶନ ଓ ଜଳ ଲାଗି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟାରେ କହିଛନ୍ତି,
1: ସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ବ୍ୟବସ୍ଥା ହେବା କଥା ସେ ଉପରେ ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ପୁଲିସ ପ୍ରଶାସନ ତରଫରୁ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥା ହେଇଛି ତାର ଆଜି ସମୀକ୍ଷା କରିଛେ। ଯାହା ବି ନୀତିକାନ୍ତି ସମ୍ପାଦନ ପାଇଁ ନିର୍ଘଣ୍ଟ ହେଇଛି ସେ ହିସାବରେ ସମସ୍ତ ନୀତିକାନ୍ତି ସମ୍ପାଦିତ ହେଉଛି ଏବଂ ଆଉ ଯେହେତୁ ଦୁଇ ଦିନ ରହିଲା ଏହି ମହାର୍ଗ ପର୍ବ ପାଇଁ ତେଣୁ ସମସ୍ତ ପ୍ରସ୍ତୁତିର ଆମେ ପ୍ରକ୍ରିୟା ଅଛି ତା ଉପରେ ଆମେ ଆଜି ସମୀକ୍ଷା କରିଛେ। ସବୁ ଠିକ୍ ହିସାବରେ ଅଛି ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଯାହା ବି ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତା ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ଗୁଡ଼ିକ ତାର ବ୍ୟବସ୍ଥା କରିଛି।
0: ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣରେ ରଖାଯାଇଛି। ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି।
2: ବ୍ୟାରିକେଡିଙ୍ଗ ଏ ସବୁ ଆମର ଆରେଞ୍ଜମେଣ୍ଟର ମୁଖ୍ୟ ଅଙ୍ଗ ଅଛି। 453 କନଷ୍ଟେବଲ୍ସ, 54 ହବଲଦାର, 360।
0: ମହାନଦୀ ଜଳବଣ୍ଟନ ବିବାଦର ସମାଧାନ ନେଇ ଆଜି ଜଳ ବିବାଦ ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ଚଳିତ ମାସ 16 ତାରିଖରୁ 11 ଦିନ ଧରି ଜଳବଣ୍ଟନ ନେଇ ବୈଷୟିକ, ଆଇନଗତ ଓ ପ୍ରଶାସନିକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ଟ୍ରିବ୍ୟୁନାଲରେ ଆଲୋଚନା ସମ୍ପର୍କିତ ରିପୋର୍ଟ ଉପସ୍ଥାପନ ହେବାର ସମ୍ଭାବନା ରହିଛି। କମିଟି ଜଳବଣ୍ଟନର ପ୍ରକ୍ରିୟା, ଜଳ ଉପଲବ୍ଧତା, ଉପରମୁଣ୍ଡରେ ନିର୍ମିତ ପ୍ରକଳ୍ପଗୁଡ଼ିକର ପ୍ରଭାବ, ଜଳପ୍ରବାହ ସମ୍ପର୍କିତ ତଥ୍ୟର ସମନ୍ୱୟ ଓ ନଦୀ ଅବବାହିକା ପରିଚାଳନା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଆଲୋଚନା ମାଧ୍ୟମରେ ସହମତି ଭିତ୍ତିରେ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ପ୍ରୟାସ ଜାରି ରଖିଛନ୍ତି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଟିଟିଲାଗଡ଼ ମୁନିଗୁଡ଼ା ସେକ୍ସନର ନିରୀକ୍ଷଣ କରିଛନ୍ତି। ଏହି ସେକ୍ସନର ବିଭିନ୍ନ ଷ୍ଟେସନର ନିରାପତ୍ତା ଓ ଟ୍ରାଫିକ୍ ବ୍ୟବସ୍ଥା, ଯାତ୍ରୀ ସୁବିଧା ଏବଂ ଜାରି ରହିଥିବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଚାଲିଥିବା ପୁନଃ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଶ୍ରୀ ଫୁଙ୍କୱାଲ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକ ଶେଷ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ସାଂସଦ ମନମୋହନ ସାମଲ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। 12 ଶକ୍ତି କେନ୍ଦ୍ର ପଥରଖଣି ମଣ୍ଡଳ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସାମଲ ତରାଣ୍ଡୋ ବଟ ମହାପୁରୁଷ ପୀଠ ପରିସର ସଫେଇ କରିଥିଲେ। କାର୍ଯ୍ୟକ୍ରମରେ ଦଳୀୟ ବିଧାୟକ ଓ କର୍ମୀମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଡନା ଓ ଚଚରାଗୁଡ଼ା ଗ୍ରାମରେ ଆୟୋଜିତ ଜନସମ୍ପର୍କ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇଛନ୍ତି। କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ବର୍ଷ ଏବଂ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶ୍ରୀ ମାଝୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ଠାରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷର ଶାସନକାଳରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ମହିଳା ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ସାଧାରଣ ଲୋକଙ୍କ ଜୀବନଯାତ୍ରାରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ବୋଲି ବିଧାୟକ କହ୍ନାଇ ଚରଣ ଡାଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସାଧାରଣ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟ ପକ୍ଷରୁ ଭଦ୍ରକ ଜିଲ୍ଲାର ଅଣକ୍ୟାଡରଭୁକ୍ତ ସରକାରୀ ଆଇନଜୀବୀମାନଙ୍କ ପାଇଁ 2 ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ଲଲାଟେନ୍ଦୁ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭାରତୀୟ ନ୍ୟାୟ ସଂହିତା, ନୂତନ ଆଇନର ଧାରା ଓ ଉପଧାରା ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆସନ୍ତାକାଲି ଶେଷ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲା ଏ କ୍ଷେତ୍ରରେ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀ ଚମ୍ପୁଆ, ପାଟନା, ଆନନ୍ଦପୁର, କେନ୍ଦୁଝର ସଦର, ତେଲକୋଇ ଓ ଘସିପୁରାରେ ପରିଗଣନା ଫର୍ମର 100% ଡିଜି

ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଗାରଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସଶକ୍ତ ଏବଂ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରଠାରେ ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଅପରାହ୍ନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଏବଂ ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲ୍ରେ ହେବ ଶୁଣାଣି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣମାନେ ଏତେବେଳେ ଯାହା ଶୁଣିଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ ସମୟ ଅପରାହ୍ନ 5:00 ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ପାଲା। ଏହାକୁ ପରିବେଷଣ କରିଛନ୍ତି ଗୋପବନ୍ଧୁ ସୁନା ଓ ସାଥୀ।

0: ସମ୍ମାନୀୟ ଶ୍ରୋତାବୃନ୍ଦେ, ଆଜିର ବିଷୟ ହଉଛି ଭିଲମଙ୍ଗଳ ଭକ୍ତି ଚିନ୍ତାମଣି ସାହିତ୍ୟ।
1: ଆଚ୍ଛା ଆଚ୍ଛା,
0: ରାଗ ଆସୁଛି ଚୋଖି ଗୋପ।

ଗୋପପୁରରେ ଜଣେ ନିତ୍ୟାନ୍ତ ଗରିବ ବ୍ରାହ୍ମଣ ଜଣେ ଥିଲେ। ତାଙ୍କର ଏକବଟୀ ମାତ୍ର ପୁତ୍ର, ସେ ଭିକ୍ଷା ନ କଲେ ଜୀବନ ଯାପନ କରିପାରୁନଥିଲେ। ମୋ ପୁଅଟି ବଡ ମଣିଷ ହବ ଭାବି ସେ ଭିକ୍ଷା କରି ପାଠ ପଢ଼ାଉଥାନ୍ତି। ଘଟଣା ହେଲା କଣ?

ପଢ଼ି ନ ଯାଇ ବେଶ୍ୟ ଭବନରେ ତା ଜୀବନ ଯାପନ କରୁଥାଏ। ଦିନକ ଘଟଣା ହୋଇଛି କଣ? ସ୍ୱର ଆସିଲା କୁମ୍ଭକାମଦୀ, ପୁତ୍ରଟି ବେଶ୍ୟାପୁରରୁ ଫେରୁଛି।

0: ଦେଖିପାରି ବୁଢା ଚିହ୍ନି ଡାକିଲା
1: ଆରେ ବାପା ବିନ୍ଦା ମଙ୍ଗଳ
2: ବାପା
3: ବାପା
1: ଆରେ ତୁ ଆଜି କାଁ କଲେ ନାଇଁ ଯାଇନ ବାପା
2: ନାଇଁ ଗୋ ବାପା ବାପା ମୁଁ ଦିନ ଦୁଇ ହେଲାନ କୋଚିଂରେ ଟ୍ୟୁସନ୍ ପଢୁଛେ ଗୋ ଗୁଟେ ଦିଦିଟେ ପଢ଼ାସନ୍ ଇଥର କଲେଜ ନେ ଫାଷ୍ଟ ହେମି ଗୋ
1: ହଁ ବାପା ଯଦି ପଢ଼ଉଛନ୍ ବୋଲେ ପଢ଼ ବାପା ଖାପି ଖୋଲି ଖୋଲି ଖାତା ଖୋଲି ଖୋଲି ପଢ଼ ହେଲେ ମୋ ମା ଦାଦି କେ ରଖ ବାପା
2: ହଁ ଗୋ ବାପା
0: ତେବେ ଘଟଣା ହେଲା କ'ଣ ସ୍ୱର ପଡ଼ିଲା ଅଷାଢ଼ ଶୁକ୍ଳ ବାଣୀ।

ଯେତେବେଳେ ପ୍ରବଳ ବର୍ଷା ପହଞ୍ଚିଛି, ବିଲ ବାଡ଼ିରେ ଚାଷ କରି ଚାଷୀ ମାନେ ଲାଗିଗଲେ, ପକ୍ଷୀ ମାନେ ପିଞ୍ଜରା ତିଆରି କଲେ, ଦୁହିଁ ମାନେ ଗୃହ ଛାତ କରି ବସିଲେ, ଘୋର ବର୍ଷା ପହଞ୍ଚିଲା।

ପରି ପ୍ରବଳ ବର୍ଷାରେ ଚିନ୍ତାମଣିପୁରକୁ ପୁତ୍ର ଯାଇପାରିଲା ନାହିଁ। ଚିନ୍ତାମଣି ମନେ କରୁଛି, ଜଣେ ପୁତ୍ର ମନେ କରୁଛି, ଭାବିଲା ନିଶ୍ଚୟ ଆଜି ଯିବି। ଏତିକି ବିଚାର କରି ବାହାରୁଛି, କେତେ ସମୟରେ ଗଲା।

ଅନ୍ଧାର ହଟି ଆସିଛି, ଚକ୍ ଚକ୍ ବିଜୁଳି ମାରୁଛି, ବେଙ୍ଗ ମାନେ ଚିତ୍କାର ନାଦ କରୁଛନ୍ତି। ଏପରି ସମୟରେ ନଦୀ ଖଣ୍ଡିରେ ପୁଅ ପହଞ୍ଚିଛି।

ହେ ସମ୍ମାନୀୟ ପଣ୍ଡିତ ପରତ ଉନ୍ମାଦ ପୁଅଟା ଯେତେବେଳେ ବିଜୁଳି ଚକ୍ କରି ମାରିଦିଏ ମୁର୍ଦ୍ଦାରକ ଲମ୍ବା ପରି ପଡ଼ିଛି ଭାବିଲା ଗୋଟିଏ ଡଙ୍ଗା ବାନ୍ଧି ଦେଇଛି ମୁଁ ଯିବି ପୁତ୍ର ହେମନ୍ତ ମନେ ଭାବିଲା ଧନ

ତେଣିକି ଭାବିଲା ପ୍ରିୟାପୁରକୁ ତ ଆସିଲି, ଯିବି କେମିତି? ଆଜ୍ଞା, କେତେ ଦିନରୁ ଗୋଟିଏ ଅଜଗର ସର୍ପ ହୁଳି ଆସି ଗୋଟିଏ ଖମାରେ ଗୋରାଇ ହୋଇ ଶୀତଳ ପବନ ଖାଉଛି, ତାକୁ ଦେଖିପାରିଲା ସର୍ପ ରହିଲା।

0: ବର୍ଷାରେ ଭିଜିଗଲାଣି, ସେତେ ଥରି ଯାଉଛି, ଦୁଆରେ ଯେତେବେଳେ ଢିକ କରି ପକାଇ ହେଲା, କନ୍ୟା ମାନେ ଚାହିଁ ଉଠିଲେ।
1: ହଇଲୋ ସୁଷମା, କଣ ଗୋ ନାନୀ, କାଣ ଆବାଜଟେ ହେଲା ଦେଖ ତ, ଆର କାଣ ଦେଖୁଛୁ, ଇଟା ସେ ଆସିଗଲାନ, ଇଟା ସେ ମେଲା ଖାଉଛେନ।
2: ଏ ସତେ କାଁ?
1: ହଁ
2: ଇମା,
1: ତୁମେ ଏତେ ରାତିରେ କେନ୍ତି ଆଇଲ ଗୋ?
3: ତୁମେ ଯେନ୍ ଡଙ୍ଗା ଦେଇଛ।
2: ଡଙ୍ଗା ମୁଁ ନାଇଁ ଦେଇ ତ,
3: ଆର ଦୌଡ଼ି ଗୋଟେ ବି ଦେଇଛ।
2: ଇମା
3: ଡଙ୍ଗା
2: ଅଛେ।

0: ମୋର ହୋଇଛି କଣ?
1: ଯେତେବେଳେ
0: ବର୍ତ୍ତମାନ ପୁତ୍ରଟି ଯାଉଛି, ପ୍ରଭାତ ହୋଇ ଆସିଲାଣି, ସାଧବର ଝିଅ ବହୁ ଗାଧି ଆସୁଛନ୍ତି, ପୁତ୍ରର କଦର୍ଯ୍ୟ ଦେଖି ପଚାରିଲେ,
2: ଗୋଟେ କଥାଟେ କହୁଛେ, ସତ୍ କରବ ବୋଇଲେ ମୁଇଁ ତୁମକୁ ଗୋଟେ ଜିନିଷ ମାଗମି।
1: ଆମେ ସତ୍ କଲୁ, ଆମର ମନ ଛଡା ଜାଣା ମାଗଣା
2: ଦମୁ ବାବୁ। ତୁମର ମୁଡର ଯୁଡେ ଖିରପିନି କଟା ମତେ ଦିଅ।
1: ଅଲଗା କାଣା ମାଗବା ବାବୁ ତୁମେ? ଆମେ ତାହେଲେ ନେଇ ଚଲିଅ।
0: ଯେତେବେଳେ କଣ୍ଟ ପାଇଗଲା ପୁତ୍ର, ଭାବିଲ ଏ ପାପ ଚକ୍ଷୁରେ ନାରୀ ମର୍ଯ୍ୟାଦାକୁ ଦେଖିବ, ମନୁଷ୍ୟତା ନଷ୍ଟ କଲି, ଯାହାର ଆଖି ଫୁଟି ଯା, ସେ ଦୁଇ କଣ୍ଟା ଆଖିରେ ମାରିଦେଇ କନ୍ୟାକୁ ହେତୁ କରି କାନ୍ଦୁଛି।
3: ଚିନ୍ତାମଣି ଚିନ୍ତାମଣିରେ ଏତେ ସରି ତୁ କଲୁ।

ଆକାଶବାଣୀ ବଲାଙ୍ଗୀର ଏଥର ଶୁଣନ୍ତୁ ଓଡ଼ିଆ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଗୀତଗୁଡ଼ିକ ଲେଖିଛନ୍ତି ନିଜାମ, ସଙ୍ଗୀତରେ ସଜାଇଛନ୍ତି ପୂର୍ଣ୍ଣ ଖୁଣ୍ଟିଆ, ପ୍ରଥମେ ଗାଇଛନ୍ତି ନିବେଦିତା।

ଆପଣମାନେ ଶୁଣିଥିଲେ ଓଡ଼ିଆ ସୁଗମ ସଙ୍ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ସନ୍ଧ୍ୟା 6ଟା ହେବ। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ଦିଲ୍ଲୀରୁ ଶୁଣିଥିଲେ ହିନ୍ଦୀରେ ସମ୍ବାଦ ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ, ଆମର ଚଳିତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇ ଦେଉଛୁ।

ଆଜି ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଭକ୍ତି ଗୀତ, ଆଞ୍ଚଳିକ ଗୀତ, ସନ୍ଧ୍ୟା 6:30। 6:55 ରହିଛି ଆଜିର ପ୍ରସଙ୍ଗ, ରିଲେ କରି ଶୁଣିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଜିଲ୍ଲା ହାଲଚାଲ, ଆଜି ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। କାର୍ଯ୍ୟକ୍ରମ ବନାନୀ 7:30। ରାତି 8:00 ଶୁଣିବେ କଥା ସାହିତ୍ୟରେ ବିଶେଷ କାର୍ଯ୍ୟକ୍ରମ ଗଳ୍ପ ଝର, ଗଳ୍ପ ସାମୁଦ୍ରିକ, ଗାଳ୍ପିକ ମନୋଜ କୁମାର ପୂଜାରୀ, ଉପସ୍ଥାପନ ରାଜବିଲୋଚନ ଆଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ରାତି 8:15 ଶୁଣିବେ ଭକ୍ତ ଚରଣ ଦାସ କୃତ ମଥୁରା ମଙ୍ଗଳ ଭାଗ 14। 8:45 ଶୁଣିବେ ହିନ୍ଦୀରେ ସମ୍ବାଦ, ରିଲେ କରି ଶୁଣିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ ଇଂରାଜୀରେ ସମ୍ବାଦ। 9:15 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ, 10:00 ଓଡ଼ିଆ ଚଳଚ୍ଚିତ୍ର ଗୀତ, ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପଣ୍ଡିତ ଭୀମସେନ ଯୋଶୀଙ୍କ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଶୁଣିବେ। ଏହା ହେଲା ଶ୍ରୋତାବନ୍ଧୁ ଆମର କାର୍ଯ୍ୟସୂଚୀ ସମ୍ପର୍କରେ।

ଅଂଶୁଘାତ ସତର୍କତା ଲକ୍ଷଣ ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣ ହେବା, ଚର୍ମ ଶୁଷ୍କ, ଲାଲ ଓ ଉତ୍ପତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା ଦିନ 11-3 ମଧ୍ୟରେ ଖରାତାତିରେ ଅଧିକ ରହିଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ। କୌଣସି ପ୍ରକାର

ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ପ୍ରତିକାର, ଅଂଶୁଘାତ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ORS ଚିନି ଲୁଣ ସର୍ବତ ସାଦା ପାଣି ପିଆନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ। ମୁଣ୍ଡ ଧୋଇ ଦିଅନ୍ତୁ। ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର, AC ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗା ହର୍ଚ୍ଚ ଯୋଗେ। ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରସାରିତ ହେଉଛି।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। ପ୍ରଥମେ ଲାଲ ରତ୍ନାକର ସିଂଙ୍କ ଲେଖାରୁ ଗାଇଛନ୍ତି କମଳ କୁମାରୀ ବେହେରା।

ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6:40 ହେବ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ବିଜ୍ଞାପନ ଓ ପରେ ଆଞ୍ଚଳିକ ସମ୍ବାଦ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ଆଜି ରାତି 10:30ରୁ ଆସନ୍ତାକାଲି ଅପରାହ୍ନ 1 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଏବଂ ମୌସୁମୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଭୁବନେଶ୍ୱର ଲୋକସେବା ଭବନରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିନିର୍ମାଣ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦେଶର ଘରୋଇ ଉତ୍ପାଦର 30% ଏବଂ ମୋଟ ଉତ୍ପାଦର 45% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ଆସିଥାଏ। ରାଜ୍ୟ ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହିତ ଦ୍ରୁତ ଶିଳ୍ପାୟନ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିବା ସହିତ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଅନ୍ତର୍ଭୁକ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: କାରଣ ଆଜି ଏହି ଯୋଉ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମର ଅଣୁ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ମହିଳାମାନଙ୍କୁ ଉଦ୍ୟମୀ ବା ଏଣ୍ଟରପ୍ରେନର କରିବା ଦିଗରେ ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ସୃଷ୍ଟି କରାଯାଏ। ଆଜିର ପଦକ୍ଷେପ ଗୁଡ଼ିକ ଆମର ଅର୍ଥନୈତିକ ବିକାଶକୁ ସମାବେଶୀ କରିବ ଏବଂ ସମାଜର ତୃଣମୂଳ ସ୍ତରକୁ ସଶକ୍ତ କରିବା ସହିତ ଇଏ ନିଶ୍ଚିତ ଭାବରେ ଆମ ପାଇଁ ବଡ଼ ସହାୟକ ଏବଂ ଭାଗିଦାରୀ ହେବା ପାଇଁ ଯାଉଛି।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ନାରୀ ଶକ୍ତି ସ୍ୱାବଲମ୍ବୀ ସମାବେଶୀ ଓ ପ୍ରଗତିଶୀଳ ଓଡ଼ିଶା ବିକାଶ କେନ୍ଦ୍ରରେ ରହିଛି। କଲ୍ୟାଣରେ ସଶକ୍ତିକରଣ, ସଶକ୍ତିକରଣରେ ନେତୃତ୍ୱ ଓ ନେତୃତ୍ୱରୁ ପରିବର୍ତ୍ତନ ହେଉଛି ସରକାରଙ୍କ ଦୃଷ୍ଟିକୋଣ। ଏସ୍ଏସ୍ଜିରୁ ଷ୍ଟାର୍ଟଅପ୍, ପାରମ୍ପରିକ କୌଶଳରୁ ଆଧୁନିକ ଉଦ୍ୟୋଗରେ ରାଜ୍ୟର ମହିଳାମାନେ ନବସୃଜନକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର 1 ବର୍ଷ ପାଇଁ କାର୍ଯ୍ୟଯୋଜନାର ଶୁଭାରମ୍ଭ ବରପାଲ୍ଲୀ ଏବଂ କେସିଙ୍ଗାରେ ଏମ୍ଏସ୍ଏମ୍ଇ ପାର୍କ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ, ବାଲେଶ୍ୱର ରାଇସ୍ ମିଲ୍ କ୍ଲଷ୍ଟରର ଉଦ୍ଘାଟନ ଏବଂ ପାହାଡ଼ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଢେଙ୍କାନାଳ ମିନି ଷ୍ଟାଡିୟମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ସରକାର ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ୍କୁ ଆର୍ଥିକ ସହାୟତା ପ୍ରଦାନ କରି ନିଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରୁଛନ୍ତି।

0: କରିଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ହଲ୍ରେ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଉପଲବ୍ଧ ସରକାରୀ ଯୋଜନା, ଉଦ୍ୟୋଗ ସ୍ଥାପନ ପ୍ରକ୍ରିୟା, ବ୍ୟାଙ୍କ ଋଣ ସୁବିଧା, ଡିଜିଟାଲ୍ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ପାଞ୍ଚଦିନିଆ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଦ୍ୟୋଗୀ ହେବାର ବିଭିନ୍ନ ସୁଯୋଗ ସୃଷ୍ଟି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ନିମନ୍ତେ ଆଜି ରାତି 10:30ରେ ଆସନ୍ତାକାଲି ଅପରାହ୍ନ 1:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ମାର୍କେଟ୍ ଛକଠାରୁ ବ୍ୟାରିକେଡ୍ରେ ଶ୍ରଦ୍ଧାଳୁମାନେ ଯାଇ ସ୍ନାନଯାତ୍ରା ଦିନ ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିପାରିବେ। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟତ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
1: ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ସେଥିପାଇଁ ଆମର ପୁରା ର୍ୟାମ୍ପର ବ୍ୟବସ୍ଥା କରାଯାଇଛି। ସ୍ନାନ ମଣ୍ଡପ ତଳେ ଯେଉଁ ର୍ୟାମ୍ପର ବ୍ୟବସ୍ଥା ଦୃଷ୍ଟିରୁ ଦିନ ତମାମ ଏ ଦର୍ଶନ ଜାରି ରହିବ। ତେଣୁ ଆମର ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ଓ ସବୁଠୁ ବଡ଼ କଥା ହେଲା ଟ୍ରାଫିକ୍। ସେଇଥିପାଇଁ ଆପଣମାନଙ୍କ ମାଧ୍ୟମରେ ଟ୍ରାଫିକ୍ ବ୍ୟବସ୍ଥା ଏସ୍ପି ବିସ୍ତୃତ ଭାବରେ କହିସାରିଛନ୍ତି। ଆମେ ପାର୍କିଂ ପ୍ଲେସ୍ ସେଇଭଳିଆ ଆଇଡେଣ୍ଟିଫାଇ କରିଛୁ ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯେଉଁ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ।
0: ଦେଶବ୍ୟାପୀ ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଏନେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୋଲିଓ ବୁଥ୍, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଅଭିଭାବକମାନେ ନିଜ ନିଜର ଶିଶୁଙ୍କୁ ନିକଟସ୍ଥ ପୋଲିଓ ବୁଥ୍ରେ ପୋଲିଓ ବୁନ୍ଦା ଦେଇପାରିବେ। ବୁଥ୍ରେ ପୋଲିଓ ବୁନ୍ଦା ନ ନେଇଥିବା ଶିଶୁଙ୍କୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ପୋଲିଓ ରୋଗର ମୂଳୋତ୍ପାଟନ ଓ ସମସ୍ତ ଶିଶୁକୁ ଟିକାକରଣର ସୁବିଧା ପ୍ରଦାନକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ରାଜ୍ୟର ବିଭିନ୍ନ ପୋଲିଓ ବୁଥ୍ରେ ଆସନ୍ତାକାଲି ଟିକା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଅଭିଯାନରେ କେନ୍ଦ୍ରାପଡ଼ା ଜିଲ୍ଲାର 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଆସନ୍ତାକାଲି 670 ପୋଲିଓ ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବଲାଙ୍ଗୀର ଜିଲ୍ଲାରେ ପାଟନାଗଡ଼ରେ ନିର୍ମାଣ ହେବାକୁ ଥିବା ଅଟଳ ବସ୍ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବସ୍ଷ୍ଟାଣ୍ଡ ପାଟନାଗଡ଼ ଓ ଏହାର ଆଖପାଖ ଅଞ୍ଚଳର ସାମଗ୍ରିକ ବିକାଶରେ ସକାରାତ୍ମକ ପ୍ରଭାବ ପକାଇବ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ 1,22,00,000 ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ରାଇଘର ବ୍ଲକ୍ରେ 43 PL ଦେଉଳପାରା ପର୍ଯ୍ୟନ୍ତ ସଡ଼କର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଛି। ସେହିପରି ଉମରକୋଟ ବ୍ଲକର ସୁଖିକାଁ, ଡିଏମ୍କେ ଛକରୁ ଦୁରୁଆଗୋଡ଼ା ଓ ଜାମୁପାରାରୁ ଓଟେମୁଣ୍ଡା ପର୍ଯ୍ୟନ୍ତ ନୂତନ ସଡ଼କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ସାମଲ ବୁଦ୍ଧିଜୀବୀମାନଙ୍କ ସହ ମତ ବିନିମୟ କରିବା ସହ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅଧୀନରେ ଚାରା ରୋପଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଥିବା 1,448 ମତଦାନ କେନ୍ଦ୍ରରେ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସଂଗୃହୀତ ତଥ୍ୟର ସଠିକ୍ ଯାଞ୍ଚ ଓ ଡିଜିଟାଇଜେସନ ପରେ ଆସନ୍ତା 5 ତାରିଖରେ ଚିଠା ତାଲିକା ପ୍ରକାଶ ପାଇବ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବନିଯୁକ୍ତ ଅଣକ୍ୟାଡର ଅଭିଯୋଜନା ଅଧିକାରୀ ଏପିପିମାନଙ୍କର ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୌରାଜଜ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସମାଜର ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ

ଏପିପି ମାନଙ୍କୁ ପରାମର୍ଶ ଦେଇଛନ୍ତି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପଶ୍ଚିମ ଓଡ଼ିଶାର ସାତଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ।

0: আসন্তকালি ছাড়ো আরম্ভ হব পলস পোলিও টিকাকরণ অভিযান এবং মৌসুমী প্রভাবে আগামী সাত দিন পর্যন্ত রাজ্যের বিভিন্ন স্থানে বর্ষা সম্ভাবনা। আঞ্চলিক সংবাদ আজি পাই এতিকি।
1: আপন মানে কার্যক্রম শুনছন্তি আকাশবাণী কটক কেন্দ্ররু।
2: ଆଜିର ପ୍ରସଙ୍ଗ ଉଦ୍ୟମୀ ଭାରତର ନବଦିଗନ୍ତ ଏମ୍ଏସ୍ଏମ୍ଇ କ୍ଷେତ୍ର ଆଲେଖ୍ୟ ମଳୟରଞ୍ଜନ ମିଶ୍ର ଉପସ୍ଥାପନାରେ ମୁଁ ନୀନା ସାହୁ। କାରିଗର ଏବଂ ଗ୍ରାମୀଣ ଉଦ୍ୟୋଗଠାରୁ ଆରମ୍ଭ କରି ନବସୃଜନଶୀଳ ନିର୍ମାତା ପର୍ଯ୍ୟନ୍ତ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଅଭିବୃଦ୍ଧି କାହାଣୀକୁ ଅଧିକ ସଶକ୍ତ କରୁଛି। ନିରନ୍ତର ସଂସ୍କାର, ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଏବଂ ଲକ୍ଷ୍ୟଭିତ୍ତିକ ସହଯୋଗ ମାଧ୍ୟମରେ ଦେଶର ଲକ୍ଷାଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରୋତ୍ସାହିତ ହେଉଛନ୍ତି। ଅନ୍ୟ ପ୍ରକାରେ କହିଲେ ଭାରତର ଆର୍ଥିକ ମାନଚିତ୍ରରେ ଏହାକୁ କେବଳ ଏକ କ୍ଷେତ୍ର କହିବା ଅପେକ୍ଷା ଦେଶର ପ୍ରଗତିର ଅସଲ ଇଞ୍ଜିନ୍ ବୋଲି କୁହାଯାଇପାରିବ। ଅର୍ଥନୀତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଜାତିସଂଘ ପକ୍ଷରୁ ଚଳିତ ବର୍ଷ ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇଗୁଡ଼ିକର ସଶକ୍ତିକରଣ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକ ଅଧିକ ବିକଶିତ ହେବାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଉଦ୍ୟୋଗଗୁଡ଼ିକ ଭିନ୍ନ ଭିନ୍ନ ଭାବରେ ପରିପୁଷ୍ଟ ହୋଇଛନ୍ତି। ଏହି କ୍ଷେତ୍ର ଦେଶର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ମନୋଭାବକୁ ପ୍ରତିପାଦନ କରୁଛି। ଆକଳନ ଅନୁଯାୟୀ ମୋଟ ରପ୍ତାନୀର ପ୍ରାୟ 50% ଏହି କ୍ଷେତ୍ରରୁ ଆସିଥାଏ। କେବଳ ବ୍ୟବସାୟିକ ଉଦ୍ୟୋଗ ମଧ୍ୟରେ ଏମ୍ଏସ୍ଏମ୍ଇ କ୍ଷେତ୍ର ସୀମିତ ନ ରହି ଅଧିକ ବ୍ୟାପକ ହୋଇଛି। ନିଯୁକ୍ତି, ନବସୃଜନ ଏବଂ ସମାବେଶୀ ଅଭିବୃଦ୍ଧିର ଏହି କ୍ଷେତ୍ର ନେତୃତ୍ୱ ନେଉଥିବା ବେଳେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମାନ ଭାବରେ ବ୍ୟାପକ ସୁଯୋଗ ସୃଷ୍ଟି ପାଇଁ ସହଯୋଗ ପ୍ରଦାନ କରୁଛନ୍ତି। ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଏହି ଉଦ୍ୟୋଗ କ୍ଷେତ୍ର ଦ୍ୱାରା ଅଧିକ ମଜବୁତ ହୋଇପାରିଛି। ଦେଶର ଏମ୍ଏସ୍ଏମ୍ଇ ଉଦ୍ୟୋଗ କ୍ଷେତ୍ର ଅର୍ଥନୈତିକ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିଛି। ଆକଳନ ଅନୁଯାୟୀ ଗତ ଜାନୁଆରୀ ମାସ ଶେଷ ସୁଦ୍ଧା ଦେଶର ଜିଡିପିରେ 31.1% ଏମ୍ଏସ୍ଏମ୍ଇ କ୍ଷେତ୍ରର ଅବଦାନ ରହିଛି। ଉତ୍ପାଦନ କ୍ଷେତ୍ରରେ 35.4% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ରହିଥିବା ଜଣାପଡ଼ିଛି। କୃଷି ପରେ ଏମ୍ଏସ୍ଏମ୍ଇ ଦେଶର ଦ୍ୱିତୀୟ ନିଯୁକ୍ତି କ୍ଷେତ୍ର ପାଲଟିଛି। 38.90 କୋଟି ଅଧିକ ଲୋକଙ୍କର ଏହା ଜୀବିକାର ଉତ୍ସ ପାଲଟିଛି। ଦେଶବ୍ୟାପୀ ଉଦ୍ୟୋଗୀ ସଂସ୍କୃତିକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ମହିଳା ତଥା ଯୁବ ନେତୃତ୍ୱାଧୀନ ଉଦ୍ୟୋଗୀ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ରହିଥିବା ବ୍ୟାପକତାରୁ ସୁଫଳ ପାଇପାରୁଛନ୍ତି। ଦେଶରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ 18 ପ୍ରଯୁକ୍ତିବିଦ୍ୟା କେନ୍ଦ୍ର କାର୍ଯ୍ୟ କରୁଛି। ଏହି କେନ୍ଦ୍ରଗୁଡ଼ିକ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଦକ୍ଷତା ବିକାଶ, ପ୍ରଯୁକ୍ତିବିଦ୍ୟା ଆଧାରିତ ଭିତ୍ତିଭୂମି ଏବଂ ନବସୃଜନର କେନ୍ଦ୍ର ଭାବେ କାର୍ଯ୍ୟ କରୁଛନ୍ତି। ସୁବ୍ୟବସ୍ଥିତ ନେଟୱାର୍କ ଏବଂ ତାଲିମ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ଉତ୍ସାହିତ କରୁଛନ୍ତି। ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ପ୍ରଯୁକ୍ତିବିଦ୍ୟା ଏବଂ ସମ୍ପ୍ରସାରଣ କେନ୍ଦ୍ର ଯୋଜନା ଅଧୀନରେ ନୂତନ କେନ୍ଦ୍ର ବିକଶିତ କରାଯାଉଛି। ଗତ ନଭେମ୍ବର ସୁଦ୍ଧା ଦେଶବ୍ୟାପୀ 25 ସମ୍ପ୍ରସାରଣ କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିଲା। ଏହା ମାଧ୍ୟମରେ 53,963 ଜଣ ଯୁବବର୍ଗଙ୍କୁ ତାଲିମ ଏବଂ 1,357 ଏମ୍ଏସ୍ଏମ୍ଇ କେନ୍ଦ୍ରକୁ ସହାୟତା ପ୍ରଦାନ କରାଯାଇପାରିଛି। ବିଶ୍ୱବ୍ୟାଙ୍କ ସମର୍ଥିତ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ବ୍ୟବସ୍ଥା ଅଧୀନରେ 9 ନୂତନ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଗତ 2025-26 ଆର୍ଥିକ ବର୍ଷରେ ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର ଅଭିବୃଦ୍ଧି କାହାଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ପରିଣତ ହୋଇଛି। ସଶକ୍ତ ଅନୁଷ୍ଠାନ, ଋଣ ପ୍ରଦାନରେ ସହଜତା, ପ୍ରଯୁକ୍ତିବିଦ୍ୟା ଉପଯୋଗ, ତ୍ୱରିତ ଅଭିଯୋଗ ସମାଧାନ ଏବଂ ବ୍ୟାପକ ବଜାର ସୁଯୋଗ

0: ଏମ୍ଏସ୍ଏମ୍ଇ ଇକୋସିଷ୍ଟମକୁ ଅଧିକ ସଶକ୍ତ କରୁଛି। ଉଦ୍ୟମ ପଞ୍ଜିକରଣ ପୋର୍ଟାଲ ଏବଂ ଉଦ୍ୟମ ଆସିଷ୍ଟ ପ୍ଲାଟଫର୍ମ ଅଧୀନରେ ଏପର୍ଯ୍ୟନ୍ତ ପଞ୍ଜିକରଣ 8,70,00,000 ଅଧିକ ହୋଇଛି। ଏମ୍ଏସ୍ଏମ୍ଇ ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ପାଣ୍ଠି ଟ୍ରଷ୍ଟ ଇତିମଧ୍ୟରେ 25 ବର୍ଷ ସମ୍ପୂର୍ଣ୍ଣ କରିଛି। ଗତ ଜାନୁଆରୀ 1ରୁ ନଭେମ୍ବର ଶେଷ ସୁଦ୍ଧା 3,77,000,00,000 ଟଙ୍କା ପାଣ୍ଠି ମାଧ୍ୟମରେ 29,00,000 ଅଧିକ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ଗ୍ୟାରେଣ୍ଟି ସୀମା 5 କୋଟିରୁ 10 କୋଟିକୁ ବୃଦ୍ଧି ପାଇଛି। ଚଳିତ ବର୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସହଜ ବ୍ୟବସାୟ କ୍ଷେତ୍ର ପ୍ରଦାନ କରିବା ଲକ୍ଷ୍ୟ ନେଇ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ କେତେକ ନୂତନ ଡିଜିଟାଲ୍ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରିଛି। ସେଥିମଧ୍ୟରେ ଜନସମର୍ଥ ପୋର୍ଟାଲ ଅନ୍ୟତମ। ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମର ଏହି ନବ ସଂସ୍କରଣ ବ୍ୟାଙ୍କରୁ ଋଣ ମଞ୍ଜୁରୀ ଏବଂ ଅର୍ଥ ପାଇବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସମୟୋପଯୋଗୀ କରିପାରିଛି। ଅନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ସମାଧାନ, ଏମ୍ଏସ୍ଏମ୍ଇ ଗ୍ଲୋବାଲ୍ ମାର୍ଟ ଏବଂ ଭାସି ନିଆଦି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି। ପରିଶେଷରେ ଏତିକି କୁହାଯାଇପାରେ, ଏମ୍ଏସ୍ଏମ୍ଇ କ୍ଷେତ୍ରର ଅଭିବୃଦ୍ଧି ଆତ୍ମନିର୍ଭର ଭାରତ ସ୍ୱପ୍ନ ସାକାର କରିବାରେ ଏକ ବଡ଼ ମାଧ୍ୟମ ପାଲଟୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଉଦ୍ୟମୀ ଭାରତର ନବଦିଗନ୍ତ ଏମ୍ଏସ୍ଏମ୍ଇ କ୍ଷେତ୍ର। ଆଲେଖ୍ୟ ମୂଳରଞ୍ଜନ ମିଶ୍ର, ଉପସ୍ଥାପନା ନୀନା ସାହୁ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତିଶ କୁମାର ଶତପଥୀ ଜୁହାର। ପହିଲା ମୁଖିଆ ଖବର। ଦେଶର ଅଭିବୃଦ୍ଧି ଥି ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଆଉ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆବାକେଲ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆଉ ଶ୍ରୀଜୀଉଙ୍କର ସ୍ନାନଯାତ୍ରାର ସ୍ୱତନ୍ତ୍ର ନୀତିକାନ୍ତି ଲାଗି ଆଜି ରାତି 10:30 ଆବାକେଲ ଉପରବେଳା 1 ତକ ସର୍ବସାଧାରଣ ଦର୍ଶନ ବନ୍ଦ। ଏଥର ପୁରା ଖବର। ବିଶ୍ୱ ଅର୍ଥନୀତି ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକେ ସ୍ୱୀକୃତି ଦେବାର ଆଉ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟୀତ୍ୱକେ ପ୍ରୋତ୍ସାହିତ କରିବାର ଲାଗି ଆଜ୍ ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଓ ନିଯୁକ୍ତି କ୍ଷେତ୍ରଟି ଏମ୍ଏସ୍ଏମ୍ଇର କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏ ବଛର ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଆଉ ନିରନ୍ତର ଶିଳ୍ପ ବିକାଶ ଜରିଏ ଏମ୍ଏସ୍ଏମ୍ଇକେ ବରକସ କରବାର। ଭୁବନେଶ୍ୱର ଲୋକସେବା ଭବନର ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଆଉ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଦେଶର ଅଭିବୃଦ୍ଧି ଅଣୁ କ୍ଷୁଦ୍ର ଆର୍ ମଧ୍ୟମ ଉଦ୍ୟୋଗମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ବିନିର୍ମାଣ କ୍ଷେତ୍ରକୁ ଅଧିକା ଗୁରୁତ୍ୱ ଦିଆଯାଉଛି। ଦେଶର ଘରୋଇ ଉତ୍ପାଦର 30% ଆଉ ମୋଟ ଉତ୍ପାଦର 45% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ଆସିଥିସି। ରାଜ୍ୟ ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହିତ ଦ୍ରୁତ ଶିଳ୍ପାୟନ ଦିଗେ ଭିନ୍ ଭିନ୍ ପଦକ୍ଷେପ ନେଉଛନ୍ ବୋଲି ଶ୍ରୀ ମାଝୀ କହିଛନ୍। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଥି ଭିନ୍ ଭିନ୍ ପ୍ରକଳ୍ପକୁ ଅନୁମୋଦନ ମିଳିବା ସହିତ ଶୁଭାରମ୍ଭ ଭିଲ୍ କରାଯାଇଛି। ଏଥି ଏମ୍ଏସ୍ଏମ୍ଇ କ୍ଷେତ୍ର ସାମିଲ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।

0: ଆମର ଇନସାଇଡ୍ ଦ ଟେମ୍ପଲ ଆଉଟସାଇଡ୍ ଟେମ୍ପଲ କ୍ରାଉଡ୍ ମ୍ୟାନେଜମେଣ୍ଟ ଟ୍ରାଫିକ ମ୍ୟାନେଜମେଣ୍ଟ ପାର୍କିଂ ମ୍ୟାନେଜମେଣ୍ଟ ସିସିଟିଭି କଣ୍ଟ୍ରୋଲ ରୁମ୍ ପିଏ ସିଷ୍ଟମ ବ୍ୟାରିକେଡିଂ ଏସବୁ ଆମର ଆରେଞ୍ଜମେଣ୍ଟର ମୁଖ୍ୟ ଅଙ୍ଗ ଅଛି 453 କନଷ୍ଟେବଲ୍ସ 54 ହବଲଦାର 360
1: ବୌଦ୍ଧ ଜିଲ୍ଲା ଟାଉନ୍ ହଲ୍ ଠାନେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମଟି ଯୋଗ ଦେଇକରି ବିଧାୟକ କନାଇ ଚରଣ ଡାଙ୍ଗ କହିଛନ୍, ରାଜ୍ୟ ବିଜେପି ସରକାରଙ୍କର ଦୁଇ ବଛର ଶାସନ ସମୟଥି କୃଷି ଶିକ୍ଷା ସ୍ୱାସ୍ଥ୍ୟ ଭିତ୍ତିଭୂମି ମହିଳା ସଶକ୍ତିକରଣ ସାମାଜିକ ସୁରକ୍ଷା କ୍ଷେତ୍ରର ବହୁଟେ ପଦକ୍ଷେପ ନିଆଯାଇଛି, ଯେନ୍ଟା ସାଧାରଣ ଲୋକର ଜୀବନଯାତ୍ରାଟି ସକାରାତ୍ମକ ପରିବର୍ତ୍ତନ ଆଣିଛି। ଓଡ଼ିଶାର ବିକାଶ ଯାତ୍ରାଟି ଦୁଇ ବଛର ସଫଳତାକେ ଲୋକଠାରେ ଉପସ୍ଥାପନ କରିବାର ସହିତ ଭବିଷ୍ୟତର ରୂପରେଖ ଭିଜନ 2036 ବାବଦେ ସଚେତନ କରିବାର ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍ଗୱାଲ ଏଚ୍ ଟିଟିଲାଗଡ଼ ମୁନିଗୁଡ଼ା ସେକ୍ସନ୍ ନିରୀକ୍ଷଣ କରିଛନ୍। ଶ୍ରୀ ଫୁଙ୍ଗୱାଲ ଏହି ସେକ୍ସନ୍ର ଭିନ୍ଭିନ୍ ଷ୍ଟେସନ୍ର ନିରାପତ୍ତା ଟ୍ରାଫିକ୍ ବ୍ୟବସ୍ଥା ଯାତ୍ରୀ ସୁବିଧା ଓ ଚାଲିଥିବାର ଭିତ୍ତିଭୂମି ନିର୍ମାଣ କାମର ସମୀକ୍ଷା କରିଛନ୍। ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନତି ଚାଲିଥିବାର ପୁନଃବିକାଶ କାମର ଅଗ୍ରଗତି ସମୀକ୍ଷା କରିକରି ଶ୍ରୀ ଫୁଙ୍ଗୱାଲ ଧାରି ସମୟ ଭିତରେ ପ୍ରକଳ୍ପମାନଙ୍କୁ ଶେଷ କରିବାର ଉପରେ ଜୋର ଦେଇଛନ୍। ଢେଙ୍କାନାଳ ଥିବାର ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି 2026-27 ଶିକ୍ଷା ବଚନ ଲାଗି ନାଲେଖା ପ୍ରକ୍ରିୟା ଜାରି ରହିଛି। ଏବଂ ମାସର 3 ସକାଳ 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ଆଇଆଇଏମ୍ସି ଢେଙ୍କାନାଳ ପରିସର ସ୍ପଟ ଆଡମିସନ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବର ଯୋଗାଯୋଗ କରିପାରିବେ। ରାଜ୍ୟ ସରକାର ଡାଲୁଆ ଧାନଗିନା ସମୟକେ ଏବା ମାସର 3 ତକ ବଢ଼ିଛନ୍। ଧାନଗିନାନୁ ଯେନ୍ତା କେହି ଯୋଗ୍ୟ ଚାଷୀ ବାଦ୍ ନେ ପଡ଼ବେ ସେଥିର୍ଲାଗି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍। ଏ ବାବଦେ ରାଜ୍ୟ ଯୋଗାଣ ବିଭାଗ ତରଫୁ ବରଗଡ଼ ବଲାଙ୍ଗୀର ବୌଦ୍ଧ ଝାରସୁଗୁଡ଼ା କଳାହାଣ୍ଡି ନୂଆପଡ଼ା ସମ୍ବଲପୁର ସୁବର୍ଣ୍ଣପୁର ଆଉ ସୁନ୍ଦରଗଡ଼ ଜିଲ୍ଲା ସହିତ 20 ଜିଲ୍ଲାପାଳଙ୍କୁ କୁହାଯାଇଛି। ଯେଉଁ ଚାଷୀମାନଙ୍କ ଟୋକନ ସମୟ ରହିଛି ସେମାନେ କେନ୍ତା କରି ଧାରି ସମୟ ଭିତରେ ମଣ୍ଡିକେ ଧାନ ଆଣିବେ ତାର ବନ୍ଦୋବସ୍ତ କରିବାର ଲାଗି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ଠାରେ ତିଆରି ହୋଇଥିବା ଅଟଲ ବସ୍ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍। ସାମାଜିକ ଗଣମାଧ୍ୟମଟି ବାବଦେ ସୂଚନା ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍, ଆଧୁନିକ ସୁବିଧା ଥିବା ଏହି ବସ୍ଷ୍ଟାଣ୍ଡ ତିଆରି ହେଲେ ସେନ ଲୋକେ ଆଉ ଦୂର ଆସୁଥିବା ଯାତ୍ରୀମାନେ ଅତ୍ୟକା ସୁରକ୍ଷିତ ଆଉ ସୁବିଧାଜନକ ପରିବହନ ସେବା ପାଇପାରିବେ। ଶେଷ ମୁଖ୍ୟ ଖବର ଫେର୍ ଘେର ଦେଶର ଅଭିବୃଦ୍ଧି ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆବାକେଲ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆଉ ଶ୍ରୀଜୀଉଙ୍କ ଶରଣଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ଲାଗି ଆଜି ରାତି 10:30 ଆବାକେଲ ଉପରବେଳା 1 ତକ ସର୍ବସାଧାରଣ ଦର୍ଶନ ରହିବା ବନ୍ଦ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସରକାର ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇରାନ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଏବଂ ପିଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ଭିକ୍ଟୋରିଆରେ ପହଞ୍ଚିଛନ୍ତି। ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନି ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି। ଭାରତ ମହାସାଗରରେ ଥିବା ଏହି ଦ୍ୱୀପ ଦେଶ ସେସେଲ୍ସ ଭାରତ ସହ ଦୀର୍ଘଦିନ ହେଲା ସାମୁଦ୍ରିକ ସହଯୋଗ ପ୍ରଦାନ କରିଆସୁଛି। ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ଦୀର୍ଘସ୍ଥାୟୀ ସୁସମ୍ପର୍କ ସ୍ଥାପନ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ। ସେସେଲ୍ସ ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରର ସଂସ୍କୃତିକୁ ସୁରକ୍ଷିତ ରଖିବା ନେଇ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ସେସେଲ୍ସର ଐତିହାସିକ 50ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ। ସେସେଲ୍ସର ଜାତୀୟ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଦେଶର ଅର୍ଥନୈତିକ ସୁଦୃଢ଼ୀକରଣରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀଠାରେ ଆଜି ଏମ୍ଏସ୍ଏମ୍ଇ ଦିବସ 2026 ଉଦ୍ୟମୀ ଭାରତ ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି ଏହି କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କର ସାହସ ଏବଂ ପ୍ରେରଣାକୁ ପ୍ରତିଫଳନ କରୁଛି। ଉପରାଷ୍ଟ୍ରପତି କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଉତ୍ତମ ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ରପ୍ତାନୀର 50% ଅଂଶୀଦାର ପ୍ରଦାନ କରୁଛି। ରାଧାକ୍ରିଷ୍ଣନ କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ର ଭାରତୀୟ ବିକାଶ ଯାତ୍ରାର ଏକ ସୁଦୃଢ଼ ସ୍ତମ୍ଭ ଭାବେ ଉଭା ହୋଇଛି, ଯାହାକି 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ସମର୍ଥକ ହେବ। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସାର୍ବଜନୀନ ପଞ୍ଜିକରଣ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ କରୁଛି। ଗୁଣବତ୍ତା ସମ୍ପନ୍ନ ତଥ୍ୟର ବିକାଶ ଏବଂ ଫଳପ୍ରଦ ଯୋଜନା କ୍ରିୟାନ୍ୱୟନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସମ୍ପ୍ରତି ବିଶ୍ୱ ବ୍ୟବସାୟିକ କ୍ଷେତ୍ରରେ ସ୍ୱଳ୍ପ ଦାମ୍ର ଅତ୍ୟାବଶ୍ୟକ ଆବଶ୍ୟକତାକୁ ପୂରଣ କରିବାକୁ ସମର୍ଥ ହୋଇପାରିଛି। ଏ କ୍ଷେତ୍ରରେ ଉଦ୍ୟୋଗୀମାନେ ଆଧୁନିକ ବୈଷୟିକ ଜ୍ଞାନ ପ୍ରୟୋଗ କରି ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ଉତ୍ପାଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ପାଇଁ ମିଳିତ ଜାତିସଂଘର ବାର୍ତ୍ତା ହେଉଛି କୃତ୍ରିମ ବୁଦ୍ଧିମତା ପରିଚାଳିତ ଭବିଷ୍ୟତ ପାଇଁ ମାନବ କୈନ୍ଦ୍ରିକ ଉଦ୍ୟମିତା। ଏହାକୁ ଆଧାର କରି ଉପରାଷ୍ଟ୍ରପତି କହିଛନ୍ତି ବୈଷୟିକ ଜ୍ଞାନର ପରିବର୍ତ୍ତନର ଆହ୍ୱାନ ନୁହେଁ, ଏକ ସୁଯୋଗ ହେବା ଉଚିତ। ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ ରାମ ମାଂଝୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ ପୋର୍ଟାଲ ଓ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ଦେଶର ସମବାୟ ସଂସ୍ଥା ଆଧାରିତ ସଡ଼କ ଯାତ୍ରା ପ୍ଲାଟଫର୍ମ ଭାରତ ଟ୍ୟାକ୍ସିକୁ ଆଗାମୀ 2 ବର୍ଷ ମଧ୍ୟରେ ଦେଶର 500ଟି ସହରକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଆଜି ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ସମବାୟ କ୍ଷେତ୍ରରେ ପରିବର୍ତ୍ତନକାରୀ ଭାବେ ସାବ୍ୟସ୍ତ ହେବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରଥି ନାମରେ ପରିଚିତ ଭାରତ ଟ୍ୟାକ୍ସିର ଡ୍ରାଇଭରଙ୍କୁ ସିଧାସଳଖ ଅଂଶୀଦାର କରିବା, ଫଳରେ ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ଗତିଶୀଳତା ପ୍ଲାଟଫର୍ମ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି। ସାରଥିଙ୍କର ରୋଜଗାର ବୃଦ୍ଧି ପାଇବା ସହ ଯାତ୍ରୀମାନେ ସୁରକ୍ଷିତ ଏବଂ ସୁଲଭ ସେବା ପାଇପାରିବେ ବୋଲି ଶ୍ରୀ ଶାହା କହିଛନ୍ତି।
2: ଭାରତ ଟ୍ୟାକ୍ସି ବନ୍ନେ କା ସବସେ ପହଲା କାରଣ ହେ କି ହମାରେ ସାରଥିଓ କା ଔର ହମାରେ ଗ୍ରାହକୋ କା କିସି अभी शोषण न हो, ये सबसे पहला कारण। दूसरा, सारथी का सम्मान हो, वो ऐप पर रजिस्ट्रेशन के लिए मोहताज नहीं है। आज मैं गर्व से कहता हूं भारत टैक्सी के साथ जुड़े हुए 7 लाख सारथी भारत टैक्सी के मालिक है, शेयर होल्डर।
1: ଭାରତ ଟ୍ୟାକ୍ସି ସଡ଼କ ଯାତ୍ରା କ୍ଷେତ୍ରରେ ଏକ ଦୃଢ଼ ବିକଳ୍ପ ଭାବେ ଉଭା ହେବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତ ଟ୍ୟାକ୍ସି ପରିବହନକୁ ଅଧିକ ସୁଦୃଢ଼ ତଥା ଗୁଣବତ୍ତା ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଗୁଜରାଟ ମେଟ୍ରୋ ରେଳ ନିଗମ, ଅହମ୍ମଦାବାଦ ମହାନଗର ନିଗମ, ଗୁଜରାଟ ରାଜ୍ୟ ସମବାୟ ବ୍ୟାଙ୍କ, ରାଜ୍ୟ ଟ୍ରାଫିକ୍ ପୁଲିସ୍, ପ୍ରମୁଖ ବିମାନ ବନ୍ଦର ଏବଂ ରେଳ କର୍ତ୍ତୃପକ୍ଷଙ୍କ ସମେତ ଅନେକ ସଂଗଠନ ସହ

ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଉତ୍ତରପ୍ରଦେଶର ଜେୱାର୍ଠାରେ ଅମ୍ବର ଏବଂ ଆସେଣ୍ଟ କେ ସର୍କିଟ୍ ଉତ୍ପାଦନ କାରଖାନାର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପରିବେଶ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି, ବିଶ୍ୱସ୍ତରରେ ଏକ ନିର୍ଭରଯୋଗ୍ୟ ଗଣତାନ୍ତ୍ରିକ ଏବଂ ଦକ୍ଷ ଉତ୍ପାଦନ ଅଂଶୀଦାରର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି ଆବଶ୍ୟକତାକୁ ପୂରଣ କରିବାକୁ ପ୍ରୟାସ ଜାରି ରଖିଛି। ଶ୍ରୀ ଯାଦବ କହିଛନ୍ତି, ଦେଶର ରାଜନୈତିକ ସ୍ଥିରତା, ସ୍ୱଚ୍ଛ ସଂସ୍କାରମୂଳକ ନୀତି, ଦକ୍ଷ ଯୁବଗୋଷ୍ଠୀ ଏବଂ ଦ୍ରୁତ ବିକାଶଶୀଳ ଭିତ୍ତିଭୂମି ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଭାରତକୁ ଏକ ପ୍ରାକୃତିକ କେନ୍ଦ୍ର ଭାବେ ପ୍ରତିଷ୍ଠା କରିପାରିଛି। ଇରାନ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ନେଇ ବାହାରିନ୍ ଆଜି ଅଭିଯୋଗ କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ନୂତନ ଆକ୍ରମଣରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ। ଅନ୍ୟପକ୍ଷରେ ବାହାରିନ୍ ଉପରେ ଇରାନ୍ର ଆକ୍ରମଣକୁ ସଂଯୁକ୍ତ ଆରବ ଏମିରେଟ୍ସ ଦୃଢ଼ ନିନ୍ଦା କରିଛି। ଏହାକୁ ଆକ୍ରମଣାତ୍ମକ ଏବଂ ଶତ୍ରୁତାପୂର୍ଣ୍ଣ ବୋଲି ୟୁଏଇ ବର୍ଣ୍ଣନା କରିଛି। ପୂର୍ବରୁ ଇରାନ୍ର ଦକ୍ଷିଣ ଉପକୂଳରେ ଆମେରିକାର ବିମାନ ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକୀୟ ସେନା ସହ ଜଡ଼ିତ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ ହେବା ନେଇ ଇରାନ୍ର ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ସୂଚନାଯୋଗ୍ୟ, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଗତକାଲି ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ବାହିନୀ ଇରାନ୍ର କେତେକ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହ୍ୱାଇଟ୍ ହାଉସ୍ଠାରେ ଏକ ସମ୍ବାଦ ସଂସ୍ଥା ସହ ସାକ୍ଷାତକାର ଅବସରରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ସହିତ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଟ୍ରମ୍ପଙ୍କ ପ୍ରଶାସନ ଭାରତକୁ ଆମେରିକାର ନିକଟତମ ରଣନୈତିକ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଭିତରୁ ଅନ୍ୟତମ ଭାବେ ଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ କ୍ଷେତ୍ର ଅଧିକ ସୁଦୃଢ଼ ହେବା ସହ ବିଶ୍ୱସ୍ତରରେ ଏକ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ କୂଟନୈତିକ କ୍ଷେତ୍ର ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ରୁବିଓ କହିଛନ୍ତି। ବାଣିଜ୍ୟ, ଯୋଗାଣ ଶୃଙ୍ଖଳ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ସୁରକ୍ଷା, ସାମୁଦ୍ରିକ ପରିବହନ ଆଦି ବିଭିନ୍ନ କ୍ଷେତ୍ରକୁ ଉଭୟ ଦେଶ ଚିହ୍ନଟ କରିବା ସହ ଏ ଦିଗରେ ସହଯୋଗ ବୃଦ୍ଧି ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ରୁବିଓ କହିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ର ଇସ୍ତଫା ପ୍ରଦାନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜ ଆଜି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ସେ କହିଛନ୍ତି, ପରବର୍ତ୍ତୀ ବୈଠକରେ ଇସ୍ତଫା ଉପରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଦ୍ୱାରା ଦାନ କରାଯାଇଥିବା ରୂପା, ଇଟା ଏବଂ ଅଳଙ୍କାରର ସମ୍ପୂର୍ଣ୍ଣ ହିସାବ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମହିଳା ଏକକ ବର୍ଗରେ ଦେବିକା ଜାପାନର ରିକୋ ଗୁଞ୍ଜିଙ୍କୁ 22-20, 21-19 ସେଟ୍ରେ କ୍ୱାର୍ଟର ଫାଇନାଲରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲରେ ଦେବିକା ଡେନମାର୍କର ଖେଳାଳି ଲିନେ କ୍ରିଷ୍ଟୋପର୍ସନ୍ଙ୍କୁ ଭେଟିବେ। ପୁରୁଷ ଏକକ ବର୍ଗରେ ସେମିଫାଇନାଲ ପର୍ଯ୍ୟାୟରେ ଆସନ୍ତାକାଲି କିଦାମ୍ବି ଜାପାନର ୟୁଦାଇ ଓକିମୋଟୋଙ୍କୁ ଏବଂ ରୌନକ ଚୀନ୍ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ। ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500ଟି ସହରକୁ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇରାନ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ। ସମ୍ବାଦ ଶେଷ ହେବ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚଳିତ ମାସରୁ କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ 10 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି। ଢେଙ୍କାନାଳ ଜିଲ୍ଲାରେ 3,01,542 ଜଣ ହିତାଧିକାରୀ ପଞ୍ଜୀକୃତ ହୋଇଛନ୍ତି। ସହକାରୀ ଯୋଗାଣ ଅଧିକାରୀ ବିଶ୍ୱଭୂଷଣ କର କହିଛନ୍ତି ଏହି ଯୋଜନା ମାଧ୍ୟମରେ ଖାଦ୍ୟ ନିରାପତ୍ତାକୁ ଆହୁରି ସୁଦୃଢ଼ କରାଯାଇଛି।
2: ଆମ ଢେଙ୍କାନାଳ ଜିଲ୍ଲାରେ 3,01,542 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଅଧୀନରେ ସରକାର ସାମିଲ କରି ମାସକ ପ୍ରତି ମୁଣ୍ଡପିଛା ହିସାବରେ ଏପ୍ରିଲ 2026ରୁ 5 କେଜି ଅତିରିକ୍ତ ଚାଉଳ ପ୍ରଦାନ କରୁଅଛନ୍ତି। ସମସ୍ତ PDS ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସହିତ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ 10 କେଜି ମୁଣ୍ଡପିଛା ମାଗଣା ଚାଉଳ ସରକାରଙ୍କ ଅତିରିକ୍ତ ଖାଦ୍ୟ ସୁରକ୍ଷା ଗ୍ୟାରେଣ୍ଟିରେ ସାମିଲ ହୋଇ ପାଇପାରିବେ।
1: ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ ସଦର ପଞ୍ଚାୟତ ସମିତି ସ୍ତରୀୟ କାର୍ଯ୍ୟକ୍ରମକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ସେ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ବିଭିନ୍ନ ସୁବିଧା ଓ ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିକାଶ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ସେବା, ସୁଶାସନ ଓ ଜନକଲ୍ୟାଣକୁ ପ୍ରାଧାନ୍ୟ ଦେଇ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲକ୍ଷ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି। ସେହିପରି ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଶିବିର ଅଦାଲତରେ 7 ଜଣ ମହିଳାଙ୍କ ଅଭିଯୋଗର ଶୁଣାଣି ମଧ୍ୟ କରାଯାଇଥିଲା। ଓଡ଼ପଡ଼ା ବ୍ଲକର ଇଟାପ ଗ୍ରାମରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଜୀବିକା, ପାନୀୟ ଜଳ, କ୍ରୀଡ଼ା ଓ ଭିତ୍ତିଭୂମିର ବିକାଶ ଉପରେ ଆଲୋଚନା କରାଯାଇଥିଲା। କାମାକ୍ଷାନଗର ବ୍ଲକର କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ 12 ଓଡ଼ିଶା ବାଟାଲିୟନ NCC ପକ୍ଷରୁ ଆୟୋଜିତ 10 ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। କ୍ୟାଡେଟ୍ସମାନଙ୍କୁ ଡ୍ରିଲ୍, ଯୋଗାଭ୍ୟାସ, ମାନଚିତ୍ର ପାଠ, ବନ୍ଧୁକ ଚାଳନା, ଆତ୍ମରକ୍ଷା କୌଶଳ, ବିପର୍ଯ୍ୟୟ ପରିଚାଳନା ଓ ନେତୃତ୍ୱ ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ମହିମା ଧର୍ମର ପ୍ରତିଷ୍ଠାତା ମହିମା ସ୍ୱାମୀଙ୍କ ଆବିର୍ଭାବର 200 ବର୍ଷ ପୂର୍ତ୍ତି ଉତ୍ସବ କାଦୁଆ ମହିମା ଆଶ୍ରମରେ ପାଳିତ ହୋଇଯାଇଛି। ଏଥିରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୂର୍ଯ୍ୟବଂଶୀ ସୁରଜ, ସାଂସଦ ରୁଦ୍ରନାରାୟଣ ପାଣି ଓ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରମୁଖ ଯୋଗଦେଇ ମହିମା ପୀଠର ଉନ୍ନତି ପାଇଁ 240 କୋଟି ଟଙ୍କାର ଅନୁମୋଦନ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କାର୍ଯ୍ୟାଳୟ ପରିସରରେ ନୂତନ ଆଧାର ସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି କେନ୍ଦ୍ରରେ ନୂତନ ଆଧାର କାର୍ଡ, ମୋବାଇଲ ନମ୍ବର, ବାୟୋମେଟ୍ରିକ୍ ଓ ଅନ୍ୟାନ୍ୟ ସଂଶୋଧନ ସୁବିଧା ଉପଲବ୍ଧ ହେବ। 5 ରୁ 17 ବର୍ଷ ବୟସର ପିଲାମାନଙ୍କ ବାୟୋମେଟ୍ରିକ୍ ନିଃଶୁଳ୍କରେ ମଧ୍ୟ କରାଯିବ। ଜିଲ୍ଲାରେ ଅନ୍ତର୍ଜାତୀୟ ଯୋଗ ଦିବସ ଓ କୃଷିଭିତ୍ତିକ ରଜ ଉତ୍ସବ ଉତ୍ସାହର ସହ ପାଳିତ ହୋଇଯାଇଛି। ସେହିପରି ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବିଶ୍ୱସ୍ତରୀୟ ପାରା କ୍ରୀଡ଼ା ପ୍ରତିଯୋଗିତାରେ 3ଟି ପଦକ ଜିତି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳି ବିଭା ସିନ୍ଧୁ ବାରିକଙ୍କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସମ୍ବର୍ଦ୍ଧନା ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଜପତି ଜିଲ୍ଲା ସମ୍ପର୍କରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର
0: କରୁଛୁ କାର୍ଯ୍ୟକ୍ରମ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଗଛ ଥିଲେ ପରିବେଶ ଦିଶେ ସୁନ୍ଦର, ସେଥିରୁ ମିଳାଇ ଅମ୍ଳଜାନ ଅପାର। ହଁ ଶ୍ରୋତା ବନ୍ଧୁ, ଜଙ୍ଗଲ ଆମର ଜୀବନ। ଜଙ୍ଗଲ ଆମକୁ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଯୋଗାଇଥାଏ। ଆପଣ ଜାଣି ଖୁସି ହେବେ, ସମଗ୍ର ଭାରତ ବର୍ଷରେ ବନଖଣ୍ଡର ଯୋଉ ଅନୁପାତ ରହିଛି ତା ପ୍ରାୟ ଶତକଡା 33 ଭାଗ। ଆମର ପ୍ରକୃତି ବିଜ୍ଞାନୀ ମାନେ ମତ ଦେଇଛନ୍ତି, ଯଦି ଆମ ଭୂଖଣ୍ଡର ଶତକଡା 33 ଭାଗ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ରହିବ, ତେବେ ନିଶ୍ଚିତ ଭାବରେ ତାହା ଆମ ପରିବେଶ ପାଇଁ ଅନୁକୂଳ ହେବ। ଜଙ୍ଗଲ ହେଉଛି ପୃଥିବୀର ଫୁସ୍ଫୁସ୍, ସେଥିପାଇଁ ବନଖଣ୍ଡ ରହିବା ନିହାତି ଦରକାର। ବଡ଼ ସୁଖର କଥା, ଆମ ଓଡ଼ିଶାରେ ବନଖଣ୍ଡର ଅନୁପାତ ଶତକଡା 33 ଭାଗରୁ ଅଧିକ, ପ୍ରାୟ ଶତକଡା 37 ଭାଗ ପର୍ଯ୍ୟନ୍ତ ରହିଛି। ଏପରି କିଛି ଅଞ୍ଚଳ ଅଛି ଯେଉଁଠାରେ କି ଜଙ୍ଗଲର ପରିମାଣ, ତାର ଘନତ୍ୱ ଏବଂ ବୃକ୍ଷ ରାଜିର ବିବିଧତା ଅତ୍ୟନ୍ତ

ଶ୍ରେୟ ଆମେ ଦେଇପାରିବା ତିନୋଟି ବର୍ଗର ବ୍ୟକ୍ତିମାନଙ୍କୁ। ପ୍ରଥମରେ ତ ନିଶ୍ଚିତ ଭାବରେ ଓଡ଼ିଶା ସରକାରଙ୍କର ବନ ବିଭାଗରେ କାର୍ଯ୍ୟରତ ହଜାର ହଜାର ଅଧିକାରୀ କର୍ମଚାରୀ ଏମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ବୋଧ। ଦ୍ୱିତୀୟରେ ହେଉଛନ୍ତି ଯେଉଁମାନେ ବନ ସୁରକ୍ଷା ସମିତିରେ ଅଛନ୍ତି ବା ଇକୋ ଡେଭଲପମେଣ୍ଟ କମିଟି ବା ପରିବେଶ ସୁରକ୍ଷା ପାଇଁ ଯେଉଁମାନେ ଅହରହ କାର୍ଯ୍ୟରତ ଅଛନ୍ତି ସେହି ସ୍ୱୟଂ ସହାୟକ ଗୋଷ୍ଠୀ। ତୃତୀୟରେ ଆପଣମାନେ ଅର୍ଥାତ୍ ସାଧାରଣ ଜନତା ଯେଉଁମାନେ ବନଖଣ୍ଡ ନିକଟରେ ରହୁଛନ୍ତି ଏବଂ ଜଙ୍ଗଲକୁ ଭଲ ପାଉଛନ୍ତି ଆଉ ସ୍ନେହ କରୁଛନ୍ତି। ଜନସାଧାରଣଙ୍କ ବିନା କୌଣସି ସରକାରୀ କାର୍ଯ୍ୟ କେବେ ହେଲେ ମଧ୍ୟ ସଫଳ ହେଇପାରିବ ନାହିଁ। କିନ୍ତୁ ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଏହି ବନଭୂମିକୁ ରକ୍ଷା କରିବାରେ ବନାଞ୍ଚଳକୁ ପରିବ୍ୟାପ୍ତ କରିବା କ୍ଷେତ୍ରରେ ଏପରିକି ବନ ବିଭାଗର ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ତା ମଧ୍ୟରୁ ବନୀକରଣ ହେଲା ଅନ୍ୟତମ। ସେଥିରେ ଭାଗ ନେବାକୁ ହେଲେ ସେମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ କଣ ରହିଛି, କେଉଁଠାରୁ ଗଛଟେ ପାଇବେ ବା ଚାରାଟେ ପାଇବେ, ତାର ମାନ କିପରି ଅଛି ଆଉ କେଉଁଠାରେ ତାକୁ

0: ଓପଣ କରିପାରିବେ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ଯୁଗୋପଯୋଗୀ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଲା ବନୀକରଣ ପାଇଁ ଉତ୍ତମ ଚାରା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଗଞ୍ଜାମ ଜିଲ୍ଲାର ଘୁମୁସର ଦକ୍ଷିଣ ବନଖଣ୍ଡର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଯୁଗଳ କିଶୋର ପଣ୍ଡା। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ବନୀକରଣ ପାଇଁ ଉତ୍ତମ ଚାରା।
1: ଶ୍ରୀଯୁକ୍ତ ବେହୁରା ମହୋଦୟ, ଆମେ ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର
1: ବେହୁରା ବାବୁ। ପ୍ରଥମେ ଆମେ ଜାଣିବା ଏଇ ଯୋଉ ବନୀକରଣ, ଗୋଟେ ବ୍ୟାପକ ଶବ୍ଦ ଆଜ୍ଞା, ଏଇ ଯୋଉ ବନୀକରଣ ବିଷୟରେ କିଛି ସଂକ୍ଷେପରେ କହିବେ କି?
2: ଆମ ଓଡ଼ିଶାରେ ବନୀକରଣ କାର୍ଯ୍ୟକ୍ରମ ବନ ବିଭାଗ ତରଫରୁ ବହୁତ ଆବାହମାନ କାଳରୁ ଚାଲି ଆସିଛି। ଏଇ ବନୀକରଣ କାର୍ଯ୍ୟକ୍ରମ କରିବାର ମୂଳ ଉଦ୍ଦେଶ୍ୟ ହେଲା ଯୋଉ ଜାଗା ଖାଲି ଜାଗା ରହୁଛି ବା ଯୋଉ ଜାଗାରେ ଜଙ୍ଗଲ ପରିମାଣ ହ୍ରାସ ପାଇଛି ସେଇ ଜାଗାରେ କିପରି ଭାବରେ ଜଙ୍ଗଲର ଘନତ୍ୱ ବଢ଼ିବା ସହିତ ଲୋକମାନଙ୍କର ଚାହିଦା ମୁତାବକ ବୃକ୍ଷରୋପଣ କରିବା ପାଇଁ ବନୀକରଣ ଯୋଜନା ହାତକୁ ନିଆଯାଇଛି। ତାହା ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ଯଥା ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପାଇଁ ଏଆର ପ୍ଲାଣ୍ଟେସନ, ଏଆର ମାନେ ଆର୍ଟିଫିସିଆଲ ରିଜେନେରେସନ, ମାନେ ସମ୍ପୂର୍ଣ୍ଣ ଭାବେ ଗୋଟିଏ ହେକ୍ଟରରେ 1600 ଗଛ ଲଗାଇବାର ଯୋଉ ପ୍ରାବଧାନ ରହିଛି। ଆଉ ଗୋଟେ ହେଲା ଏଏନ୍ଆର ପ୍ଲାଣ୍ଟେସନ, ଏଏନ୍ଆର ମାନେ ଆସିଷ୍ଟେଡ୍ ନେଚୁରାଲ ରିଜେନେରେସନ, ତାର ଅର୍ଥ ହେଲା ଯୋଉ ଯୋଉ ଜାଗାରେ ଗଛ ମଧ୍ୟରେ ବ୍ୟବଧାନ ରହିଛି ଏବଂ ତା ମଧ୍ୟରେ ଖାଲି ଗ୍ୟାପ୍ ରହିଛି ସେ ବ୍ୟବଧାନକୁ ପୂରଣ କରିବା ପାଇଁ ତା ମଧ୍ୟରେ 200, 400, 800 ଏହିପରି ଭାବରେ ବୃକ୍ଷରୋପଣ କରାଯାଉଛି। ସ୍ଥାନ ବିଶେଷରେ କୋଉ ସ୍ଥାନରେ କି ବୃକ୍ଷରୋପଣ କଲେ ଠିକ୍ ରହିବ ତାହା ଜଙ୍ଗଲ ବିଭାଗର କର୍ମଚାରୀମାନେ ସ୍ଥିର କରନ୍ତି ଏବଂ ସେହି ଅନୁସାରେ ବ୍ୟାପକ ରୂପରେ ବନୀକରଣ କାର୍ଯ୍ୟକ୍ରମ କରାଯାଏ।
1: ବଢ଼ିଆ କଥା ଆପଣ କହିଲେ। ଏଇଠି ଗୋଟେ ପ୍ରଶ୍ନ ଆସୁଛି, ଆମେ ଗୋଟେ କଥା ଜାଣିଛୁ ଯେ ଜୁଲାଇ ମାସର ପ୍ରଥମ ସପ୍ତାହରେ ଯେତେବେଳେ ବର୍ଷା ଆସିଯାଇଥାଏ ସେତେବେଳେ ବନ ବିଭାଗର ବନ ମହୋତ୍ସବ ହୁଏ। ବନୀକରଣ କାର୍ଯ୍ୟକ୍ରମ ବର୍ଷକ ତମାମ ହୋଇଥାଏ ନା ନିର୍ଦ୍ଦିଷ୍ଟ ସମୟ ସୀମା ରହିଛି ଯେତେବେଳେ କି ବନୀକରଣ କାର୍ଯ୍ୟକ୍ରମ ହୋଇଥାଏ?
2: ତ ଆପଣମାନେ ଜାଣିଥିବେ ଯେ ବୃକ୍ଷରୋପଣ କରିବା ପାଇଁ ଜଳର ଆବଶ୍ୟକତା ନିହାତି ଅପରିହାର୍ଯ୍ୟ।
1: ଆଜ୍ଞା।
2: ତ ଜଳ ନଥିଲେ ବୃକ୍ଷ ଲଗାଇ ତାକୁ ବଞ୍ଚାଇବା ବା ଜଙ୍ଗଲ ଭିତରେ ବୃକ୍ଷ ଲଗାଇ ତାକୁ ପାଣି ଯୋଗାଇବା ଏକ ଦୁର୍ବିସହ ବ୍ୟାପାର। ତେଣୁ ଯେତେବେଳେ ଜୁଲାଇ ମାସ ପ୍ରଥମ ସପ୍ତାହରେ ଆମ ଭାରତ ବର୍ଷକୁ ମନସୁନ ଆସିଥାଏ ବା ମୌସୁମୀ ବାୟୁର ପ୍ରବେଶ କରେ ସେତେବେଳେ ବିଭିନ୍ନ ଇଲାକାରେ ବର୍ଷାର ପରିମାଣ ବଢ଼ିଥାଏ। ସେହି ସମୟରେ ମଧ୍ୟ ଆମର ଯେଉଁ ପ୍ରସ୍ତୁତ ରହିଥିବା ଚାରା ଠିକ୍ ଜାଗାରେ ପହଞ୍ଚି ଯାଇଥାଏ, କୋଉ ଜାଗାରେ କୋଉ ଚାରା ଲାଗିବ ତାର ମଧ୍ୟ ଆଗରୁ ଆମେ ପ୍ରସ୍ତୁତି କରିଥାଉ। ସେଥିପାଇଁ ସାରା ଭାରତ ବର୍ଷରେ ଜୁଲାଇ ମାସର ପ୍ରଥମ ସପ୍ତାହ 1-7 ପର୍ଯ୍ୟନ୍ତ ବନୀକରଣ କାର୍ଯ୍ୟକ୍ରମ କରାଯାଏ, ତାହାକୁ ବନ ମହୋତ୍ସବ କୁହାଯାଏ। ସେ ବନ ମହୋତ୍ସବ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାର ବାସୀ, ସମଗ୍ର ଜନସାଧାରଣ, ବନସଣ ସମିତିର ସଭ୍ୟ ସଭ୍ୟା, ବନ ବିଭାଗର କର୍ମଚାରୀ, ସ୍କୁଲ କଲେଜ ଏବଂ ବିଭିନ୍ନ ୟୁନିଭର୍ସିଟିର ପିଲାମାନେ ତାଙ୍କୁ ମଧ୍ୟ ସାମିଲ କରାଯାଏ। ଡିସେମ୍ବର ଜାନୁଆରୀ ମାସରୁ ଆମର ଚାରା ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଇଥାଏ। ବିଭିନ୍ନ ନର୍ସରୀ ମାନଙ୍କରେ ପରମାନେଣ୍ଟ ନର୍ସରୀ, ସ୍ଥାୟୀ ଚାରା ରୋପଣ କେନ୍ଦ୍ର ଏବଂ ଟେମ୍ପୋରାରୀ ନର୍ସରୀ, ଅସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର, ଏହିପରି ଭାବରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ପାଖରେ ଯୋଉ ଲୋକମାନେ ନେଇକି ସେ ଗଛକୁ ଲଗାଇ ପାରିବେ ସେହି ସ୍ଥାନ ମାନଙ୍କରେ ବିଭିନ୍ନ ସ୍ଥାନରେ ବନାଞ୍ଚଳର ବା ରେଞ୍ଜର ବିଟ ସେକ୍ସନ ଏହିସବୁ ଇଲାକାରେ ଆମେ ବିଭିନ୍ନ ପ୍ରକାର ଚାରା ଉତ୍ପାଦନ କରିଥାଉ।
1: ଏଇଠି ମଧ୍ୟ ପ୍ରଶ୍ନ ପଚାରିବି ଆପଣଙ୍କୁ, ଆପଣ ଯୋଉ କହିଲେ ଯେ ବିଟ ହେଲା, ରେଞ୍ଜର ହେଲା, ଆମ ବନଖଣ୍ଡରେ ବିଭିନ୍ନ ଚାରା ଉତ୍ପାଦନ ହୋଇଥାଏ, ଚାରା ଉତ୍ପାଦନ କରିବାର ପଦ୍ଧତି ଏବଂ ଚାରାର ଉପଲବ୍ଧତା, ମୁଁ ଚାରା ପାଇବା ପାଇଁ ଚାହୁଁଛି, ଚାରା କିଣିବା ପାଇଁ ଚାହୁଁଛି, କିଛି ଚାରା ନେଇକରି ଗଛ ଲଗାଇବା ପାଇଁ ଚାହୁଁଛି, ନିଜ ବାଡ଼ିରେ ହେଇପାରେ କିମ୍ବା ଗୋଟେ ଖୋଲା ଜାଗାରେ ହେଇପାରେ, ଚାରା ଉତ୍ପାଦନର କୌଶଳ ପଦ୍ଧତି ଏବଂ ଚାରା କେଉଁଠାରୁ କେତେ ମୂଲ୍ୟରେ ଏବଂ କେତେ ପାଇପାରିବି ସେ ବିଷୟରେ କିଛି କହିବେ କି?
2: ଚାରା ଉତ୍ପାଦନ ବିଭିନ୍ନ ବନଖଣ୍ଡରେ ଏବଂ ବନାଞ୍ଚଳରେ ବିଭିନ୍ନ ଇଲାକାରେ ଉତ୍ପାଦନ କରାଯାଇଥାଏ। ବିଗତ 2 ହେଲା ବନ ବିଭାଗର ପ୍ରୟାସରେ ଆଗରୁ ଯୋଉ 6 ଚାରା ପ୍ରସ୍ତୁତ କରାଯାଉଥିଲା ଏବେ 1.5 ଚାରା ପ୍ରସ୍ତୁତ କରାଯାଇଛି।
1: ଆଚ୍ଛା।
2: ପ୍ରତ୍ୟେକ ଚାରାର ରୋପଣ ପୂର୍ବରୁ ଉଚ୍ଚତା 4.5-5 ହେଲେ ସେଟା ଠିକ୍ ଭାବରେ ଜଙ୍ଗଲରେ ବଞ୍ଚିପାରିବ ବା ସେଥିରେ କମ୍ ମାତ୍ରାରେ ପାଣି ଦରକାର, ଯାହାକି ଗଛ ଅଲରେଡି ଏଷ୍ଟାବ୍ଲିସ୍ ହେଇଥିବ ବା ତିତି ହେଇଥିବ। ତେଣୁ ତାକୁ କରିବା ପାଇଁ ନୂଆ ଯୋଜନା କରାଯାଇଛି ଯେ 1.5 ଚାରା ବିଭିନ୍ନ ବନଖଣ୍ଡରେ ବନାଞ୍ଚଳରେ ଉତ୍ପାଦନ କରାଯାଉଛି। ସେଥିପାଇଁ ଆମକୁ ବଡ଼ ପଲିଥିନ୍ ବ୍ୟାଗ୍ ବା ଜରିମୁଣା ଯୋଉ କହୁଛନ୍ତି ଚାରା କରିବା ପାଇଁ ଦରକାର, ଆଗରୁ 9-5 ଇଞ୍ଚର ଜରିମୁଣା ବ୍ୟବସ୍ଥା କରାଯାଉଥିଲା, ବର୍ତ୍ତମାନ ତାକୁ 12-8 କିମ୍ବା 10-6 ବଡ଼ ଜରିମୁଣାରେ ପ୍ରସ୍ତୁତ କରାଯାଉଛି, ଯୋଉଥିରେ କି ବିଭିନ୍ନ ପ୍ରକାର ଚାରାର ଷ୍ଟମ୍ପ ବା ଖୁଣ୍ଟି ତାକୁ ପୋତା ଯାଉଛି ଏବଂ ଗଛଟା ଖୁବ୍ ସୁସ୍ଥପୃଷ୍ଟ ହେଲା ପରେ ଯାଇ ତାକୁ ଫିଲ୍ଡ କିମ୍ବା କୋଉଠି ଲାଗିବ ସେଇ ଜାଗାକୁ ପଠାଯାଉଛି। ତ ଲୋକମାନଙ୍କର ଆଗ୍ରହ ରହୁଛି, ଲୋକମାନେ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଲୋକମାନେ ଖୁବ୍ ଆଗ୍ରହ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ସାରା ଓଡ଼ିଶାରେ ପ୍ରାୟ 14,000 ବନ ସଂରକ୍ଷଣ ସମିତି ମାନ ଗଠନ କରାଯାଇଛି ଏବଂ ଇଡିସି ଇକୋ ଡେଭଲପମେଣ୍ଟ କମିଟି ମାନ ଗଠନ କରାଯାଇଛି। ସେ ଲୋକମାନଙ୍କ ସହାୟତାରେ ବିଭିନ୍ନ ପ୍ରକାର ଯୋଜନାରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ହେଉ, ଗ୍ରୀନ ଇଣ୍ଡିଆ ମିଶନ ହେଉ, ଏମ୍ ଜି ଏନ୍ଆର୍ଜି ହେଉ, ଆଇଜିସି ହେଉ, ବିଭିନ୍ନ ପ୍ରକାର ଯୋଜନାରେ ବ୍ୟାପକ ଭାବରେ

0: ବୃକ୍ଷରୋପଣ କରାଯାଉଛି ଏବଂ ଲୋକଙ୍କୁ ଚାରା ବଣ୍ଟନ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି, ଯାହାକି 1 ଟଙ୍କା ବିନିମୟରେ ଲୋକମାନେ ଖୁବ୍ ଆଗ୍ରହ ସହିତ ବିଭିନ୍ନ ଅସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ରରୁ ସେମାନେ ଆସି ଚାରା ନେଇ ତାଙ୍କ ବାଡ଼ି ବଗିଚାରେ ଲଗାଇବା ସହିତ ଖୋଲା ଜାଗା ମାନଙ୍କରେ, ଯେଉଁ ଜାଗାରେ ଗାଁର ଖୋଲା ଜାଗା ଅଛି, ସେଠି ମଧ୍ୟ ବ୍ୟାପକ ରୂପେ ବୃକ୍ଷରୋପଣ କରାଯାଇଛି। ସେଥିପାଇଁ ଦେଖାଯାଇଛି ଓଡ଼ିଶାର ଜଙ୍ଗଲ ପରିମାଣ ବିଗତ 10 ବର୍ଷ ହେଲା ବଢ଼ୁଛି। କେଉଁ ଜାଗାରେ ବଢ଼ୁଛି ନା ଟ୍ରି ଆଉଟସାଇଡ୍ ଫରେଷ୍ଟ, ବା ଜଙ୍ଗଲ ବାହାରେ ଯେଉଁ ଗଛ ତାହାର ପରିମାଣ ଖୁବ୍ ବୃଦ୍ଧି ଘଟିଛି।
1: ବା ଯେ ଜନସାଧାରଣ ଏଥିରେ ଭାଗ ନେଉଛନ୍ତି ଏବଂ ମାତ୍ର 1 ଟଙ୍କା, ଯାହାକି ଗୋଟେ ନୋମିନାଲ, ସେଇ ଟଙ୍କାରେ ସେମାନେ ଗଛଟିଏ ପାଉଛନ୍ତି। ଏଇଟି ଗୋଟେ ବହୁତ ମହତ୍ଵପୂର୍ଣ୍ଣ ଜିନିଷ। ସତ୍ୟନାରାୟଣ ବାବୁ, ଆପଣ ନିଶ୍ଚିତ ଭାବେ ସହମତ ହେବେ ଯେ ପ୍ରତ୍ୟେକ ଜିନିଷର ଗୋଟେ ଗୁଣାତ୍ମକ ମାନ ରହିବା ଦରକାର। ଆପଣ ଗଛଟିଏ ଦେଲେ ମୋତେ, ମୁଁ ଗଛଟିଏ ନେଲି, ଗଛଟିଏ ଲଗେଇଲି, ହୁଏତ ଏମିତି ଜାଗାରେ ଲଗେଇବି ଯେଉଁ ଜାଗାରେ କି ମୁଁ ତାର ପ୍ରତ୍ୟେକ ଦିନ ଯତ୍ନ ନ ନେଇପାରେ, ପାଣି ନ ଦେଇପାରେ, ଖତ ସାର ପିଡ଼ିଆ ନ ଦେଇପାରେ, ଆମର ଯେଉଁ ପ୍ରତିକୂଳ ପାଣିପାଗ ଅଛି, ବିଭିନ୍ନ କୀଟପତଙ୍ଗ ଅଛନ୍ତି, ଉଇ ଅଛନ୍ତି, ସେମାନେ ନଷ୍ଟ କରିଦେଇପାରନ୍ତି। ତେଣୁ ଚାରା ଯେଉଁ ଉତ୍ପାଦନ କରୁଛନ୍ତି ତାର ଗୁଣାତ୍ମକ ମାନକୁ ଆପଣ ସୁନିଶ୍ଚିତ କେମିତି କରୁଛନ୍ତି?
0: ପ୍ରଥମତଃ ଦେଖନ୍ତୁ, ଜଙ୍ଗଲ ସୃଷ୍ଟି ହୋଇଥିଲା କୌଣସି ବୃକ୍ଷରୋପଣ କାର୍ଯ୍ୟକ୍ରମର ନୁହଁ, ଏହା ଈଶ୍ୱରଙ୍କର ପ୍ରଦତ୍ତ ଜିନିଷ।
1: ଆଜ୍ଞା,
0: ଏହା ଏକ ପ୍ରାକୃତିକ ସୃଷ୍ଟି। ପ୍ରକୃତି ଯାହାକୁ ସୃଷ୍ଟି କରିଥାଏ, କ୍ରମଶଃ ଏହି ପ୍ରାକୃତିକ ପରିବେଶର ଆକଳନ ବା ପ୍ରାକୃତିକ ପରିବେଶର ସାନ୍ଦ୍ରତା କମିବାରେ ଲାଗିଲା, ତାହା ସେତେବେଳେ ମଣିଷ ଚିନ୍ତା କଲା କିପରି ଭାବରେ ଜଙ୍ଗଲର ପରିମାଣ ବଢ଼ାଇବ। ଓଡ଼ିଆରେ ଗୋଟେ କଥା ଅଛି, ମଞ୍ଜି ବୁଣିଲେ ହୋଇବ ଗଜା, ସବୁଠି ବାଜିବ ସବୁଜ ବାଜା। ମଞ୍ଜି ହେଲା ମୁଖ୍ୟ ଜିନିଷ, ଯେମିତି ଆମେ ଧାନ ଚାଷ କରୁ, ମୁଗ ଚାଷ କରୁ, ବିରି ଚାଷ କରୁ ଏବଂ ଭଲ ଉତ୍ତମ ମାନର ବିହନ କୃଷି ବିଭାଗ ଯୋଗାଇ ଦିଏ, ସେହିପରି ଉତ୍ତମ ମାନର ବିହନ ସଂଗ୍ରହ କରିବା ହେଲା ବନ ବିଭାଗର ଅଧିକାରୀମାନଙ୍କର କର୍ତ୍ତବ୍ୟ।
1: ଆଜ୍ଞା,
0: ଯେଉଁ ଜାଗାରେ ଯେଉଁ ଗଛ ହେଉଛି ସେଇ ଜାଗାରେ ସେଇ ଗଛ ଲଗେଇଲେ ଯାଇକି ତାହାର ବଞ୍ଚିବାର ଅଧିକ ସମ୍ଭାବନା ରହୁଛି, କାହିଁକି ନା ତାକୁ କୁହାହଉଛି ଯୋଉଟା ସିଲ୍ଭିକଲଚରାଲି ଆସେପ୍ଟେବୁଲ ଆଣ୍ଡ ସୋସିଆଲି ଆସେପ୍ଟେବୁଲ ଆଣ୍ଡ ସିଲ୍ଭିକଲଚରାଲି ସୁଇଟେବୁଲ। ଲୋକମାନେ ଯୋଉ ଗଛକୁ ଆଦୃତ କରୁଛନ୍ତି ବା ସ୍ନେହ କରୁଛନ୍ତି, ଯୋଉ ଗଛକୁ ଚାହୁଁଛନ୍ତି, ସେଇ ଗଛକୁ ଆମେ ଲଗେଇବା ଏବଂ ସେଇ ଜାଗାରେ, ସେଇ ପାହାଡ଼ ଜାଗାରେ କୋଉ ଗଛ ହେଇପାରିବ ତାକୁ ଆମେ ବିଭିନ୍ନ ସିଲ୍ଭିକଲଚର ମାଧ୍ୟମରେ ପଢ଼ିଛୁ। ବିଭିନ୍ନ ଟ୍ରେନିଂ ଟ୍ରେଣ୍ଡ ଗାର୍ଡ ଫରେଷ୍ଟର ରେଞ୍ଜ ଅଫିସର ଏସ୍ଡିଏଫ୍ ଡିଏଫ୍ ମାନେ ଅଛନ୍ତି, ସେମାନେ ତାକୁ ତଦାରଖ କରୁଛନ୍ତି ଯେ କୋଉ ସ୍ଥାନରେ କୋଉ ଗଛ ଲଗେଇଲେ ସେ ଠିକ୍ ଭାବରେ ବଢ଼ିବ, ବଡ଼ ହେବ ଏବଂ ଗାଁ ଲୋକଙ୍କର କାମରେ ଲାଗିବ,
1: ଲୋକମାନେ ଭଲ ପାଇବେ,
0: ଲୋକମାନେ ଭଲ ପାଇବ, ପରିବେଶର ମଧ୍ୟ ସନ୍ତୁଳନ ରକ୍ଷା ହେବ।
1: ଆଜ୍ଞା,
0: ସେଥିପାଇଁ ଉନ୍ନତ ମାନର ମଞ୍ଜି ସଂଗ୍ରହଠୁ ଆରମ୍ଭ କରି ଉନ୍ନତ ମାନର ମାଟି, ଖତ ଏବଂ ମଦର ବେଡ୍ ପ୍ରସ୍ତୁତି କରିବାରେ ବନ ବିଭାଗର କର୍ମଚାରୀମାନେ ବିଭିନ୍ନ ସମୟରେ ତାଲିମ ପ୍ରାପ୍ତ ହୋଇଥାନ୍ତି ଏବଂ ତାଙ୍କୁ ବିଭିନ୍ନ ଟେମ୍ପରେରୀ ନର୍ସରୀ ଓ ପରମାନେଣ୍ଟ ନର୍ସରୀରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ବିଭିନ୍ନ ପ୍ରକାର ବନ ବିଭାଗ କର୍ମଚାରୀଙ୍କୁ ତାଲିମ ଦିଆଯାଇଥାଏ କିପରି ବେଡ୍ ତିଆରି କରିବେ, କିପରି ମଦର ବେଡ୍ ତିଆରି କରିବେ, କିପରି ଟ୍ରାନ୍ସପ୍ଲାଣ୍ଟିଂ ବେଡ୍ ତିଆରି କରିବେ ଓ ଷ୍ଟମ୍ପ କିପରି ପ୍ରସ୍ତୁତ କରାଯିବ, ଉତ୍ତମ ମାନର ଷ୍ଟମ୍ପ କଲେ ଯାଇକି ସେଥିରୁ ଉତ୍ତମ ମାନର ବୃକ୍ଷଟି ହେବ ଏବଂ ଯୋଉଟାକି ଜଙ୍ଗଲରେ ତିଷ୍ଠି ରହିବ ଏବଂ ବଡ଼ ମହାଦ୍ରୁମରେ ପରିଣତ ହେବ।
1: ନିଶ୍ଚିତ ଭାବରେ, କାରଣ ଆମେ ଦେଖୁଛୁ ଅନେକ ସମୟରେ ଯେ ଜଙ୍ଗଲରେ ଲକ୍ଷାଧିକ ଗଛ ଲାଗେ କିନ୍ତୁ ତା ଭିତରୁ ମାତ୍ର କେତେ ହଜାର ଗଛ ବଞ୍ଚେ, କିନ୍ତୁ ନିଶ୍ଚିତ ଭାବରେ ଆମେ ଯଦି ଗୁଣାତ୍ମକ ମାନର ନବା ଗଛ ଏବଂ ଲଗେଇବା ପରେ ତାର ଉପଯୁକ୍ତ ଯତ୍ନ ନେବା, ତେବେ ନିଶ୍ଚିତ ଭାବରେ ଆମର ସମୁଜୀବା ବ୍ୟାପକ ହେବ। ଆଉ ଗୋଟେ ଲୋକଙ୍କ ମନରେ ପ୍ରଶ୍ନ ଆସେ, ଅନେକ ଶ୍ରୋତାବନ୍ଧୁ ମଧ୍ୟ ଆମକୁ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ପଚାରିଛନ୍ତି ଯେ ଚାରାର କିସମ ଏବଂ ବଣ୍ଟନ ବ୍ୟବସ୍ଥା, ଅର୍ଥାତ୍ ଯେପରି ଟିକେ ଆଗରୁ ଆପଣ କହିଲେ ଯେ ଯେଉଁ ସ୍ଥାନରେ ଯେଉଁ ଗଛଟି ଭଲ ବଢ଼ିପାରିବ ଏବଂ ଲୋକଙ୍କର ଉପକାରରେ ଥିବ। ମନେ କରନ୍ତୁ ମୋତେ ଦରକାର ଫୁଲ ଗଛ, ଆଉ ଜଣଙ୍କୁ ଦରକାର କିଛି ଫଳଦାୟୀ ଗଛ, ଅନ୍ୟ ଜଣଙ୍କୁ ଦରକାର କିଛି ଟିମ୍ବର ବା ଯେମିତି ଶାଳ, ପିଆଶାଳ, ଅସନ ଏପରି, ଆପଣ ସେମିତି ଯୋଗାଇ ଦିଅନ୍ତି ନା ଆପଣଙ୍କର ସେମିତି କିଛି ନୀତି ନିୟମ ନାହିଁ, ସୁବିଧା ଅନୁଯାୟୀ ଆପଣ ଯୋଗାଇବେ?
0: ଆମର ବନ ବିଭାଗ ତରଫରୁ ଏକ ୱେବସାଇଟ ଅଛି, ଆମେ ମାର୍ଚ୍ଚ ମାସରୁ ସେଥିରେ ଲେଖି ଜଣେଇଥାଉ ଯେ କୋଉ କୋଉ ନର୍ସରୀରେ କି କି ଚାରା କେତେ ପରିମାଣରେ ଅଛି, ସେ ନର୍ସରୀର ଇନଚାର୍ଜ କିଏ, ତାଙ୍କର ମୋବାଇଲ ନମ୍ବର, ତାଙ୍କର ନାଁ, ସେଇଟା ୱେବସାଇଟରେ ଉପଲବ୍ଧ ଥାଏ।
1: ଆଜ୍ଞା,
0: ଏବଂ ଲୋକମାନେ ବହୁ ମାତ୍ରାରେ ଫୋନ କଲ୍ କରି ଆମକୁ ଏଇ ଏଇ ଚାରା ଦରକାର, ଆମେ ବ୍ୟାପକ ଭାବରେ ଚାରା ପ୍ରସ୍ତୁତ କରୁ, ଏମ୍ଜିଏନ୍ଆର୍ଜିଏ ଯୋଜନାରେ ହଉ, କାମ୍ପା ଯୋଜନାରେ ହଉ, ଏଫ୍ଡିଏ ଯୋଜନାରେ ହଉ, ଏପରି ଯୋଜନାରେ ବହୁତ ପ୍ରକାର ଚାରା ଉତ୍ପାଦନ କରାଯାଇଥାଏ। ଆପଣ ତ କହିଲେ ଫୁଲ ଗଛ, ଫୁଲ ଗଛ ଯୋଗାଇବାର କୌଣସି ପ୍ରାବଧାନ ବନ ବିଭାଗ ନାହିଁ, ତାହା ଫ୍ଲୋରିକଲଚର ଡିପାର୍ଟମେଣ୍ଟ, ହର୍ଟିକଲଚର, ଏଗ୍ରିକଲଚର ବିଭାଗ ଯୋଗାଇବ। ଆମେ କେବଳ ଯୋଗୁଥା ଲୋକଙ୍କର ଚାହିଦା ଅନୁସାରେ, ଲୋକ ଆକାଶିଆ ଗଛ ମାଗୁଛନ୍ତି,
1: ଆଜ୍ଞା,
0: ଲୋକ ଶାଗୁଆନ ଗଛ ମାଗୁଛନ୍ତି, ଲୋକ ମାଗୁଛନ୍ତି ଆମକୁ ଅଁଳା ଗଛ ଦିଅ, ବେଲ ଗଛ ଦିଅ, ଯୋଉଟାକି ପୂଜା କରିବା ପାଇଁ ମାଗୁଛନ୍ତି,
1: ଆଜ୍ଞା,
0: ଲୋକ ମାଗୁଛନ୍ତି ଡାଳିମ୍ବ ଗଛ ଦିଅ, ସପେଟା ଗଛ ଦିଅ ଏବଂ ଅମୃତଭଣ୍ଡା ଗଛ ଦିଅ, ସଜନା ଛୁଇଁ ଗଛ। ଗଛ ଏଭଳିଆ ପ୍ରକାର ମଧ୍ୟ ଲୋକ ମାଗୁଛନ୍ତି, ସେଭଳିଆ ଚାରା ମଧ୍ୟ ଆମେ ଲୋକଙ୍କର ଚାହିଦା ମୁତାବକ ପ୍ରସ୍ତୁତ କରୁଛୁ। ପିଜୁଳି ଚାରା ମଧ୍ୟ ପ୍ରସ୍ତୁତ କରୁଛୁ, ଆମ୍ବ।

0: ନିମ୍ବ ପଣସ ଏହିସବୁ ଚାରା ବ୍ୟାପକ ରୂପରେ ପ୍ରସ୍ତୁତ କରାଯାଉଛି, ଯୋଉଟାକି ଲୋକମାନେ ଶ୍ରଦ୍ଧାର ସହ ନେଉଛନ୍ତି ଏବଂ ସେମାନେ ନିଜ ବାଡ଼ିରେ ଲଗାଉଛନ୍ତି ଏବଂ ବଡ ମଧ୍ୟ କରୁଛନ୍ତି।
1: ନିଶ୍ଚିତ ଭାବରେ, ଯେହେତୁ ସେମାନଙ୍କୁ ସେଇ ଗଛ ପସନ୍ଦ, ତେଣୁ ସେମାନେ ନିଶ୍ଚିତ ଭାବରେ ସେ ଗଛଟି ନେବେ, ଲଗେଇବେ, ଯତ୍ନ ନେବେ ଏବଂ ସବୁଠାରୁ ବଡ କଥା ହେଉଛି ଗଛଟି ଯେପରି ଗୋଟେ ଦ୍ରୁମରେ ପରିଣତ ହେବ ସେଥିପ୍ରତି ମଧ୍ୟ ଯତ୍ନବାନ ହେବେ।
0: ଆଜ୍ଞା,
1: ଆଉ ଗୋଟେ କଥା ଆସୁଛି ଆଜ୍ଞା, ଆପଣ କହିଲେ ଯେ ବିଭିନ୍ନ ସ୍ଥାନରେ ଆପଣ ଚାରା ପ୍ରସ୍ତୁତି କରୁଛନ୍ତି, କିନ୍ତୁ ଆମ ରାଜ୍ୟରେ କେଉଁ ସ୍ଥାନରେ ସେମାନେ ଚାରା ପାଇପାରିବେ ଏବଂ ଚାରା ପାଇବାକୁ ସେ ଆଗରୁ କିଛି ଦରଖାସ୍ତ କରିବେ, ୱେବସାଇଟ୍ରେ ନାଁ ଦେବେ କି କେମିତି ପାଇପାରିବେ ସେମାନେ? ଆଉ ଜଣେ ବ୍ୟକ୍ତି କେତେ ଚାରା ସର୍ବାଧିକ ପାଇପାରିବେ?
0: ଓଡ଼ିଶା ସରକାରଙ୍କର ବ୍ୟବସ୍ଥା ଅନୁସାରେ ବିଭିନ୍ନ ସ୍ଥାନରେ ଡିସେଣ୍ଟ୍ରାଲାଇଜ୍ ନର୍ସରୀ ବା ବିକେନ୍ଦ୍ରୀକରଣ ଚାରା ଉତ୍ପାଦନ କେନ୍ଦ୍ର ମାନ ପ୍ରସ୍ତୁତ କରାଯାଇଥାଏ।
1: ଆଜ୍ଞା,
0: 10,000, 20,000, 30,000 ଏହିପରି ଭାବରେ ଚାରା ପ୍ରସ୍ତୁତ କରି ରଖାଯାଇଥାଏ।
1: ଆଜ୍ଞା,
0: ତାହା ରେଞ୍ଜ ଅଫିସରେ ଏକ ବିଶଦ ବିବରଣୀ ଏକ ସାଇନ୍ବୋର୍ଡ ମାଧ୍ୟମରେ ଦର୍ଶାଯାଇଥାଏ। ଯେଉଁ ଲୋକ ରେଞ୍ଜ ଅଫିସ ଆସିବେ ଦେଖିବେ କେଉଁ କେଉଁ ଜାଗାରେ ଚାରାର ଉପଲବ୍ଧତା ଅଛି, ଏବଂ ଡିଭିଜନ ତରଫରୁ ବା ବନଖଣ୍ଡ ତରଫରୁ ଏକ ମଧ୍ୟ ଲିଫ୍ଲେଟ୍ର ପ୍ରଚାର ପ୍ରସାର କରାଯାଇଥାଏ ଯେ ଏଇ ଏଇ ସ୍ଥାନମାନଙ୍କରେ ଏହି ପ୍ରକାର ଚାରା ଏତେ ମାତ୍ରାରେ ଉପଲବ୍ଧ ଅଛି। ଯେହେତୁ ଏଇଟା 6-7 ମାସର କାମ, ତେଣୁ ଲୋକମାନେ ଜାଣିନାହାନ୍ତି କେଉଁ କେଉଁ ସ୍ଥାନରେ ଚାରା ଉତ୍ପାଦନ କରାଯାଉଛି। ରାତି ଅଧ୍ୟୟନ ଯେ ଆସିବ ତାପରେ ସରିଯିବ, ତେଣୁ 6-7 ମାସ ହେଲା ପ୍ରସ୍ତୁତିର କାର୍ଯ୍ୟକ୍ରମ ଚାଲିଥାଏ।
1: ଆଜ୍ଞା,
0: ଲୋକମାନେ ମଧ୍ୟ ନଜର ରଖିଥାନ୍ତି କେଉଁ କେଉଁ ଚାରାଟି ହେଉଛି, ଆମେ କେଉଁ କେଉଁ ଚାରା ନବା ଏବଂ ଆମ କାମରେ ଲାଗିବ, ତେଣୁ ସେଥିପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ତା ସହିତ ଭ୍ରାମ୍ୟମାଣ ଚାରା ବିତରଣର ମଧ୍ୟ ବ୍ୟବସ୍ଥା କରାଯାଇଛି।
1: ଆଜ୍ଞା,
0: ଗାଡ଼ିରେ ଚାରା ନେଇକରି ଲୋକମାନଙ୍କ ପାଖରେ ପହଞ୍ଚାଇବା, ହାଟରେ ବିକ୍ରି କରିବା ଏବଂ ବ୍ଲକ ଅଫିସ ସାମ୍ନାରେ ବିକ୍ରି କରିବା, ତହସିଲ ଅଫିସ ଆଗରେ ବିକ୍ରି କରିବା, କୋର୍ଟ ସାମ୍ନାରେ ବିକ୍ରି କରିବା, ସେପଟ ବ୍ୟବସ୍ଥା କରାଯାଇଛି। ତା ସହିତ ପ୍ରତ୍ୟେକ ବନାଞ୍ଚଳ ଆଗରେ ଏକ ଆଉଟଲେଟ୍ କରି କିପରି ଭାବରେ ଚାରା ବ୍ୟାପକ ଲୋକମାନେ ପାଇପାରିବେ ତାର ମଧ୍ୟ ବ୍ୟବସ୍ଥା କରାଯାଇଛି। 100-200 ଚାରା ହେଲେ ଲୋକମାନେ ରେଞ୍ଜ ଅଫିସରଙ୍କୁ ଆବେଦନ କରି ସେ ଚାରା ନେଇପାରିବେ। ଯଦି 1,000 ଉପରୁ ଚାରା ନେଉଛନ୍ତି ତାହେଲେ ବନଖଣ୍ଡ ଅଧିକାରୀଙ୍କର କାର୍ଯ୍ୟକ୍ରମ ପଳାଇ ଆସିବ, ତାଙ୍କଠୁ ସେ ପରମିଶନ ନେଇକି ଚାରା ମଧ୍ୟ ନେଇପାରିବେ। ଯେହେତୁ ସୀମିତ ସମୟ ଜୁଲାଇ ମାସ, କେବଳ ଜୁଲାଇ ମାସରେ ବୃକ୍ଷରୋପଣ କରାଯିବ, ନଭେମ୍ବର ଡିସେମ୍ବର ହେଲେ ପୁଣି ଅସୁବିଧା ହୋଇଯିବ, ସେଥିପାଇଁ ଲୋକମାନେ ଜୁନ୍ ମାସର ଆରମ୍ଭରୁ କେତେ କେତେ ଦରକାର ଚାରା ସେ ଅନୁସାରେ ନିଜ ରିକ୍ୱେସନ ବା ନିଜର ଆବଶ୍ୟକତା ପଠାଇଥାନ୍ତି ବନାଞ୍ଚଳ ଅଧିକାରୀଙ୍କୁ, ଏବଂ ଅନ୍ୟାନ୍ୟ ବିଭାଗମାନେ ମଧ୍ୟ ଆମଠୁ ନିଅନ୍ତି, ଧରାଯାଏ ଏନ୍ଏସ୍ସି, ବ୍ଲକ, ହର୍ଟିକଲଚର ଡିପାର୍ଟମେଣ୍ଟ, ବିଭିନ୍ନ ବିଭାଗ ଆମଠୁ ମଧ୍ୟ ଚାରାର ଇଣ୍ଡେଣ୍ଟ କରିଥାନ୍ତି। ତାହା ଆମେ ତାଙ୍କୁ ପ୍ରାୟୋରିଟି ବେଶୀ ଦେଇଥାନ୍ତି, ଯେଉଁଟାକି ସରକାରଙ୍କର ବ୍ୟବସ୍ଥା ଅନୁସାରେ ମୁକ୍ତ ଭାବରେ ଫ୍ରିରେ ଦିଆଯାଏ ସେଗୁଡ଼ା।
1: ଆଚ୍ଛା,
0: ସେ ତ 1 ଟଙ୍କା ଲେଖା ନାହିଁ, କୌଣସି ସରକାରୀ ବିଭାଗ, ସ୍କୁଲ, କଲେଜ, ଅନୁଷ୍ଠାନ ଯଦି ଚାରା ମାଗନ୍ତି ତାହେଲେ ତାଙ୍କୁ ବିନା ଦେୟରେ ଚାରା ଦେବାର ବ୍ୟବସ୍ଥା ସରକାର ମଧ୍ୟ କରିଛନ୍ତି।
1: ଆମର ଶ୍ରୋତା ଭାଇ ଭଉଣୀମାନେ, ଯେଉଁମାନେ ବିଶେଷ କରି ପ୍ରକୃତି ପ୍ରେମୀ, ଯେଉଁମାନେ ଚାହାନ୍ତି ଗଛଟିଏ ନେଇ, ଗଛଟିଏ ଲଗେଇ ଗଛଟିକୁ ବଡ଼ କରିବା ପାଇଁ, ସେମାନେ ନିଶ୍ଚିତ ଭାବରେ ଖୁସି ହେବେ ଯେ ସରକାରଙ୍କର ଚାରା ଉପଲବ୍ଧତାର ଏତେ ବ୍ୟାପକ ପରିସୀମା ରହିଛି, ସେମାନେ ଯେକୌଣସି ନର୍ସରୀରେ ଯୋଗାଯୋଗ କରି ଚାରା ପାଇପାରିବେ। ସତ୍ୟନାରାୟଣ ବାବୁ, ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଚାରାଟିଏ ନେବା ଲଗାଇବା ଗୋଟେ ପଟେ, ଚାରାର ଉପଯୁକ୍ତ ଯତ୍ନ ନେବା ହେଉଛି ଆଉ ଗୋଟେ ଅତି ମହତ୍ତ୍ୱପୂର୍ଣ୍ଣ ଦିଗ। ଅନେକ ସମୟରେ ଅପବାଦ ରହିଛି ଯେ ଯଦି 100 ଚାରା ଲଗାଯାଏ ତେବେ ସେଥିରୁ ପ୍ରାୟ 60% ଚାରା ମରିଯାଆନ୍ତି, ଗାଈ ଖାଇଯାଆନ୍ତି, ରୋଗ ପୋକ ଦାଉରେ ହେଉ କିମ୍ବା ପ୍ରତିକୂଳ ପରିବେଶରେ ହେଉ ନଷ୍ଟ ହୋଇଯାଆନ୍ତି। ଚାରାଟି ଲଗାଇବା ପରେ ତାର ଯତ୍ନ ନେବା, ତାକୁ ବଢ଼େଇବା, ଗୋଟେ ଦ୍ରୁମରେ ପରିଣତ କରିବା ଆପଣଙ୍କ ଭାଷାରେ, ଏଥିରେ ଜନସାଧାରଣଙ୍କର ଏବଂ ଆପଣଙ୍କ ବନ ବିଭାଗର ଭୂମିକା ନିଶ୍ଚିତ ଭାବରେ ରହିଛି, ଆପଣ କ'ଣ କହିବେ?
0: ନା, ଏଥିରେ ତ ସମସ୍ତଙ୍କର ଭୂମିକା ରହିଛି, ଯିଏ ଯେପରି ନିଜର ଜାଗାକୁ ଯେମିତି ସୁରକ୍ଷିତ ରଖନ୍ତି। ଧରାଯାଉ ଜଣେ ବାଇଗଣ ଚାଷ କରୁଛି କି ଟମାଟୋ ଚାଷ କରୁଛି କି ପିଆଜ ଚାଷ କରୁଛି, ସେ ତାକୁ ଯେମିତି ଜାଗ୍ରତର ସହ ଜଗୁଛି, ତାକୁ ବାଡ଼ କରି ହଉ, ତାକୁ ଲୋକ ଲଗେଇ ହଉ, ଜଗିବାର ଯେମିତି ବ୍ୟବସ୍ଥା କରିଛି, ସେମିତି ଛୋଟ ଚାରାଟେ ଲଗେଇ ତାକୁ ବଡ଼ କରିବାର ପ୍ରଥମେ ଟିକେ ପ୍ରାରମ୍ଭିକ ଯତ୍ନବାନ ହେବା ଦରକାର। କାହିଁକି ନା ଛୋଟ ପିଲାଟି ଯେମିତି ବଡ଼ କରିବା, ସେମିତି ଛୋଟ ଗଛଟେ ବଡ଼ କରିକି ବଡ଼ ଦ୍ରୁମରେ ପରିଣତ କରିବା ଖୁବ୍ କଷ୍ଟକର ବ୍ୟାପାର। ତେଣୁ ସମସ୍ତେ ସଚେତନତା ହେବେ, ସଚେତନତାର ବାର୍ତ୍ତା ଯାହା ବନ ବିଭାଗ ତରଫରୁ ଦିଆଯାଉଛି ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ, ଠିକ୍ ଭାବରେ ଗାତ ଖୋଳା ହେବ, ଠିକ୍ ଭାବରେ ବୃକ୍ଷ ରୋପଣ କରାଯିବ। ଯଦି ଆପଣ ନର୍ସରୀରୁ ଚାରା ନେଲେ, ଚାରା ନେଲା ପରେ ତାକୁ ଯଦି ଜରିମୂଳାରୁ ଖୋଲିଲା ବେଳେ ସେ ପିଣ୍ଡଟି ଫାଟିଗଲା ବା ସେ ମାଟିଟା ଫାଟିଗଲା ତାହେଲେ ସେ ଗଛ ବଞ୍ଚିବ ନାହିଁ।
1: ଆଜ୍ଞା,
0: ତେଣୁ କିପରି ଯତ୍ନର ସହ ତାକୁ ନେବାକୁ ପଡ଼ିବ, ଯତ୍ନର ସହ ରୋପଣ କରୁଥିବା ସ୍ଥାନକୁ ନେବାକୁ ପଡ଼ିବ, ତା ସହିତ ଉପଯୁକ୍ତ ପରିମାଣରେ ଖତ ସାର ଦେଇ ତାକୁ ଠିକ୍ ଭାବରେ ଯଦି ସିଧା ଭାବରେ 90 ଡିଗ୍ରୀ ସିଧା ଭାବରେ ଭୂମି ସହ ସମାନ୍ତର କରିବେ ତାହେଲେ ନିଶ୍ଚିତ ଭାବରେ ସେ ବୃକ୍ଷ ବଞ୍ଚିବ, ଏବଂ ଠିକ୍ ସମୟରେ କୋଡ଼ାଖୁସା ମଧ୍ୟ କରିବାକୁ ପଡ଼ିବ। ଯେମିତି ଆଳୁ ଚାଷ ହଉ ବା ଆମର ପିଆଜ ଚାଷ ହଉ, ସେଇ ଯେମିତି କୋଡ଼ାଖୁସା କରାହଉଛି, ଗଛର ସେମିତି ମଧ୍ୟ ଯତ୍ନ ନେବାକୁ ପଡ଼ିବ। ସେଥିପାଇଁ ବିଭାଗ ତରଫରୁ ପ୍ରତ୍ୟେକ ପ୍ଲାଣ୍ଟେସନ ବା ବୃକ୍ଷରୋପଣର 3 ବର୍ଷ ମେଣ୍ଟେନାନ୍ସ ବ୍ୟବସ୍ଥା ମଧ୍ୟ ରହିଛି।

0: ଯେଉଁ ଲୋକ ନେଇ ଲଗେଇବେ ସେମାନେ ମଧ୍ୟ ତାର ରକ୍ଷଣାବେକ୍ଷଣ କାମ ସେମାନେ କରିବା ପାଇଁ ବାଧ୍ୟ ହେବା ଦରକାର, ନଚେତ ଲଗେଇ ଦେଇ ତାର ରକ୍ଷଣାବେକ୍ଷଣ ଠିକ ଭାବରେ ନ ହବ, ନିଶ୍ଚିତ ଭାବରେ ସେ ଗଛ ମରିଯିବ,
1: ରୋଗ ପୋକରୁ ମରିପାରେ, ଗାଈ ଗୋରୁ ଖାଇଯାଇପାରନ୍ତି, ବିଭିନ୍ନ ବିପଦ ରହିଛି। କୁହାଯାଏ ଯେ ଜନ ସହଭାଗିତା ବିନା କୌଣସି କାର୍ଯ୍ୟକ୍ରମ ସଫଳ ହୋଇପାରିବ ନାହିଁ, ତେଣୁ ଏଇ ଯୋଉ ବନୀକରଣ କାର୍ଯ୍ୟକ୍ରମ ବିଶେଷ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ ଏହା ଏକ ମହତ କାର୍ଯ୍ୟକ୍ରମ ଏବଂ ଏଥିରେ ଜନସାଧାରଣଙ୍କ ଭାଗିଦାରିତା ସୁନିଶ୍ଚିତ କରିବା ପାଇଁ ଆପଣଙ୍କର ବନ ବିଭାଗ କ'ଣ ସବୁ ବ୍ୟବସ୍ଥା କରୁଛି ଏବଂ ଲୋକମାନେ କିପରି ଅଧିକରୁ ଅଧିକ ସାମିଲ ହେବେ, ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବ, ଆପଣ କ'ଣ କହିବେ?
0: ଭାରତୀୟ ଜଙ୍ଗଲ ଆଇନ 1988 ନିର୍ଦ୍ଦେଶନାମା ଅନୁଯାୟୀ ବନ ବିଭାଗକୁ ସାହାଯ୍ୟ କରିବା ପାଇଁ ବା ବନ ବିଭାଗ ସହିତ ମିଳିମିଶି କାମ କରିବା ପାଇଁ ଯୁଗ୍ମ ବନ ପରିଚାଳନା ବା ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ ପଲିସି ସାରା ଭାରତରେ ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଛି। ଯେଉଁ ଗାଁ ଲୋକମାନେ ଜଙ୍ଗଲର ନିକଟବର୍ତ୍ତୀ ରହୁଛନ୍ତି ଏବଂ ତାଙ୍କର ଲାଇଭଲିହୁଡ୍ ବା ଯେଉଁ ବଞ୍ଚିବାର ଯେଉଁ ଜୀବିକା ସେମାନେ ଜଙ୍ଗଲରୁ ପାଉଛନ୍ତି ଏବଂ ଜଙ୍ଗଲ ଉପରେ ସେମାନେ ନିର୍ଭର କରୁଛନ୍ତି, ସେମାନଙ୍କୁ ନେଇ କିପରି ଭାବରେ ଥିବା ଜଙ୍ଗଲର ସୁରକ୍ଷା ଏବଂ ଯେଉଁ ଯେଉଁ ଜାଗାରେ ଖାଲି ପଡ଼ିଯାଇଛି ଜାଗା ଗଛ ନାହିଁ ତାକୁ କିପରି ସୁରକ୍ଷିତ ରଖି ଆହୁରି ବ୍ୟାପକ ରୂପରେ ତାକୁ ସବୁଜ ସୁନ୍ଦର କରିବା ପାଇଁ ବନ ସଂରକ୍ଷଣ ସମିତି ମାନ ଗଠନ କରାଯାଇଛି। ଯେଉଁ ଯେଉଁ ଜାଗାରେ ବନ୍ୟଜନ୍ତୁ ମାନଙ୍କର ବେଶୀ ଦେଖାଯାଉଛି ବା ବନ୍ୟଜନ୍ତୁର ସାନ୍ଦ୍ରତା ଅଧିକା ଦେଖାଯାଉଛି ସେ ଜାଗାରେ ଇଡିସି ବା ଇକୋ ଡେଭଲପମେଣ୍ଟ କମିଟି ମାନ ମଧ୍ୟ ଗଠନ କରାଯାଇଛି। ସମଗ୍ର ଓଡ଼ିଶାରେ ଅଦ୍ୟାବଧି ପ୍ରାୟ 14,000 ସମିତି ମାନ ଗଠନ କରାଯାଇଛି ଏବଂ ସେମାନଙ୍କର ଅବଦାନ ବାସ୍ତବରେ ଅତୁଳନୀୟ। ମନୁଷ୍ୟମାନେ ଜାଣିବା କଥା ଯେ ଜଙ୍ଗଲ ଯିଏକି ଆମର ବନ୍ଧୁ, ଯିଏକି ଆମର ଉପକାର କରୁଛି, ଯାହା ବିନା ଆମେ ବଞ୍ଚିବା ଅସମ୍ଭବ, ଯିଏ ଆମକୁ ଅକ୍ସିଜେନ୍ ଦେଉଛି। ଆପଣ ଜାଣିଥିବେ କରୋନା ମହାମାରୀରେ କିପରି ଲୋକମାନଙ୍କର ଅମ୍ଳଜାନ ସ୍ତର କମିଗଲା, ସବୁ ଅକ୍ସିମିଟରରେ ନିଜର ଅମ୍ଳଜାନ ସ୍ତର ମାପି ଚାଲିଲେ ଏବଂ କାହାକୁ ଭେଣ୍ଟିଲେଟରରେ କାହାକୁ ଆଇସିୟୁରେ ରଖାଗଲା। ତ ସମସ୍ତେ ଜାଣିବା କଥା ଯେ ଅକ୍ସିଜେନ୍ ବା ଯେଉଁ ଅକ୍ସିମିଟର ଆମେ ମାପୁଛୁ 90, 95, 96, 98 ରହିଲେ ଭଲ, ତ ଏଇ ଅକ୍ସିଜେନ୍ ଦବା ଲୋକ କିଏ? କେବଳ ଗଛ ଗୋଟିଏ ମେସିନ୍ ବା ଗଛ ଗୋଟିଏ ପଦାର୍ଥ ଯିଏ କେବଳ ଅମ୍ଳଜାନ ଦିଏ, ଯାହା ବାୟୁକୁ ପ୍ରଦୂଷଣ ମୁକ୍ତ କରେ ଏବଂ ମୃତ୍ତିକା ସଂରକ୍ଷଣ କରେ, ଠିକ୍ ସମୟରେ ବର୍ଷା ଦିଏ। ଏହିସବୁ କାର୍ଯ୍ୟକ୍ରମ ଯଦି ଗଛ କରେ ସେ ଆମ ଉପକାରୀ ବନ୍ଧୁ, ତାକୁ ଆମେ ନଷ୍ଟ ନ କରିବା। ଯଦି ଯେଉଁ ଜାଗାରେ ନିଆଁ ଲାଗିଲା ତାକୁ ତତ୍କ୍ଷଣାତ୍ ସେ ନିଆଁକୁ ଲିଭାଇବା ପାଇଁ ଗାଁ ଲୋକମାନେ ଯଦି ଆଗଭର ହେବେ, କାରଣ ସେମାନେ ପ୍ରଥମେ ଦେଖୁଛନ୍ତି, ତାପରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ବା FSI ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଆମର ମୋବାଇଲକୁ ମେସେଜ୍ ପଠାଯାଉଛି ଫିଲ୍ଡ ଷ୍ଟାଫ୍ ସମସ୍ତଙ୍କୁ ଯେ ଏହି ସ୍ଥାନରେ GPS ରିଡିଂ ସହ କେତେ ପରିମାଣରେ ଜଙ୍ଗଲ ଲାଗିଛି, SNPP ଓ ମୋଡିସ୍ ଜରିଆରେ ସେ ଜଣାଉଛନ୍ତି ଯେ ଏହି ସ୍ଥାନରେ ନିଆଁ ଲାଗିଛି। ତୁରନ୍ତ ଆମର ଭ୍ରାମ୍ୟମାଣ ଗାଡ଼ି ରହିଛି ଏବଂ ଫାୟାର ସ୍କ୍ୱାଡ୍ ମାନେ ଅଛନ୍ତି, ସେ ସ୍ଥାନକୁ ଯାଇ ଜଙ୍ଗଲରେ ନିଆଁକୁ ଖୁବ୍ ଭଲ ଭାବରେ ଲିଭାଉଛନ୍ତି। ସମସ୍ତେ ଲାଗିପଡ଼ି ଗାଁ ଲୋକମାନେ ବିଭିନ୍ନ ଜାଗାରେ ସଭା ସମିତି ଆୟୋଜନ କରାଯାଉଛି, ସଚେତନତା ରଥ କରାଯାଉଛି, ପ୍ରଚାର ପତ୍ର ପ୍ରାଚୀର ପତ୍ର ଚାରିଆଡ଼େ ଲଗାଯାଉଛି ଏବଂ ଅନ୍ୟାନ୍ୟ ବିଭାଗମାନଙ୍କୁ ସାମିଲ କରାଯାଏ। ଫାୟାର ବିଭାଗ ହଉ, ରେଭିନ୍ୟୁ ବିଭାଗ ହଉ, ପୋଲିସ ବିଭାଗ ହଉ, କୃଷି ବିଭାଗ ହଉ, ସମସ୍ତଙ୍କୁ ସାମିଲ କରାଯାଏ। ସଚେତନତା ବାର୍ତ୍ତା ଚାରିଆଡ଼େ ପ୍ରଚାର ପ୍ରସାର କରାଯାଉଛି, ତା ଫଳରେ ଜଙ୍ଗଲ ନିଆଁ କମିବାକୁ ଲାଗିଛି।
1: ନିଶ୍ଚିତ ଭାବରେ ଜଙ୍ଗଲ ନିଆଁ କେବଳ ନୁହେଁ, ଜଙ୍ଗଲ ସମ୍ପଦ, ବନ୍ୟ ପ୍ରାଣୀ, ପ୍ରତ୍ୟେକ ଗଛଟିର ଯତ୍ନ ନେବା ନିହାତି ଆବଶ୍ୟକ। ଶ୍ରୋତା ବନ୍ଧୁ, ପ୍ରକୃତି କୋଳରେ ଆମର ଜନ୍ମ, ଆମର ଲାଳନ ପାଳନ ଏବଂ ଆମର ମୃତ୍ୟୁ, ପରିବେଶ ବିନା ଆମର ସ୍ଥିତି ନାହିଁ। ଗଛଟି ଆମକୁ କେବଳ ଅକ୍ସିଜେନ୍ ଦିଏ ନାହିଁ, ଆମକୁ ବର୍ଷା ମଧ୍ୟ ଦିଏ, ଆମର ମାଟି ମାଆକୁ ସେ ସୁଦୃଢ଼ କରି ଧରି ରଖେ। ସେଇଥିପାଇଁ ଆମର କର୍ତ୍ତବ୍ୟ ହେଉଛି ପ୍ରତ୍ୟେକ ଗଛର ଯତ୍ନ ନେବା ଏବଂ ବନୀକରଣ ପରି ଗୋଟିଏ ମହତ କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା। ଆଜିର ଏହି କାର୍ଯ୍ୟକ୍ରମରେ, ବନୀକରଣ କାର୍ଯ୍ୟକ୍ରମରେ, ଚାରା ଉତ୍ପାଦନର ମାନ, ଚାରା ଉତ୍ପାଦନର କୌଶଳ, ଚାରାର ଉପଲବ୍ଧତା ସମ୍ପର୍କରେ ଯେଉଁ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଲେ, ସେଥିପାଇଁ ସତ୍ୟନାରାୟଣ ବାବୁ ଆପଣଙ୍କ ଅନୁଷ୍ଠାନ ତରଫରୁ ଏବଂ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା, ଏବଂ ବନୀକରଣ କାର୍ଯ୍ୟକ୍ରମ ଆପଣଙ୍କ ବିଭାଗର ଏହିପରି ଆହୁରି ଆଗକୁ ଆଗକୁ ଯାଉ, ସଫଳ ହୁଅନ୍ତୁ, ଏତିକି ମଧ୍ୟ ଆମେ କାମନା କରୁଛୁ। ନମସ୍କାର।
0: ନମସ୍କାର।

ହଁ ଶ୍ରୋତା ବନ୍ଧୁ, ପରିବେଶ ହେଉଛି ଆମ ଜୀବନର ମୂଳ ଆଧାର। ଆମ ପରିବେଶର ସୁରକ୍ଷା କରିବା ହେଉଛି ଆମମାନଙ୍କର ପ୍ରଥମ ଆଉ ପ୍ରଧାନ ଦାୟିତ୍ୱ। ପରିବେଶ ସ୍ୱଚ୍ଛ ସୁନ୍ଦର ରହିଲେ ଆମେମାନେ ସୁସ୍ଥ ଜୀବନଯାପନ କରିପାରିବା। ପରିବେଶ ଆମ ରହିଲେ ସ୍ୱଚ୍ଛ, ଶରୀର ଆମର ହୋଇବ ସୁସ୍ଥ। ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏଠି ମାଟି, ପାଣି, ପବନ ସବୁ ପ୍ରଦୂଷିତ। ତେଣୁ ଆମର ପରିବେଶକୁ ସଫା ସୁତୁରା ପରିଷ୍କାର କରି ରଖିଲେ ଆମେ ଗୋଟେ ଭଲ ପରିବେଶରେ ସୁସ୍ଥ ଭାବରେ ଜୀବନ ଧାରଣ କରିପାରିବା। ତେଣୁ ଆମେମାନେ ଏବେଠାରୁ ସଜାଗ ହେବା, ସତର୍କ ହେବା ଆଉ ଭବିଷ୍ୟତ ବଂଶଧରଙ୍କ ପାଇଁ ଗୋଟେ ସୁନ୍ଦର ପରିବେଶର ପରିକଳ୍ପନା କରିବା। ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଯାଇଛି, ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର କାର୍ଯ୍ୟକ୍ରମ ପ୍ରଯୋଜନା ଓ ପରିଚାଳନା ଦାୟିତ୍ୱରେ ଥିଲେ ଦୁର୍ଗା ମାଝି ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାରବାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ନକ୍ଷତ୍ର ଉପରେ ସୂର୍ଯ୍ୟାସ୍ତର ଏକ ଅଲୌକିକ ମୁହୂର୍ତ୍ତ। ରହସ୍ୟମୟ ସମୁଦ୍ର ଜଣାପଡ଼ୁଥିଲା ଶାନ୍ତ ଆପଣାର। ବେଳାଭୂମିରେ ନଥିଲା ଦର୍ଶକଙ୍କ ଭିଡ଼। ସାତ ଆଠ ବର୍ଷର ପିଲାଟିଏ ଠିଆ ହୋଇଥିଲା ସମୁଦ୍ରକୁ ଚାହିଁ, ପାଦ ଖାଲି, ନିକଟରେ ଚପଲ। ଅଳ୍ପ ଦୂରରେ ଗପସପ କରୁଥିବା ଦୁଇ ଜଣଙ୍କ ସତର୍କ ନଜର ତା ଉପରେ। ନିଶ୍ଚୟ ତାର ମା ବାପା। ସମୁଦ୍ରର କ୍ଷୁଦ୍ର ଫେନିଳ ଢେଉ ସବୁ ପିଲାଟିର ପାଦ ଧୋଇ ଫେରି ଯାଉଥିଲା। ବାରମ୍ବାର ତାକୁ ଅତିକ୍ରମ କରି ଯାଉଥିବା ବେଳେ ମୁଁ ଶୁଣିଲି, ମୋର ପାଦ ଧରି ଯେତେ କ୍ଷମା ମାଗିଲେ ବି ତୋତେ ମାଫ୍ କରିବି ନାହିଁ, ତୋତେ କେବେ ବି ମୁଁ କ୍ଷମା କରିପାରିବି ନାହିଁ। ପିଲାଟିର ସ୍ୱରରେ ଥିଲା କ୍ଷୋଭ, ଆକ୍ରୋଶ ଓ ତିରସ୍କାରର ଏକ ମିଶ୍ରିତ ଭାବ। କ୍ଷଣଟିଏ ରହିଯାଇ ପଚାରିଲି, କ'ଣ କଲା ସମୁଦ୍ର ତମର? ମୋ ଆଡ଼କୁ ନ ଚାହିଁ ପିଲାଟି ଭାଙ୍ଗି ପଡ଼ୁଥିବା ସ୍ୱରରେ କହିଲା, ଗତବର୍ଷ ପୂର୍ଣ୍ଣିମା ଦିନ ମୋ ସାନ ଭଉଣୀକୁ ସବୁଦିନ ପାଇଁ ନେଇଯାଇଥିଲା ଏ ସୈତାନ ସମୁଦ୍ର। ଦୁଇ, ଏଯାଏ ମୋ ପାଖରେ ଗୋଟେ ଫଟୋ ଅଛି, ଯଦିଓ ମୁଁ ଆତ୍ମଯତ୍ନବାନ ଲୋକଟି ନୁହେଁ। ଫଟୋଟି ଖୁବ୍ ପୁରୁଣା। ସମୁଦ୍ରକୂଳରେ ଗୋଟିଏ ସୁସଜ୍ଜିତ ଡେଙ୍ଗା ହୃଷ୍ଟପୁଷ୍ଟ କଳା ଘୋଡ଼ା ଉପରେ ସବାର ହୋଇଛି ମୋ ପାଞ୍ଚ ବର୍ଷର ପୁଅ। ମୁହଁରେ ବିଜୟୀ ସମ୍ରାଟ ରହସ। ଲଗାମ ଧରି ଆସ୍ତେ ଆସ୍ତେ ଘୋଡ଼ାକୁ ଚଲେଇ ନେଉଛି ଶୈଶ। ସ୍ମୃତିରୁ ଅନେକ କଥା ଧୋଇ ହୋଇ ଯାଇଥିବା ସତ୍ତ୍ୱେ ମୋର ମନେ ଅଛି, ପତ୍ନୀଙ୍କୁ କହିଥିଲି, ଦେଖ ପୁଅ କାଳିଆ ଘୋଡ଼ାରେ ଚଢ଼ିଲାଣି, ଦେଖିବ ଦିନେ ମଧୁବାବୁ ସଙ୍ଗେ ଲଢ଼ିବ। କିଛିଦିନ ପାଇଁ ଘରକୁ ଆସିଥିବା ବିଦେଶରେ କାର୍ଯ୍ୟରତ ଜଣେ ସମ୍ପର୍କୀୟଙ୍କ ପାଖରୁ ଏବେ ଖବର ପାଇଛି, ସେଇଠି ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରୁଥିବା ପୁଅ ଘୋଡ଼ାଦୌଡ଼ର ଜୁଆ ଖେଳରେ ଏତେ ପାଗଳ ହୋଇଛି ଯେ ଦେବାଳିଆ ହେବା ଉପରେ। ରେସ୍କୋର୍ସର ଘୋଡ଼ା ତା ଉପରେ ସବାର ହୋଇଛି ଭୂତ ପରି। ଏହାଛଡ଼ା ସେ ହୋଇଗଲାଣି ନିଶାଖୋର। ବାର୍ଦ୍ଧକ୍ୟର ସହାୟତା ନିସଙ୍ଗତା ଭିତରେ ଏବେ ଖାଲି ମୋ ଆଖି ଆଗରେ ଗୋଟିଏ ଦୃଶ୍ୟ, ପାଞ୍ଚ ବର୍ଷର ପୁଅ ସମୁଦ୍ରର ବେଳାଭୂମିରେ ସୁସଜ୍ଜିତ ଘୋଡ଼ା ଉପରେ ବସିଛି, ଯିଏକି ମୋ ସହିତ କାହିଁ କେତେ ବର୍ଷ ହେଲା କୌଣସି ବି ସମ୍ପର୍କ ରଖିନାହିଁ। ତିନି, ସମୁଦ୍ର ଓ ଠାକୁର ଥିବା ସେହି ତୀର୍ଥଭୂମିରେ ପୁଅର ମୁଣ୍ଡନ କରାଯିବ ବୋଲି ସ୍ତ୍ରୀ ମାନସିକ କରିଥିବା କାରଣରୁ ଆମେ ସେଇଠି ପହଞ୍ଚିଲୁ। ସେତେବେଳକୁ ପୁଅ ତିନି ବର୍ଷର। ଖୁବ୍ ଲମ୍ବା ଓ ବହଳ ଥିଲା ତାର କେଶ, ଗୋଟେ ଲମ୍ବା ବେଣୀ ହେଉଥିଲା ତାର। ତାକୁ ଫୁସଲେଇ ଚକୋଲେଟ୍ ଦେଇ ବାରିକ ବଡ଼ କଷ୍ଟରେ ମନ୍ଦିର ପାଖରେ ତାର ମୁଣ୍ଡନ କାର୍ଯ୍ୟ ସମାପ୍ତ କଲା। ଲଣ୍ଡିତ ମସ୍ତକରେ ଆହୁରି ଦିବ୍ୟ ସୁନ୍ଦର ଦେଖାଗଲା ପୁଅ, ଯେମିତି ଜଣେ ବୌଦ୍ଧ ଭିକ୍ଷୁ ଅବା ଲାମା। ପରମ୍ପରା ଅନୁଯାୟୀ ସମୁଦ୍ରରେ କିଛି କେଶ ବିସର୍ଜନ କରିବାକୁ ଆମକୁ ଗୋଟେ କାଗଜ ଠୁଙ୍ଗାରେ ଦେଲା ବାରିକ। ତାକୁ ଧରି ଆମେ ବାହାରିଲୁ ସମୁଦ୍ର ଅଭିମୁଖେ ଗୋଟେ ରିକ୍ସାରେ ବସି। ସେଦିନ ସମୁଦ୍ର ଥିଲା ବେଶ ଶାନ୍ତ। ସମୁଦ୍ର ଭିତରକୁ ମୁଁ ଧୀରେ ଧୀରେ ପଶିଲି। ପାଣି ଆଣ୍ଠୁ ଯାଏଁ ଛୁଇଁଲା ଲହଡ଼ିଟିଏ ପାଖକୁ ଆସୁଥିବା ବେଳେ ହିଁ ଖୁବ୍ ଜୋରରେ ସେଇ କାଗଜ ଠୁଙ୍ଗାକୁ ଫୋପାଡ଼ି ଦେଲି ସମୁଦ୍ର ଗର୍ଭକୁ। ମୋ ଭିତରେ ଖେଳିଗଲା ଏକ ଆଶ୍ଚର୍ଯ୍ୟଜନକ ଶୂନ୍ୟତା। ଲହଡ଼ି ଭାଙ୍ଗିବାର ଶବ୍ଦ ଲାଗୁଥିଲା ଅଶ୍ରୁତପୂର୍ବ। ସୀମାହୀନ ସମୁଦ୍ରକୁ ଚାହିଁ ରହିଲି କେଇ କ୍ଷଣ, ତାପରେ ଫେରି ଆସିଲି କୂଳରେ ଥାଇ ମୋତେ ଚାହିଁ ରହିଥିବା ମା ଓ ପୁଅଙ୍କ ପାଖକୁ। କେତେ ପ୍ରସନ୍ନ ଦିଶୁଥିଲେ ଉଭୟ। ପୁଅର ଦି କଅଁଳ ହାତକୁ ଧରି ମୁଁ ମନେ ମନେ କହିଲି, ଦିନେ ତୁ ପୁଣି ଆସିବୁ ଏଇ ଜାଗାକୁ ଯେତେବେଳେ ମୁଁ ପଞ୍ଚଭୂତରେ ଲୀନ ହୋଇସାରିଥିବି। ମୁଠାଏ ପାଉଁଶ ଏମିତି ସମୁଦ୍ରରେ ଭସେଇଦେବୁ, ହଁ ତା ଆଗରୁ ଥରେ ନିଶ୍ଚୟ ପଢ଼ିନେ।

0: ହରିବଂଶ ରାୟ ବଚ୍ଚନଙ୍କ ମଧୁଶାଳା ଧ୍ୟାନର ସହିତ ପଢ଼ିବୁ ଶେଷ କେଇ ଧାଡ଼ି। ବିସ୍ମୟ ଭରା ନଜରରେ ମୋତେ ଚାହି ରହିଥାଏ ପୁଅ। ସମୁଦ୍ର ଅର୍ଗର୍ଜନ ଶୁଭୁଥିଲା ଅଧିକ ଗମ୍ଭୀର ଓ ଭାବୋଦ୍ଦୀପକ। ଚାରି ଏକ ଚମତ୍କାର ଚିତ୍ର ପରି ଦିଶୁଥିବା ସେମାନଙ୍କ ଛୋଟ ସହରଟି ଥିଲା ସମୁଦ୍ରର ଖୁବ୍ ପାଖରେ। ବଡ଼ ଗାଁଟିଏ ବଢ଼ି ବଢ଼ି କିଛି ବର୍ଷ ଭିତରେ ହେଇଯାଇଥିଲା ସହର। ଆହୁରି ଅନେକ ଲୋକଙ୍କ ପରି ସେମାନଙ୍କର ବି ସମୁଦ୍ର ସହ ସମ୍ପର୍କ ଥିଲା ଅତି ନିବିଡ଼। ଏମିତି ବି ସେଠାକାର ଜନଜୀବନ ସମୁଦ୍ରକୁ ଛାଡ଼ି କଳ୍ପନା କରାଯାଇପାରୁନଥିଲା। ସେମାନେ ଥିଲେ ତିନି ଜଣ, ମା, ବାପା ଓ ଆଠ ବର୍ଷର ପୁଅ। ତାଙ୍କ ପୁଅର ନାଁ ସେମାନେ ଯାହା ରଖିଥିଲେ ତାଙ୍କ ଭାଷାରେ ତାର ଅର୍ଥ ବିଳମ୍ବ, କାରଣ ବାହାଘରର ଦୀର୍ଘ ସମୟ ପରେ ଜନ୍ମ ହୋଇଥିଲା ସିଏ। ଆତ୍ୟ ବସନ୍ତର ଏକ ମନୋରମ ସନ୍ଧ୍ୟାରେ ସେମାନେ ବସିଥିଲେ ସମୁଦ୍ର କୂଳରେ, ଚାହିଁ ରହିଥିଲେ ସମୁଦ୍ରର ରହସ୍ୟମୟ ସାମ୍ରାଜ୍ୟକୁ। ମତ୍ସ୍ୟକନ୍ୟା ଓ ଜଳ ପରି କ'ଣ ସମୁଦ୍ର ଭିତରେ ଥାନ୍ତି, ହଠାତ୍ ମା ବାପାଙ୍କୁ ପ୍ରଶ୍ନ କଲା ପୁଅ। ମାତ୍ର ସେମାନଙ୍କ ପାଖରୁ କିଛି ଉତ୍ତର ପାଇବା ପୂର୍ବରୁ ହିଁ ସମୁଦ୍ରକୁ ଚାହିଁ ସିଏ କହିଲା, ଦିନେ କିନ୍ତୁ ମୁଁ ସମୁଦ୍ର ଭିତରକୁ ଯିବି, ସେମାନଙ୍କୁ ଭେଟିବି। ବିସ୍ମିତ ଦୃଷ୍ଟିରେ ମା ବାପା ତାକୁ ଚାହିଁ ରହିଲେ କେଇ କ୍ଷଣ। କିଛି ସମୟ ପ୍ରିୟ ସମୁଦ୍ର ସହିତ ବିତେଇବା ପରେ ସେମାନେ ଫେରି ଆସିଥିଲେ ଘରକୁ। ପରଦିନ ସକାଳୁ ପୁଅ ଆଉ ଉଠିନଥିଲା, ସବୁଦିନ ପାଇଁ ଶୋଇପଡ଼ିଲା। ମା ବାପା ଅବଶ୍ୟ ଜାଣିଥିଲେ ଏ ସମୟଟା କେତେବେଳେ ବି ଆସିପାରେ। ବ୍ଲଡ଼ କ୍ୟାନ୍ସର ସହିତ ସଂଗ୍ରାମରତ ପୁଅର ସମୟ କେତେବେଳେ ବି ସରିଯାଇପାରେ ବୋଲି ଡାକ୍ତରମାନେ ଆଗରୁ ସୂଚନା ଦେଇସାରିଥିଲେ। ଶୋକାର୍ତ୍ତ ସକାଳରେ ପୁଅର ଗପ ବହି ଭିତରୁ ଆବିଷ୍କୃତ ହେଲା ଛୋଟ ଚିଠି ଖଣ୍ଡେ। ସେଥିରେ ଲେଖା ଥିଲା, ମୋତେ ସମୁଦ୍ରରେ ହିଁ ଭସେଇଦେବ ମା, କାରଣ ତମେ ହିଁ ଦିନେ କହିଥିଲ ସମୁଦ୍ର କିଛି ରଖେ ନାହିଁ, ଫେରେଇ ଦିଏ। ମୋତେ ବି ଦିନେ ପୁଣି ଫେରେଇଦେବ ତୁମ ପାଖକୁ।
1: ଶୁଣୁଥିଲେ ଓଡ଼ିଆ କଥା ସାହିତ୍ୟର ବିଶେଷ କାର୍ଯ୍ୟକ୍ରମ ଗଳ୍ପ ଝର। ଗଳ୍ପ ସାମୁଦ୍ରିକ, ଗାଳ୍ପିକ ମନୋଜ କୁମାର ପୂଜାରୀ, ଉପସ୍ଥାପନା ରାଜବିଲୋଚନ ଆଚାର୍ଯ୍ୟ, ପ୍ରଯୋଜନ ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଶୁଣୁଛନ୍ତି କାର୍ଯ୍ୟକ୍ରମ FM ବ୍ୟାଣ୍ଡ 101.9 ମେଗା ହର୍ଜ ଯୋଗେ। ଶୁଣନ୍ତୁ ଓଡ଼ିଆ ସୁଗମ ସଙ୍ଗୀତ। ଗୀତ ସଙ୍ଗୀତ ସ୍ୱରୂପ ନାୟକ, କଣ୍ଠଦାନ କରିଛନ୍ତି ରାତ୍ରି ଘୋଷ।

ଓଡ଼ିଆ ସୁଗମ ସଙ୍ଗୀତର ଶିଳ୍ପୀ ଥିଲେ ରାତ୍ରି ଘୋଷ। ଗୀତ ଓ ସଙ୍ଗୀତ ସ୍ୱରୂପ ନାୟକ। ଆକାଶବାଣୀ ବଲାଙ୍ଗୀର ଭକ୍ତଚରଣ ଦାସକୃତ ମଥୁରା ମଙ୍ଗଳର ଭାଗ 14 ଶୁଣନ୍ତୁ।

ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ହିନ୍ଦୀରେ ସମ୍ବାଦ।

ଆମକୁ ଯିଏ ଖାଉଛି ଶଶି ସେ ପୁଣି ଅନ୍ନଦାତା ପାଆନ୍ତି ସିଏ ଏବେ ସେ ପୂଜା ଆମେ ଖାଉ ରେ ଜପା ଖଟି ଖଟିରେ ମରୁଛୁ ଆମେ ହାଡ଼ ଆମର ଭଙ୍ଗା ହେଲେ ବଞ୍ଚିବା।

ଏଥର ଗାଇଛନ୍ତି ତାନସେନ ସିଂ ଏବଂ ମମତା ସାହୁ। ସଙ୍ଗୀତ ବାସୁଦେବ ରଥ। ଲେଖା ନାଟ୍ୟଶ୍ରୀ ରଘୁନାଥ ମିଶ୍ର। କଥାଚିତ୍ର ଭୁଲ କାହାର।

ବାସୁଦେବରଖଙ୍କ ସଙ୍ଗୀତ, କଣ୍ଠଶିଳ୍ପୀ ବାଦଲ କୁମାର, ଗୀତିକାର ରଘୁନାଥ ମିଶ୍ର, ଅନ୍ଧ ଦୁନିଆ ଚଳଚ୍ଚିତ୍ର।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
2: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
2: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ରାଗ ସଙ୍ଗୀତରେ ପଣ୍ଡିତ ଭୀମସେନ ଯୋଶୀଙ୍କ ଶାସ୍ତ୍ରୀୟ କଣ୍ଠରେ ରାଗ।